ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ବୈଶାଖ ମାସର 22 ଦିନ 2026 ମସିହା ମେ ମାସର 12 ତାରିଖ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର

न्यूज अन एआईआर आप जुगे वर्तमान समय सकाळ 5:57 मांगलिक

0: ಸುರೇಶ್ವರಿ ತ್ವತ್ಪ್ರಸಾದಾತ್ ಸುರೇಶ್ವರಿ ತ್ವತ್ಪ್ರಸಾದಾತ್ ಸುರೇಶ್ವರಿ.
1: କଣ୍ଠଶିଳ୍ପୀ ରୀନା ମହାପାତ୍ରଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ଭକ୍ତି ଅର୍ଘ୍ୟ। ରଚନା କରିଛନ୍ତି ଅଶୋକ ପଟ୍ଟନାୟକ।

ଏବେ ଆସନ୍ତୁ ଶୁଣିବା ପୁରାତନ ରଚନାରୁ ଆଉ ଏକ ଭଜନ। କଣ୍ଠଦାନ କରିଛନ୍ତି ରାଧାକୃଷ୍ଣ ଭଞ୍ଜ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ପ୍ରଣତି ମୁଣ୍ଡ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ବଳଦେବ ରଥଙ୍କ ରଚନାର ଏକ ସୁନ୍ଦର ଭଜନ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଶଶାଙ୍କ ଶେଖର ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ରୁଦ୍ର ପ୍ରସାଦ ସାହୁଙ୍କ ରଚନାରୁ ଏହି ଗୀତ।

0: ଭକ୍ତିଗୀତ କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସର 15ତମ ଭାଗ।
1: ଏପିସୋଡ୍ ନମ୍ବର 15।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 15ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ସୁଆଁ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ଆଭା ମୟୀ ବିଶ୍ୱାଳ।
1: ଆଜିର ଚାଷବାସ କଥାରେ ଶୁଣିବା ଓଡ଼ିଶାର ଏକ ପାରମ୍ପରିକ ଓ ପୁଷ୍ଟିକର ଶସ୍ୟ ସୁଆଁ ଚାଷ ସମ୍ପର୍କରେ। ଏହାକୁ ମୁଖ୍ୟତଃ ଶୁଷ୍କ ଓ ପାହାଡ଼

ଖଣ୍ଡିଆ ଅଞ୍ଚଳରେ ଚାଷ କରାଯାଏ। ସୁଆଁ ଏକ ସ୍ୱଳ୍ପ ଅବଧି ବିଶିଷ୍ଟ ଖାଦ୍ୟଶସ୍ୟ ହୋଇଥିବାରୁ ଏହା କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଉତ୍କୃଷ୍ଟ। ସୁଆଁ ହେଉଛି ଶ୍ରୀଅନ୍ନ ବା ମିଲେଟ୍ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଭିଟାମିନ୍ ବି ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଜଳବାୟୁ ପରିବର୍ତ୍ତନ ସମୟରେ ଯେଉଁଠି ଧାନ ଭଳି ଅଧିକ ପାଣି ଦରକାର କରୁଥିବା ଫସଲ ନଷ୍ଟ ହେବାର ଭୟ ଥାଏ, ସେଠାରେ ସୁଆଁ ଏକ ସୁରକ୍ଷିତ ବିକଳ୍ପ ଚାଷ। ସୁଆଁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଏହା

0: ସମୟରେ ଯେଉଁଠି ଧାନ ଭଳି ଅଧିକ ପାଣି ଦରକାର କରୁଥିବା ଫସଲ ନଷ୍ଟ ହେବାର ଭୟ ଥାଏ, ସେଠାରେ ସୁଆଁ ଏକ ସୁରକ୍ଷିତ ବିକଳ୍ପ ଚାଷ। ସୁଆଁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଏହା ଅଳ୍ପ ବର୍ଷାରେ ମଧ୍ୟ ଭଲ ଅମଳ ଦେଇଥାଏ। ଉଷ୍ମତା 25 ଡିଗ୍ରୀରୁ 35 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଲେ ଗଛର ବୃଦ୍ଧି ଭଲ ହୋଇଥାଏ। ଏହି ଚାଷ ପାଇଁ ସବୁ ପ୍ରକାର ମାଟି ଉପଯୁକ୍ତ, କିନ୍ତୁ ବାଲିଆ ଦରସା ବା ହାଲୁକା ମାଟିରେ ଏହା ଭଲ ହୋଇଥାଏ। ମାଟିରୁ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ଭଲ ରହିବା ଅତ୍ୟନ୍ତ ଜରୁରୀ। ଅଧିକ ଅମଳ ପାଇଁ ଉନ୍ନତ ବିହନ କିସମ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଆମକୁ ଜମି ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ମୌସୁମୀ ବର୍ଷା ଆରମ୍ଭରେ ଜମିକୁ 2ରୁ 3 ଥର ହଳ କରି ମାଟିକୁ ଗୁଣ୍ଡ କରିବା ଉଚିତ। ଶେଷ ହଳ ସମୟରେ ଏକର ପ୍ରତି 2ରୁ 3 ଟନ୍ ସଢ଼ା ଗୋବର ଖତ ବ୍ୟବହାର କଲେ ଅମଳ ବୃଦ୍ଧି ପାଇଥାଏ। ଜୁନ୍ ମାସର ଶେଷ ସପ୍ତାହରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସୁଆଁ ବୁଣିବା ସର୍ବୋତ୍ତମ ସମୟ। ଏଥିରେ ବିହନ ହାର ଓ ବୁଣା ପ୍ରଣାଳୀ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ। ଧାଡ଼ି ବୁଣା ପାଇଁ ଏକର ପିଛା 4ରୁ 5 କିଲୋଗ୍ରାମ ଏବଂ ବୁଣା ପଦ୍ଧତି ପାଇଁ 6ରୁ 8 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବନଡାଜିମ୍ ମିଶାଇ ବିଶୋଧନ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିଥାଏ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ସୁସ୍ଥ ରହିଥାଏ। ସୁଆଁ ଚାଷରେ ରାସାୟନିକ ସାରର ବ୍ୟବହାର ଅଧିକ ଦରକାର ହୋଇନଥାଏ, କିନ୍ତୁ ଅମଳ ବଢ଼ାଇବାକୁ ହେଲେ ସମାନ ଅନୁପାତରେ ସାର ପ୍ରୟୋଗ କରାଯାଇପାରେ। ବିହନ ବୁଣିବାର 20ରୁ 25 ଦିନ ମଧ୍ୟରେ ଥରେ ଘାସ ବାଛିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ଗଛକୁ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ। ସାଧାରଣତଃ ଏହା ବର୍ଷା ପାଣିରେ ହୋଇଥାଏ। ଯଦି ବୁଣିବା ପରେ ଦୀର୍ଘ ସମୟ ଧରି ବର୍ଷା ନ ହୁଏ, ତେବେ ଗଛର ବୃଦ୍ଧି ସମୟରେ ଅଳ୍ପ ଜଳସେଚନ କଲେ ଭଲ। ସୁଆଁରେ ରୋଗ ପୋକର ପ୍ରାଦୁର୍ଭାବ ମଧ୍ୟ ଅତି କମ୍। କେତେକ ସମୟରେ କାଣ୍ଡବିନ୍ଧା ପୋକ ବା ପତ୍ରପୋଡ଼ା ରୋଗ ଦେଖାଦେଇଥାଏ। ନିମ୍ବ ତେଲ ବା ନିମ୍ବ ଆଧାରିତ କୀଟନାଶକ ସ୍ପ୍ରେ କରିବା ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ରୋଗ ପୋକ ଦମନ ମଧ୍ୟ ହୋଇଥାଏ। ଯେତେବେଳେ କେଣ୍ଡାଗୁଡ଼ିକ ଶୁଖି ଧୂସର ରଙ୍ଗର ଧାରଣ କରେ, ସେତେବେଳେ ଅମଳ କରିବା ଉଚିତ। ଅମଳ ପରେ ଶସ୍ୟକୁ 2ରୁ 3 ଦିନ ଖରାରେ ଭଲ ଭାବରେ ଶୁଖାଇ 10ରୁ 12% ଆର୍ଦ୍ରତା ରଖି ସାଇତି ରଖିଲେ ଏହା ବହୁଦିନ ପର୍ଯ୍ୟନ୍ତ ଭଲ ରହିଥାଏ। ଏକର ପିଛା 6ରୁ 8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରିବ। ସୁଆଁ ଚାଷ କେବଳ ଆର୍ଥିକ ଲାଭ ଦିଏ ନାହିଁ, ବରଂ ଏହା ଖାଦ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଓଡ଼ିଶାର ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ଓ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବା ପାଇଁ ଚାଷୀମାନେ ସୁଆଁ ଚାଷକୁ ଆପଣାଇବା ଉଚିତ।
1: ସୁଆଁ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷୀବାସ କଥାରେ ଆଲୋଚନା କରିଥିଲେ ଆଭାମୟୀ ବିଶ୍ୱାଳ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମରେ ଯୋଡ଼ି। ଆଜି ଏଥିରେ ଶୁଣିବା ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମାଙ୍ଗାଲି ସିସା ଏବଂ ସାଥି।
2: ମାଲକାନଗିରି ଜିଲ୍ଲାରେ ବଣ୍ଡା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହିଆସୁଛନ୍ତି। ପୁଷ ମାସରେ ବଣ୍ଡା ଭାଇ ଭଉଣୀମାନେ ଖୁସିରେ ଗୀତ ଗାଇ ନାଚନ୍ତି ଏବଂ ଗାଁର ଉନ୍ନତି ପାଇଁ ଗ୍ରାମଦେବୀଙ୍କୁ ପୂଜା କରି ପୌଷ ପର୍ବ ବା ପୁଷାର୍କି ପାଳନ କରନ୍ତି। ଆସନ୍ତୁ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ପ୍ରଥମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଡୁମୁରିପଡ଼ା ଗ୍ରାମର ମଙ୍ଗଳି ସିସା ଏବଂ ସାଥୀମାନେ ପରିବେଷଣ କରିଥିବା ପୁଷାର୍କେ ସାମ୍ ବା ପୌଷ ପର୍ବ ଗୀତ ଶୁଣିବା।

ଚାଷ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

ଲୋକବାଣୀ ଏଥିରେ ଖେଳ ହିଁ ଜୀବନ କ୍ରମରେ ପ୍ରଚାର କରିବୁ ସାକ୍ଷାତକାର ପରେ ଶୁଣିବେ ଖେଳ ପରିକ୍ରମା। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନରେ ଶୁଣିବେ ହ୍ୟାଲୋ ଚୈତି ଜହ୍ନ ଆଜି ଅପରାହ୍ନ 5:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଓଡ଼ିଆ କଥାଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ 7:00 ଏବଂ 8:00। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ 7:30। 8:10 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଗୀତ ଏବଂ ଗଜଲ ଆପଣଙ୍କୁ ଶୁଣାଇବୁ 9:30। 10:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:03। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ଭଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିଭିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ

0: ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରତ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବ ଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା ଯାହା ଆଖିର ପଛପାଖରେ ଥାଏ ତାହାର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ

0: କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇ ନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ। ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ। ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି, ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି ତା'ର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ। ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ। ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇ ନେବା ଉଚିତ, ନଚେତ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ ନେଉଥାନ୍ତି ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେ ହେଳା କରିବେ ନାହିଁ। ତାଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ, ତାହେଲେ ଆଖି ନିଶ୍ଚିତ ସୁସ୍ଥ ରହିବ ଓ ଦୃଷ୍ଟିଶକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ।
1: ଆମର ଶାସ୍ତ୍ରୀ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍

ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6 ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷକରି ଶକ୍ତି ସହଯୋଗ ଏବଂ ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରଣାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତୀୟ

0: ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11ଟି ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13ଟି ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2500ରୁ ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ ପୂର୍ବରୁ କହିଛନ୍ତି ସେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ସି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତ କାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହରମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4%ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭରରେ 7 wicket ବିନିମୟରେ 216 ରନ୍ ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 wicket ବିନିମୟରେ 210 ରନ୍ ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ।

0: ପ୍ରତ୍ୟେକ ଗାଁର ପରିବେଶ, ଗାଁ ପରିସ୍ଥିତି, ଗାଁର ପର୍ବପର୍ବାଣୀ, ଗାଁର ଚାଲିଚଳଣି ଏବଂ ଗାଁର ଖାଦ୍ୟପେୟରେ ଭିନ୍ନତା ଦେଖାଦେଇଥାଏ।
1: ହଁ, ନିଶ୍ଚିତ ଭାବରେ କେଉଁ ଗାଁରେ ପାଣିର ସୁବିଧା ଥିବାବେଳେ ଆଉ କେଉଁ ଗାଁରେ ସ୍ୱାସ୍ଥ୍ୟର ସୁବିଧା ଥାଏ,
0: ସେଥିପାଇଁ ତ ଆମେ ଆପଣଙ୍କୁ ପ୍ରତ୍ୟେକ ମଙ୍ଗଳବାର ବିଭିନ୍ନ ଗାଁର ଭିନ୍ନ ଭିନ୍ନ କଥା ପ୍ରସଙ୍ଗକୁ ନେଇ ଗାଁ କାହାଣୀ ପ୍ରସ୍ତୁତ କରିଥାଉ।
1: ଆଉ ଆପଣମାନେ ମଧ୍ୟ ସେହି ଗାଁମାନଙ୍କ ସମ୍ପର୍କରେ ଟିକି ନିଖି ଖବର ଜାଣି ଆପଣଙ୍କ ସୁଚିନ୍ତିତ ମତାମତ ମଧ୍ୟ ଦେଇଥାନ୍ତି।
0: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା ଆଉ ସେହି ଗାଁ ସମ୍ପର୍କରେ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲା ଜୟପୁର ସହର ନିକଟବର୍ତ୍ତୀ ଏକ ଗାଁ ରହିଛି ଭେଜାଗୁଡ଼ା। ଏହା ହେଉଛି ଏକ ଆଦର୍ଶ ଗାଁ,
1: ଯେଉଁଠି ଗ୍ରାମବାସୀମାନେ ମିଳିମିଶି ନିଜ ଗାଁର ସ୍ୱଚ୍ଛତା ବଜାୟ ରଖିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
0: ତେବେ ଏହି ଗାଁରେ କେତେ ଭାଇଚାରାର ସମ୍ପର୍କ ରହିଛି, ଚାଲନ୍ତୁ ଗାଁର ଜଣେ ସଚେତନ ନାଗରିକଙ୍କଠାରୁ ଶୁଣିବା।
2: ମୋର ନାଁ ସତ୍ୟବାନ ପ୍ରଧାନ, ମୁଁ ଭେଜାଗୁଡ଼ା ଗ୍ରାମବାସୀ। ଆମ ଗାଁରେ ବିଭିନ୍ନ ପର୍ବପର୍ବାଣି ହୋଇଥାଏ, ସେଥିମଧ୍ୟରୁ ବୈଶାଖ ମେଳା ବହୁତ ଆଡମ୍ବର ସହିତ ପାଳନ କରୁଛୁ। ତ୍ରିନାଥ ମନ୍ଦିରଟି ଆମ ଗାଁ ମଝିରେ ଅଛି ଏବଂ ଗାଁ ତ ନିକଟବର୍ତ୍ତୀ ଗୋଟିଏ ରାଜାମଳରୁ ଗୋଟିଏ ଶିବ ମନ୍ଦିରଟି ଅଛି, ଯାହାକି ଶିବରାତ୍ର ବଡ଼ ପର୍ବ ଏବଂ କାର୍ତ୍ତିକ ମାସରେ ବହୁତ ଭିଡ଼ ଜମିଥାନ୍ତି। ଆମ ଗ୍ରାମରେ ଧାନ ପନିପରିବା ବିଭିନ୍ନ ଚାଷ କରିଥାଉ, ଆଉ ଅନେକ ଲୋକ ନିକଟ ଜୟପୁର ସହରକୁ ଦିନ ମଜୁରୀ ଭାବେ କାମ କରିବା ପାଇଁ ବି ଯାଇଥାନ୍ତି ଏବଂ ନୂଆଖାଇ ପର୍ବ ଦିନ ବି ଆମେ ଜୁଆର ଭେଟୁ ବୋଲି କାର୍ଯ୍ୟକ୍ରମ କରିଥାଉ। ଗଣେଶ ପୂଜା ଏମିତି ବିଭିନ୍ନ ପର୍ବପର୍ବାଣୀରେ ଗ୍ରାମରେ ସହଯୋଗ ଏବଂ ଗ୍ରାମବାସୀ ଆମର ବହୁତ ସରଳ ସଚ୍ଚୋଟ ନିଷ୍କପଟ ଲୋକ, ସମସ୍ତଙ୍କୁ ଆଦର କରି ରହିଥାଉ। ବିଭିନ୍ନ ସରକାରଙ୍କର ଯୋଜନା ଯାହାକି ରାସ୍ତାଘାଟ, ନାଳ ନର୍ଦ୍ଦମା ଏବଂ ଜଳ ଯୋଗାଣ କାର୍ଯ୍ୟକ୍ରମ ବଡ଼ ଯୋଜନା ଠାରୁ ସେ ପାଇପ୍ ମାଧ୍ୟମରେ ଆମ ଗାଁକୁ ଆସିଛି। ହାଡ଼ ଭଙ୍ଗା ପରିଶ୍ରମ କରି ଯାତ୍ରା ସମୟରେ ଗୀତ ନାଚରେ ମସଗୁଲ ରହନ୍ତି, ତେଣୁ ଆମ ଗାଁରେ ଭାଇଚାରାର ସମ୍ପର୍କ ରହିଛି। ଏଇ ଗାଁର ଜଣେ ଶିକ୍ଷକ ଏଇ ଗାଁରେ 25 ବର୍ଷ ପାଖାପାଖି ହେଇଗଲାଣି, ଏଇ ଗାଁରେ ପାଠ ପଢ଼ା ଆସୁଛି। ଗ୍ରାମର ପୂଜା ପର୍ବପର୍ବାଣୀରେ ସମସ୍ତେ ମିଳିମିଶି ସମସ୍ତେ ଏକ ହୋଇ ଆମର ଡେମସା ପ୍ରଭୃତି ନାଚ ଗୀତ କରି ଦିନ ବିତାଇଥାଉ।

0: ବ୍ୟକ୍ତିର ଅନ୍ତର୍ନିହିତ ଗୁଣକୁ ସମ୍ପୂର୍ଣ୍ଣ ଭାବରେ ବିକାଶ କରିବା ଶିକ୍ଷା ଦ୍ୱାରା ସମ୍ଭବ ହୋଇଥାଏ, ଆଉ ସେହି ଶିକ୍ଷା ଜଣେ ଶିଶୁ ବିଦ୍ୟାଳୟରୁ ହିଁ ପାଇଥାଏ।
1: ମୁଁ ସସ୍ମିତା ପଟ୍ଟନାୟକ, ଭେଜାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ମୁଁ ଏ ସ୍କୁଲରେ 2015 ମସିହାରୁ ଆସିଛି, ଆଉ ଆଜି ପର୍ଯ୍ୟନ୍ତ ମୁଁ ଏ ସ୍କୁଲରେ ଅବସ୍ଥାପିତ। ଯାହା ବି ସ୍କୁଲର ଉନ୍ନତିମୂଳକ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ମିଳୁଛି, ସେ ସବୁ ଆମେ ଠିକ ସୁଚାରୁ ରୂପେ ପ୍ରତିପାଦନ କରୁଛୁ। ତତ୍ସଙ୍ଗେ ସଙ୍ଗେ ଆମେ ବିଦ୍ୟାଳୟରେ ପିଲାଙ୍କ ପାଇଁ ମଧ୍ୟ ବହୁତ କିଛି ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ସୁରଭି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କର ପ୍ରତିଭାକୁ ଆମେ ବାହାରକୁ ପଠେଇବାରେ ବି କିଛି ସଫଳତା ହାସଲ କରିଛୁ, ଯାହାକି ବ୍ଲକ ଲେବେଲରେ ମଧ୍ୟ ପିଲା ଆସିଛନ୍ତି। ଆମର କ୍ଲଷ୍ଟର ଲେବେଲରେ ପୁରସ୍କୃତ ହେଇକି ବ୍ଲକ ଲେବେଲକୁ

ଖଟାଇଛନ୍ତି, ତାଙ୍କର ଯୋଉ ପ୍ରତିଭାକୁ ସେମାନେ ବିକଶିତ କରିବାରେ ଆମେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବହୁତ ସହାୟକ ହେଇଥାଉ। ଗାଁରେ ଆମର ବିଦ୍ୟାଳୟ ହିଁ ସବୁକିଛି, ଗ୍ରାମରେ ଥିଲେ ମଧ୍ୟ ବିଦ୍ୟାଳୟରେ ବହୁତ କିଛି ଆମର ଉନ୍ନତି ହେଇପାରିଛି, ପିଲାଙ୍କର ମଧ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଘଟିଛି, ଗ୍ରାମବାସୀଙ୍କର ମଧ୍ୟ ବହୁତ କିଛି ସହଯୋଗ, ପାଠ ପଢେଇ କେମିତି ଭଲ ମଣିଷଟିଏ ସେମାନେ ଗଢି ପାରିବେ, ତାଙ୍କର ବହୁତ ଆଶା ବିଶ୍ୱାସ ଅଛି। ବିଦ୍ୟାଳୟରୁ ହିଁ ପିଲାଟି ନିଶ୍ଚିତ କିଛି ଉନ୍ନତି ହେଇପାରିବ, ବହୁତ କିଛି ଶିଖିପାରିବ, ତେଣୁ ସବୁ ପିଲାମାନଙ୍କୁ ସେମାନେ ବିଦ୍ୟାଳୟ ମୁଖୀ କରେଇବାରେ ସହଯୋଗ କରିଥାନ୍ତି। ପ୍ରତ୍ୟେକ ଗାଁରେ ବିଦ୍ୟାଳୟଠୁ ସବୁକିଛି ଶିଖିବାରେ ସହାୟକ ହେଇଥାନ୍ତି। ଏହି ବିଦ୍ୟାଳୟରେ ସବୁକିଛି ଆମର ଉନ୍ନତିମୂଳକ କାର୍ଯ୍ୟକ୍ରମ ହଉଛି, ତତ୍ସଙ୍ଗେ ସଙ୍ଗେ ଧନ୍ୟବାଦ ଦେବି ମୋର ସହଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ, ଯେଉଁମାନେ କି ପିଲାଙ୍କ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗୀକୃତ କରିଛନ୍ତି, ଯାହାକି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଅନ୍ୟାନ୍ୟ ଯୋଉ ଆମର ପାରିପାର୍ଶ୍ୱିକ ଯୋଉ ସ୍ୱଚ୍ଛତା, ତାପରେ ଅନ୍ୟାନ୍ୟ ସବୁ ଆମର କାମ ରହୁଛି, ବିଦ୍ୟାଳୟ ପରିଚ୍ଛନ୍ନତା ସାଙ୍ଗକୁ ଆମର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଏଇ ସବୁଥିରେ ସମସ୍ତଙ୍କର ସହଯୋଗ ଭଲ ଅଛି। ବିଦ୍ୟାଳୟର ଉନ୍ନତି ପାଇଁ ମଧ୍ୟ ଆମେ ସଦାସର୍ବଦା ଚେଷ୍ଟିତ, ପିଲାଙ୍କର ବି ଭବିଷ୍ୟତ ଗଢିବାରେ ସମସ୍ତଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଠି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଷ୍ଟୁଡେଣ୍ଟ ମାନେ ସମସ୍ତଙ୍କର ଏଠି ସହଭାଗିତା ରହିଛି, ଯାହାକି ଉନ୍ନତି କ୍ଷେତ୍ରରେ ସମସ୍ତେ ଏଠି ହାତକୁ ହାତ ମିଳେଇକି ଆଗକୁ ବଢିବାରେ ଚେଷ୍ଟିତ। ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ ସବୁ ପ୍ରକାର କାର୍ଯ୍ୟକ୍ରମ ଯେମିତିକି ସରସ୍ୱତୀ ପୂଜା, ଗଣେଶ ପୂଜା, ଆଉ ଇଣ୍ଡିପେଣ୍ଡେନ୍ସ ଡେ, ରିପବ୍ଲିକ ଡେ, ସବୁ ଶିଶୁ ଦିବସ ଉତ୍ସବ ଗୁଡାକ ପାଳନ କରାଯାଇଥାଏ। ତା ସଙ୍ଗେ ସଙ୍ଗେ ଆମର ବାର୍ଷିକ କ୍ରୀଡ଼ା ଉତ୍ସବ ମଧ୍ୟ ପିଲାଙ୍କ ଦ୍ୱାରା ପରିଚାଳିତ କରାଯାଇଥାଏ, ଯାହାକି ପିଲାମାନେ ଖୁସିରେ ବହୁତ କିଛି ଆନନ୍ଦ ଉପଭୋଗ କରିଥାନ୍ତି। ସେ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅବଦାନ ପ୍ଲସ୍ ଏଚ୍ଏମ୍ଙ୍କର ଅବଦାନରେ ଏଇ ଯୋଉ ସବୁ କାର୍ଯ୍ୟକ୍ରମ ଗୁଡାକ ଆଗକୁ ଯାଇଛି, ଯାହାକି ପିଲାମାନଙ୍କ ମନରେ ନ ଆସୁ ଯେ ସେମାନେ ସହରରେ ଯେମିତି ହଉଛି ଆମ ଗାଁ ସ୍କୁଲରେ ସେମିତି ହଉନି, ଏଇ ଚିନ୍ତାଧାରାରୁ ନିବୃତ୍ତ ରଖିବା ପାଇଁ ଆମେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆଗକୁ ନେଇଥାଉ। ଆମର ପିଲାମାନେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଭାଗ ନିଅନ୍ତି ଏବଂ ପୁରସ୍କୃତ ହେଇପାରନ୍ତି, ସେଥିପାଇଁ ବାହାରକୁ ମଧ୍ୟ ଯାଇଛନ୍ତି, ଯେମିତିକି ଡିବେଟ୍, ଏସେ କମ୍ପିଟିସନ୍, ଡ୍ରଇଂ କମ୍ପିଟିସନ୍, ଯାହାକି ଆମର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଉତ୍ସାହିତ ମିଳେ ଯେ ଆମ ପିଲାମାନଙ୍କୁ ଆମେ କିଛି ଆଗକୁ ନେବା ପାଇଁ ସହାୟକ ହେଇପାରୁଛୁ।

0: ଗୀତ ଗଳ୍ପ କବିତା ବିଭିନ୍ନ ସ୍ଥାନର ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ଚାଷବାସ କଥା ସୁଗମ ସଙ୍ଗୀତ ଆଦିବାସୀଙ୍କ ଭାଷା ସଂସ୍କୃତି ଏବଂ ଭିନ୍ନ ଭିନ୍ନ ଜାଗାର ପର୍ବପର୍ବାଣୀ ବିଷୟକୁ ନେଇ ଆକାଶବାଣୀ ସବୁବେଳେ ଚଳଚଞ୍ଚଳ।
1: ଦୂରଦର୍ଶନକୁ ପାଥେୟ କରି ଆମେ ଯେମିତି ସବୁ ଜିନିଷ ଦେଖିପାରୁଛୁ ଆଉ ଶୁଣିପାରୁଛୁ, ସେମିତି ରେଡିଓ ମାଧ୍ୟମରେ ମଧ୍ୟ ଆମେ ଅନେକ କଥା ଶୁଣିପାରୁଛୁ।
0: ଏହିସବୁ ଭିତରେ ବର୍ତ୍ତମାନ ଆକାଶବାଣୀ 90 ବର୍ଷରେ।
1: ତେବେ ଆକାଶବାଣୀ ଦ୍ୱାରା ଆମେ କେତେ ଉପକୃତ ହୋଇପାରୁଛୁ, ଆମେ ଆମ ଜୀବନକୁ କିପରି ପରିବର୍ତ୍ତନ କରିପାରୁଛୁ, ଚାଲନ୍ତୁ ଆଜି ଜଣେ ଆକାଶବାଣୀର ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ବକ୍ତା ଏବଂ ସେ ଜଣେ ନିୟମିତ ଶ୍ରୋତା, ତାଙ୍କଠାରୁ ଜାଣିବା ରେଡିଓ ଆମ ପାଇଁ କେତେ ଜରୁରୀ।
2: ମୁଁ ତପନ କିରଣ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଉପରକୋଲା ପ୍ରୋଜେକ୍ଟ ହାଇସ୍କୁଲ ଜଳସେଚନ ବସ୍ତି ଜୟପୁରର। ମୁଁ ଜୟପୁର ଆକାଶବାଣୀ ସହିତ ସଂଶ୍ଲିଷ୍ଟ, କିନ୍ତୁ ଆକାଶବାଣୀ ସହିତ ପିଲାଦିନରୁ ସଂଶ୍ଲିଷ୍ଟ। କାହିଁକି ନା ଆଗ ଲୋକଙ୍କ ପାଖରେ ରେଡିଓଟିଏ ଥିଲେ ତାକୁ ଆମେ ଧନୀ ଲୋକ ବୋଲି ଭାବୁଥିଲୁ, ଆଉ ସମସ୍ତଙ୍କ ଘରେ ସେ ରେଡିଓ ବି ନଥିଲା, ଆମ ଘରେ ବି ରେଡିଓ ନଥିଲା। ତେଣୁ ମୋର ପଢା ସାଙ୍ଗ ସବୁ ପିଲାଦିନେ ରେଡିଓରୁ ଖାଲି ଗୀତ ଶୁଣିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଦୋକାନୀ ପାଖକୁ ଯାଇକିରି ତାକୁ ଭଲ ସମ୍ପର୍କ ରଖିକିରି ଗୀତ ଶୁଣିବା ପାଇଁ ସେଠି ବସୁ, ଠିକ 8:45 to 9:15 ସେ ସମୟରେ ଆସୁଥିଲା ସବୁ ସିନେମା ସଙ୍ଗୀତ ଗୁଡାକ। ସେ ସିନେମା ସଙ୍ଗୀତ ଶୁଣିବା ପାଇଁ ଆମେ ଦୌଡ଼ୁ ସେଠିକି। ପୁଣି ଦିନେ ଦିନେ ରବିବାର ଆଉ କେଉଁ ଦିନରେ ରାତିରେ 9:30 to 10:30 ଅନୁରୋଧ କାର୍ଯ୍ୟକ୍ରମରେ ସିନେମା ଗୀତ ଗୁଡ଼ାଏ ଦିଅନ୍ତି, ଆଉ ସେ ସିନେମା ଗୀତ ଶୁଣିବା ପାଇଁ ଆମେ ଯାଉ। ସବୁଠୁ ମଜା ଲାଗେ ଯେଉଁମାନେ ସବୁ ଅନୁରୋଧ କରିଥାନ୍ତି ଏବଂ ଯେଉଁମାନେ ସବୁ ଉପସ୍ଥାପନ କରନ୍ତି ସେମାନେ ସେ ଅନୁରୋଧକାରୀମାନଙ୍କର ନାଁ କୋଉ କୋଉ କହନ୍ତି, ତାଙ୍କର ଇଞ୍ଜେକ୍ଟିନୁ ମିନୁ ଆଉ ତାଙ୍କ ଟ୍ୟୁସନ୍ ସାର୍ ଏମିତି ବି କହି ଚାଲନ୍ତି। ଏଇ ଯୋଉ ଶବ୍ଦ ଗୁଡା ଶୁଣିବା ଭିତରେ ଆମକୁ ଗୋଟେ ରୋମାଞ୍ଚକର ସୃଷ୍ଟି ହୁଏ, ହସରଳ ସୃଷ୍ଟି ହୁଏ। କିନ୍ତୁ ସେ ସମୟରେ ଯୋଉ ଗୀତ ଥିଲା, ପୁରୁଣା ସିନେମା ସଙ୍ଗୀତ ଗୁଡାକ ଯୋଉ ଥିଲା, ତାର ଭାବ ତ ଆମେ ସେ ପିଲାଦିନେ ବୁଝିପାରୁନଥିଲୁ, କିନ୍ତୁ ତାର ଯୋଉ ବାଦ୍ୟଯନ୍ତ୍ର ସଂରଚନାଟା ଯାହାକୁ ଆମେ ମ୍ୟୁଜିକ୍ ବୋଲି କହୁ, ସିଏ ଏତେ ହୃଦୟସ୍ପର୍ଶୀ ଥିଲା। ସେ ଗୀତଟାର ଶବ୍ଦ ସହିତ ଆମେ ପାଟିରେ ଗୁଣୁଗୁଣୁ ହେଇକିରି, ସେ ବାଦ୍ୟଯନ୍ତ୍ରର ସ୍ୱରଟା ମଧ୍ୟ ଆମେ ପାଟିରେ ଗୁଣୁଗୁଣୁ ହେଇକିରି କହୁ। ଅନ୍ୟ ସମୟ ରେଡିଓ ପାଖରେ ବସିବାର ମହତ୍ତ୍ୱ ମଧ୍ୟ ଆମେ ଆସ୍ତେ ଆସ୍ତେ ବୁଝିଲୁ। ତାପରେ ପରେ ଯେତେବେଳେ ଟିକେ ପାଠପଢା ଦିଗକୁ ଆଗକୁ ଗଲୁ, ସେତେବେଳେ ରେଡିଓରୁ ସମାଚାର ଶୁଣିବାର ଗୋଟେ ଆଗ୍ରହ ବଢ଼ିଲା, ବିଶେଷ କରି ଆମର ରାଜ୍ୟ ସମ୍ବାଦ ଆଉ ତାପରେ ଦିଲ୍ଲୀରୁ ଯୋଉ ପ୍ରେରିତ ସମ୍ବାଦ, ଓଡ଼ିଆ ସମ୍ବାଦ। ଆଉ ଯୋଉମାନେ ସବୁ ପରିବେଷଣ କରନ୍ତି, ଦିଲ୍ଲୀରୁ ଯୋଉମାନେ ସବୁ ପରିବେଷଣ କରନ୍ତି, ତାଙ୍କର ଯୋଉ କହିବା ଶୈଳୀ ଆଉ ଯୋଉ ସ୍ୱର, ଉପେନ୍ଦ୍ର କୁମାର ପାହାଡ ସିଂ ବୋଲି କହନ୍ତି, ସେ ଶବ୍ଦ ଗୁଡାକ ତାଙ୍କର ସ୍ୱରକୁ ଶବ୍ଦ ଗୁଡାକୁ ଶୁଣିବା ପାଇଁ ଆମେ ପ୍ରଥମରେ ଆଗ୍ରହ ଥାଉ। ଆଉ ତା ସହିତ ସଂସ୍କୃତରେ ଯୋଉ ସମ୍ବାଦ ପରିବେଷଣ ହଉଥିଲା, ସମ୍ପ୍ରତି ବାର୍ତ୍ତା ହାସ୍ୟଂ ତାଂ, ଏଇ ଯୋଉ ପ୍ରଥମ ଶବ୍ଦ ଗୁଡାକ, ପ୍ରଥମ ପଂକ୍ତି ଗୁଡାକ ଆମ ମନରେ ଗୋଟେ ନୂତନ ସ୍ମରଣ ଜାଗ୍ରତ କରୁଥିଲା, ସଂସ୍କୃତ ପଢିବା ପାଇଁ ଆମକୁ ବହୁତ ଆଗ୍ରହ ସୃଷ୍ଟି କରୁଥିଲା, ଆଉ ସଂସ୍କୃତ ଗୁଡାକୁ କାହିଁକି ବୁଝି ହେଇଯାଉଥିଲା ସେ ସମୟରେ। ମାନେ ସଂସ୍କୃତ ଗୋଟେ କଠିନ ଭାଷା ବୋଲି ସମସ୍ତେ କହନ୍ତି, କିନ୍ତୁ ସଂସ୍କୃତ ସେମାନେ ଯୋଉ ଢଙ୍ଗରେ ସମ୍ବାଦ ପରିବେଷଣ କରନ୍ତି ପ୍ରାୟତଃ ବୁଝି ହେଇଯାଉଥିଲା। ଏମିତି କେତେଟା ଶବ୍ଦ, ସେ ସାଂଖ୍ୟିକ ଶବ୍ଦ ଗୁଡାକ କୁହନ୍ତୁ ବା କ୍ରିକେଟ ବଲ୍କୁ ତାକୁ କଣ ଗୋଟେ ନାଁ କହନ୍ତି, ଏମିତି କିଛିଟା ଶବ୍ଦ ଆମେ ଟିକେ ବୁଝିପାରୁନଥିଲୁ, କିନ୍ତୁ ପ୍ରାୟତଃ ସଂସ୍କୃତଟାକୁ ଆମେ ମନରେ ଭାବାନ୍ତର କରିଦଉଥିଲୁ। ଓଡ଼ିଆ ପିଲା ହିସାବରେ ସଂସ୍କୃତରୁ ଭାବାନ୍ତର କରିକିରି ଓଡ଼ିଆରେ ବୁଝି ଯାଉଥିଲୁ। ତାପରେ ପରେ ସେତେବେଳେ ଶିବାକା ବିନାକା ଏଇ ଯୋଉ କାର୍ଯ୍ୟକ୍ରମ ଯାକ ଦଉଥିଲା ଗୀତମାଲା, ସେ ଗୀତମାଲାରେ ଯୋଉମାନେ ସବୁ ଉପସ୍ଥାପକ ଥାନ୍ତି

ସେମାନଙ୍କର ଯୋଉ କହିବା ଶୈଳୀ ଏତେ ସୁନ୍ଦର ଥାଏ। ସେ କାର୍ଯ୍ୟକ୍ରମ ଆସିଲେ ରାତିରେ ଯୋଉଠି ଥିଲେ ହେଲେ ଆସିକିରି ସେ ସମୟଟା ଟିକେ ରେଡିଓ ପାଖରେ ଦେବା ପାଇଁ ଆମକୁ ଇଚ୍ଛା ପ୍ରକାଶ ହୁଏ। ଆଉ ଆମେ ସବୁ ଗୋଟେ ଜାଗାରେ ଗହଳି କରୁ ଆଉ ରେଡିଓ ଶୁଣୁ ସେ ଶିବାକା ଗୀତମାଲା ଇତ୍ୟାଦି ଇତ୍ୟାଦି ବିନାକା ଗୀତମାଲା। ତାପରେ ପରେ ଯେତେବେଳେ ଇଂରାଜୀ ବିଷୟବସ୍ତୁ ଭିତରକୁ ମୁଣ୍ଡ ପୁରିଲା, ଇଂରାଜୀ ଶବ୍ଦର ଷଷ୍ଠ ଉଚ୍ଚାରଣ ପାଇଁ ଆମର ଶିକ୍ଷକ ମାନେ ଆମକୁ କହିଲେ ତମେ ସବୁ ରେଡିଓରେ ଇଂରାଜୀ ସମ୍ବାଦ ଶୁଣ, ଦେଖିବ ସେ ଶବ୍ଦ ଗୁଡାକର ଅର୍ଥ ବୁଝ କି ନ ବୁଝ,

ଆଉ ସେ ଶବ୍ଦ ସେମାନେ ଯୋଉ ଉଚ୍ଚାରଣ କରନ୍ତି ଏତେ ସୁନ୍ଦର ଥାଏ, ସତେ ଯେମିତି ଇଂରେଜ ଶବ୍ଦଟାକ ଆମ ପାଇଁ ଆଉ ସେତେ କଷ୍ଟବୋଧ ହବନି ବୋଲି ମନରେ ଗୋଟେ ଗୋଟେ ଆଶା ଆଉ ବିଶ୍ୱାସ ଭରସା ମଧ୍ୟ ପ୍ରତିଷ୍ଠା ହେଲା। ଆକାଶବାଣୀରେ କେବଳ ଶ୍ରୋତା ଭାବରେ ବହୁତ ଦିନ ବିତେଇଲୁ। ତାପରେ ପରେ ଇଚ୍ଛା ହେଲା ଯୋଉମାନେ ଭିତରେ ସବୁ କହୁଛନ୍ତି ସେ ଲୋକମାନଙ୍କୁ କେମିତି ଆମେ ଦେଖିବା, କଣ କଲେ ଦେଖି ହବ, ଏଇଟା ଗୋଟେ କୌତିକିଆ ଜିନିଷଟେ ମନରେ ଥାଏ। ଆଉ ବେଳେବେଳେ କଟକ ସହର ବୁଲିଗଲା ବେଳକୁ କଟକର ଆକାଶବାଣୀ କେନ୍ଦ୍ର ଦେଖୁ, ସେଠୁ ସବୁ ଲୋକ ଯାଉଥିବେ ଆସୁଥିବେ ବାହାରୁଥିବେ, ବୋଲି ହଁ ହେଲେ ତାହେଲେ ଏଇଟା ଆକାଶବାଣୀ କେନ୍ଦ୍ର, ଏଇଠୁ ଆମେ ସବୁ ଶୁଣୁଛେ। ନାଇଁ ହଉ ହଉ ଠିକ ଅଛି। ଏମିତିରେ କିଛି ଦିନ ବିତିଗଲା, ଆକାଶବାଣୀ କଟକ, ଆକାଶବାଣୀ ସମ୍ବଲପୁର ଏହାର କାର୍ଯ୍ୟକ୍ରମ ଯାକ ଶୁଣି ହଉଥିଲା। ଜୟପୁର କାର୍ଯ୍ୟକ୍ରମ ଏତେ ଦୂର ପର୍ଯ୍ୟନ୍ତ ଶୁଣାଯାଉ ନଥିଲା, ପ୍ରାୟ ଗୁଣପୁର ଅଞ୍ଚଳ ଗୁଡାକୁ ପ୍ରାୟ ଶୁଣାଯାଉ ନଥିଲା ବେଳେବେଳେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଜୀବନ ପ୍ରବାହ ଭିତରେ ସ୍ଥାନ ପରିବର୍ତ୍ତନ ହୁଏ ଆଉ ନବରଙ୍ଗପୁର ଅଞ୍ଚଳରେ ରହିବାର ସୁଯୋଗ ପାଇଲୁ, ସେ ସମୟରେ ଜୟପୁର ଆକାଶବାଣୀର କାର୍ଯ୍ୟକ୍ରମ ସବୁ ସ୍ପଷ୍ଟ ଶୁଣାଗଲା। ଆଉ ବିଶେଷ କରି ଆକାଶବାଣୀର ସେ ସମୟରେ ଯୁବବାଣୀ କାର୍ଯ୍ୟକ୍ରମଟା ଶୁଣିବାକୁ ଭାରି ଭଲ ଲାଗେ। ତାପରେ ପରେ ଚଇତି ଜହ୍ନ ଏମିତି ଗୋଟେ କାର୍ଯ୍ୟକ୍ରମ ଯୋଉଟାକି ମୁଁ ତ ଜାଣିନଥିଲି, ଚଇତି ଜହ୍ନ କାର୍ଯ୍ୟକ୍ରମରେ ଯୋଉମାନେ ଉପସ୍ଥାପକ ଥିବେ ସେମାନେ ବୋଧେ ଏଇ ଆଦିବାସୀ କୂଳରୁ ହିଁ ଯାଇଥିବେ, ଯାହାଫଳରେ ତାଙ୍କର ଆଦିବାସୀ ଭାଷା ଏତେ ସ୍ପଷ୍ଟ ଆଉ ଏତେ ସାବଲୀଳ, ସାଧାରଣ ଗୋଟେ ଆଦିବାସୀ ପରିବାରରୁ ଆସିଥିବା ଲୋକଟିଏ ମଧ୍ୟ ସେତିକି ସ୍ପଷ୍ଟ ଭାବରେ କହିପାରିବନି। କିନ୍ତୁ ପରେ ପରେ ଯେତେବେଳେ ଆକାଶବାଣୀ କେନ୍ଦ୍ରରେ ପଶିବାର ସୌଭାଗ୍ୟ ମିଳିଲା, ସେତେବେଳେ ମୁଁ ଜାଣିପାରିଲି ଯେ ପ୍ରକୃତରେ ଯୋଉମାନେ ଚଇତି ଜହ୍ନ କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ଆଦିବାସୀ ଶ୍ରେଣୀରୁ ଆସିନାହାନ୍ତି, ସେମାନେ ସାଧାରଣ ବର୍ଗର ଲୋକ, କିନ୍ତୁ ତାଙ୍କର ସାଧନା ଏତେ ସିଦ୍ଧ ଥିଲା ସେମାନେ ଏ କାର୍ଯ୍ୟକ୍ରମଟାକୁ ଶତ ପ୍ରତିଶତ ପ୍ରାୟତଃ ପରିପୃଷ୍ଟନ କରିପାରୁଥିଲେ। ତାପରେ ପରେ ଇଚ୍ଛା ହେଲା, ମନରେ ଗୋଟେ ଦୁର୍ବଳତା ବି ଆସିଲା ଯେ ମୁଁ କେମିତି ଟିକେ ଆକାଶବାଣୀରେ କଣ କଲେ ଏ ସୁଯୋଗ ସବୁ ପାଆନ୍ତି। ଦିନେ ଏମିତି ପଶି ଯାଇଛି, ଆକାଶବାଣୀର ଅନୁମତି ନେଇଛି ଆଉ ତାପରେ ତାଙ୍କ ସହିତ ସମ୍ପର୍କ କରିଛି ଆଉ ସେମାନେ ମଧ୍ୟ ମୋର ଅନୁରୋଧକୁ ରକ୍ଷା କରିକିରି ମୋର ଠିକଣା ରଖିଥିଲେ, ଡାକ ଠିକଣା। ଆଉ ଡାକ ଠିକଣାରେ ଆଉ ପ୍ରଥମେ ମୋତେ ଶିଶୁ ରାଇଜ ଫୁଲ ଚାଙ୍ଗୁଡ଼ି ଏଇ ଯୋଉ ଶିଶୁ ବିଭାଗର କାର୍ଯ୍ୟକ୍ରମ ଜାଗାରେ ଗୋଟେ ବିଭିନ୍ନ ବରପୁତ୍ର ମାନଙ୍କ ବିଷୟରେ ଆସିଲା ଗୋଟେ ଗୋଟେ ଟକ୍, ତାପରେ ମୁଁ ପ୍ରସ୍ତୁତ କଲି। ଆଉ ଯୋଉଦିନ ପ୍ରଥମ ଅନୁଭୂତି ମୋର ରେଡିଓର ମାଇକ୍ ଆଗରେ ବସିକିରି ପଢିବା ଅଭ୍ୟାସ, ଯୋଉ ସେ ପଢିବା ଅଭ୍ୟାସ ପୂର୍ବରୁ ମୋତେ ତଥାକଥିତ ଯୋଉମାନେ ଆମର ରେକର୍ଡିଂ ଦାୟିତ୍ୱରେ ଥିଲେ ସେ ସାର୍ ମାନେ ମଧ୍ୟ ମୋତେ ବୁଝେଇ ଦେଲେ କେମିତି ପଢାଯାଏ, ସେ ଢଙ୍ଗଟା ମଧ୍ୟ ସେମାନେ ପଢେଇଲେ ଯେ କାର୍ଯ୍ୟକ୍ରମ ଅନୁସାରେ ଗୋଟେ ଭାଷା ଅଛି ଆକାଶବାଣୀର, କାରଣ ସେଠି ବିଭିନ୍ନ ଗୋଷ୍ଠୀ ପାଇଁ ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୁଏ, ସେଥିରେ ମଧ୍ୟ ଧାରଣା ଟିକେ ଆସିଲା। ମୋର ସୌଭାଗ୍ୟ ଥିଲା, ଗୋଟେ ମୋର ସ୍ୱକୀୟ ଅନୁଭୂତିରୁ ମୁଁ କହିବି, ମୋର ସାହିତ୍ୟ ଶିକ୍ଷକ ଥିଲେ କାଳିକିଙ୍କର ମିଶ୍ର ସାର୍ ଗୁଣପୁର ହାଇସ୍କୁଲର, ସିଏ ଯେତେବେଳେ ରେଡିଓ ଷ୍ଟେସନ ଆସିଲେ କାର୍ଯ୍ୟକର୍ତ୍ତା ହିସାବରେ, ମୁଁ ହଠାତ୍ ଦିନେ ଏମିତି ପଳେଇଛି ମୋର ଗୋଟେ ସ୍କ୍ରିପ୍ଟ ଧରିକି, ସିଏ ମୁଁ ସାର୍ଙ୍କୁ ଚିହ୍ନିଛି ମୋର ଶିକ୍ଷକ ବୋଲି, ସିଏ ମୋତେ ତ ଚିହ୍ନି ପାରିବେନି ନା ତାଙ୍କର ଛାତ୍ର ବୋଲି। ସେତେବେଳକୁ ସ୍କ୍ରିପ୍ଟଟା କାହା ଦ୍ୱାରା କି ଗୋଟେ ପଢିବା ପାଇଁ ସମ୍ମତି ପ୍ରଦାନ କରାଗଲା, ଆଉ ହଠାତ୍ ସାର୍ଙ୍କୁ ଯେତେବେଳେ ମୁଁ ଦେଖିଲି, ତାଙ୍କୁ ଯେତେବେଳେ ନମସ୍କାର କଲି ଆଉ ମୋର ପରିଚୟ ଦେଲି, ସାର୍ ମୁଁ ଆପଣଙ୍କର ଛାତ୍ର ଗୁଣପୁର ହାଇସ୍କୁଲର 79 ବ୍ୟାଚ୍ର, ଆଉ ମୋର ଏମିତି ରେକର୍ଡିଂ ଥିଲା ତ ମୁଁ ଆସିଥିଲି। ଓହୋ, ତମର ରେକର୍ଡିଂ ଥିଲା, ଆଚ୍ଛା କାହିଁକି ତମ ସ୍କ୍ରିପ୍ଟ ଦେଖିବା, ରେକର୍ଡିଂ କଲଣି? ମୁଁ ନାଇଁ ସାର୍, ଏବେ ଯାଉଛି ଷ୍ଟୁଡ଼ିଓ ଭିତରକୁ। ଆଚ୍ଛା ଆଚ୍ଛା, କାହିଁକି ଦେଖିବା ସ୍କ୍ରିପ୍ଟ? ଯେମିତି ସେ ସ୍କ୍ରିପ୍ଟଟାକୁ ଖାଲି ଆଖି ପକେଇଛନ୍ତି, ଆମର ଜଣେ ତତା ବାଧାରିକାଙ୍କୁ ଡାକିଲେ, କହିଲେ ଇଏ ଗୋଟେ ମୋର ମୂର୍ଖ ଛାତ୍ର, ଇଏ ଫୁଲ ଚାଙ୍ଗୁଡ଼ି କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରିପେୟାର କରୁଛି, କିନ୍ତୁ ବଡ଼ ପଣ୍ଡିତ ଭଳିଆ ବଡ଼ ବଡ଼ ଶବ୍ଦ ମାନେ ସବୁ ଦେଇଛି ତାର ଲେଖାରେ, ଆକୁ ସମୟ ଦିଅ, ଇଏ ବସିକି ପିଲା ଭାଷା ବ୍ୟବହାର କରୁ, ପୁଣି ସ୍କ୍ରିପ୍ଟଟା ମୋତେ ପଢ଼ାନ୍ତୁ ଦେଖାନ୍ତୁ, ମୁଁ ଯେତେବେଳେ ଅନୁମତି ଦେବି ସେତେବେଳେ ଆପଣ ତାକୁ ଷ୍ଟୁଡ଼ିଓ ଭିତରକୁ। ମୁଁ ସେଦିନ ପାଖରୁ ଯାହା ଶୁଣିଲି ମୋ ପାଇଁ ଦିଗ୍ଦର୍ଶନ ହେଇଗଲା, ଗୋଟେ ବସିଲି ପୁଣି ସ୍କ୍ରିପ୍ଟଟାକୁ ଆଉ ଥରେ ପିଲାଳିଆ ଭାଷାରେ ଲେଖିଲି, ଯୋଉଟାକି ମୋର 11 ସୁଦ୍ଧା ମୋର ରେକର୍ଡିଂ ଆରମ୍ଭ ହେବା କଥା, ସେଦିନ ମୋର ଦିନ 2 ରେକର୍ଡିଂ ଆରମ୍ଭ ହେଲା। ଭଲ ଲାଗିଲା, ମୋର ସାଙ୍ଗସାଥି ମାନଙ୍କୁ ମଧ୍ୟ ବହୁତ କିଛି ସେଥିରୁ କହିଲି, ଆଉ ତାପରେ ପରେ ନାଟକ ଆଡ଼କୁ ଟିକେ ଇଚ୍ଛା ହେଲା। ବୋଲେ ଆକାଶବାଣୀରେ ଯୋଉମାନେ ସବୁ ବେତାର ନାଟକ

କରନ୍ତି, ଏମାନେ ସବୁ କେମିତି ସୁଯୋଗ ପାଆନ୍ତି, ଜାଣିଲି ଯେ ଗୋଟେ ଅଡିସନ ଦବାକୁ ପଡେ ଇତ୍ୟାଦି ଇତ୍ୟାଦି, ତାପରେ ଯାଇକି ଇଏ ହୁଏ। ହଉ ଠିକ ଅଛି, ମୁଁ ଅଡିସନ ଦବା ପାଇଁ ପ୍ରସ୍ତୁତ ହେଲି। ଆଉ ସେତେବେଳକୁ ମୁଁ ନବରଙ୍ଗପୁରରୁ ଜୟପୁର ଚାଲି ଆସିଥାଏ। ଜୟପୁରରେ ମୋର ଜଣେ ଅତି, ତାଙ୍କୁ ତ ମୁଁ ନିଶ୍ଚିତ ଭାବରେ କହିବି, ସିଏ ଆଜି ସ୍ୱର୍ଗବାସୀ, ଆଉ ସିଏ ମୋର ବହୁତ ପିତୃପ୍ରତିମ ଲୋକ, ଆତ୍ମାନନ୍ଦ ନାୟକ। ତାଙ୍କର ପିଲାମାନେ ଆମ ବିଦ୍ୟାଳୟରେ ପଢ଼ନ୍ତି, ଆଉ ସେ ହିସାବରେ ମୁଁ ତାଙ୍କ ସହିତ ସମ୍ପର୍କ ରଖିଥାଏ। ହଠାତ୍ ଦିନେ ଯେମିତି ତାଙ୍କୁ ଏ କଥା କହିଛି, ସିଏ ମୋତେ ନାଟକର ସଂଳାପ ରେଡିଓରେ ପଢ଼ିବା ପାଇଁ ଗୋଟେ ସୁନ୍ଦର ଉପଦେଶ ଦେଲେ, ନିର୍ଦ୍ଦେଶନା ମଧ୍ୟ ଦେଲେ। ଆଉ ସେ ଅନୁସାରେ ମୁଁ ତାଙ୍କ ପାଖରେ ଗୁଡ଼ାଏ ନାଟକ ବହିର ବିଭିନ୍ନ ସଂଳାପ ଗୁଡ଼ାକ ସବୁ, ବିଭିନ୍ନ ଚରିତ୍ରର ସଂଳାପ ଗୁଡ଼ାକ ସବୁ ପଢ଼ିଲି। ସିଏ ମୋତେ ପଢ଼ିକି ଶୁଣଉଥିଲେ, ମୁଁ ବି ତାଙ୍କ ଆଗରେ ପଢ଼ିଲି। ତାପରେ ଯେଉଁଦିନ ଅଡିସନ ଥାଏ, ସେଦିନ ଯାଇକି ପରୀକ୍ଷାରେ ଯୋଗ ଦେଲି। ମୋର ସୌଭାଗ୍ୟ, ଏଇ ଯୋଉ କେତେ ଗୁଡ଼େ ଗୋଟେ ଶବ୍ଦ ସେମାନେ ଦେଇଥିଲେ, ଯେମିତିକି ନବ ନବୋନ୍ମେଷ ଶାଳିନୀ ପ୍ରଜ୍ଞା, ଏଇ ଶବ୍ଦଟି ସବୁଠାରୁ ମୋ ପାଇଁ ଗୋଟେ କଠିନ ଶବ୍ଦ ଥିଲା ଗୁଡ଼ାଏ ଶବ୍ଦ ଭିତରୁ। କିନ୍ତୁ ଏଇଟିକି ଉଚ୍ଚାରଣ କରିଲା ବେଳକୁ ସେ ସରସ୍ୱତୀଙ୍କର ଆଶୀର୍ବାଦ ହଉ, କେମିତିକି ସେ ଶବ୍ଦଟି ମୋତେ ସୁନ୍ଦର ଭାବରେ ଉଚ୍ଚାରଣ କରିଦେଲି। ଗୋଟେ ଅଦ୍ଭୁତମୟ ପରିବେଶ ଥିଲା, ଯୋଉମାନେ ପରୀକ୍ଷକ ସେମାନଙ୍କୁ ଆମେ ଦେଖୁନଥାଉ, ପରଦା ଢଙ୍କା ହେଇଥାଏ, ଭିତରୁ କେହି ଜଣେ ପଚାରନ୍ତି ପ୍ରାର୍ଥୀଙ୍କର ରୋଲ ନମ୍ବର କୁହନ୍ତୁ, ତାପରେ ସେମାନେ ପୃଷ୍ଠା ନମ୍ବର ଏତିକି ଅମକ ଚରିତ୍ର, ପୃଷ୍ଠା ନମ୍ବର ଏତିକି ଅମକ ଚରିତ୍ର, ଏଇଠିକି ପାଠ କରନ୍ତୁ, ଏମିତି ଗୋଟେ ଭୂତର ଆବାଜ ଆସିଲା ଭଳିଆ, ଶବ୍ଦ ଆସିଲା ଭଳିଆ, କିଏ ଗୋଟେ କହୁଛି, କୋଉଠୁ କହୁଛି, ମାତ୍ର ଆମେ କାହାକୁ ଦେଖୁନଥିଲୁ। ଏମିତି ଗୋଟେ ନୂଆ ପରିବେଶ ସୃଷ୍ଟି ହେଲା, ବଡ କୌତୁକିଆ ପରିବେଶ ଥିଲା, ସେଟା ଗୋଟେ କୌତୂହଳପୂର୍ଣ୍ଣ। ଆକାଶବାଣୀର ମୂଲ୍ୟ ବୁଝିବାକୁ ମତେ ଆଉ ଢେର ସମୟ ଲାଗିଲାନି। ମୁଁ ଦେଖିଲି ଯେତେବେଳେ 20 ମେଗାୱାଟରୁ ଯେତେବେଳେ 120କୁ ପଳେଇଲା ଆମର ଆକାଶବାଣୀର କାର୍ଯ୍ୟକ୍ରମ କରିବାର ଦକ୍ଷତା, ସେତେବେଳେ ଭାରତର ଯେକୌଣସି କୋଣରୁ ମଧ୍ୟ ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ଶୁଣି ହେଲା। ସେଟା ଗୋଟେ ବଡ଼ ଭାଗ୍ୟର କଥା, ଆଉ ଭଲ ଲାଗିଲା। ଇତିମଧ୍ୟରେ ଆକାଶବାଣୀର ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ସଂଯୋଜନା ହେଲା, ବିଭିନ୍ନ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିଲୁ, ବିଭିନ୍ନ ପ୍ରକାର ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସିଲୁ। ଆଉ ସତ କଥା କହିବାକୁ ଗଲେ, ଯେତେ ଆପଣଙ୍କର ପ୍ରାଇଭେଟ ଚ୍ୟାନେଲ, ପ୍ରାଇଭେଟ ପେପର, ପ୍ରାଇଭେଟ କଥାବାର୍ତ୍ତା ଏଣେ ତେଣେରେ କୌଣସି ସୂଚନାରେ କିଛିଟା କପୋଳ କଳ୍ପିତ ଥାଏ, କିନ୍ତୁ ଆକାଶବାଣୀ ଏଭଳି ଗୋଟିଏ, ସେଠୁ ଯାହା ଆସେ ନିରୁତା କ୍ଷୀର ଭଳି, ତାର ଉଦ୍ଦେଶ୍ୟ କୌଣସି ସେଥିରେ କପୋଳ କଳ୍ପିତ ଜିନିଷ ନଥାଏ। ଯାହା ଆମେ ସମ୍ବାଦ ଶୁଣୁ ତାହା ନିରାଟ ସତ୍ୟ କଥା, କାରଣ ଏଗୁଡାକ ପାଇଁ ଗୁଡାଏ ତାଙ୍କର ବାଛ ବିଚାର ଏଣେତେଣେ ସବୁ ରହିଛି, ଛଣା ଯନ୍ତ୍ର ରହିଛି, ସହଜରେ ସେମାନେ କୌଣସି ଜିନିଷକୁ ଗ୍ରହଣ କରନ୍ତି ନାହିଁ। ଆଉ ଆକାଶବାଣୀର ତ କହିବାକୁ ଗଲେ ଦେର୍ ଇଜ ନୋ ସବଷ୍ଟିଚ୍ୟୁଟ୍ ଅଫ୍ ଅଲ୍ ଇଣ୍ଡିଆ ରେଡିଓ, ତାର ଗୋଟେ କହିବାକୁ ଗଲେ ତାର ଗୋଟେ ସବଷ୍ଟିଚ୍ୟୁଟ୍ ନାହିଁ, ତାର ସବଷ୍ଟିଚ୍ୟୁଟ୍ ନାହିଁ, ଆକାଶବାଣୀର କୌଣସି ସବଷ୍ଟିଚ୍ୟୁଟ୍ ନାହିଁ। ଆକାଶବାଣୀ ମାନେ ଆକାଶବାଣୀ, ତା ସହିତ କେହି ତୁଳନୀୟ ନୁହନ୍ତି। ଆପଣ ଯୋଉଠି ଚାହିଁବେ ବିନା ଖର୍ଚ୍ଚରେ, ଆଉ ବିନା ତାରରେ, ଆଉ ବିନା ବ୍ୟବସ୍ଥା ଭିତରେ ଆକାଶ ରେଡିଓ ଖଣ୍ଡେ ଯଦି ପାଖରେ ଅଛି, ତାହେଲେ ସବୁକିଛି ଶୁଣି ହଉଛି। ଆଜିକାଲି ତ ଆହୁରି ସହଜ ହେଇଗଲାଣି ଆଉ ମୋବାଇଲ ମାଧ୍ୟମରେ ରେଡିଓ ଶୁଣିବା, ଆଉ ତେଣୁ ପକେଟ ଭିତରେ ବର୍ତ୍ତମାନ ଆମର ରେଡିଓ, ଖାଲି ରେଡିଓ ଶୁଣିବାର ଶ୍ରଦ୍ଧା ଗୋଟେ ମନରେ ରହିଲେ ଯେକୌଣସି ସମୟରେ ଆମେ ଶୁଣିପାରିବା।

0: ବର୍ତ୍ତମାନ ପର୍ଯ୍ୟନ୍ତ ତପନ କିରଣ ତ୍ରିପାଠୀଙ୍କଠାରୁ ଆକାଶବାଣୀ ବିଷୟରେ ବହୁତ କଥା ଶୁଣୁଥିଲେ,
1: ଜାଣିପାରିଲେ। ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସିଥାଏ।
0: ସବୁବେଳେ ନିଜକୁ ପରିବର୍ତ୍ତନ କରିବାକୁ ହେଲେ, ପ୍ରଗତିକୁ ଚିହ୍ନିବାକୁ ହେଲେ ଆମକୁ ଆଗକୁ ବଢ଼ିବାକୁ ହେବ।
1: ପ୍ରତ୍ୟେକ ସକାଳ ହେଉଛି ଏକ ସୁନେଲି ସକାଳ, ତେଣୁ ପ୍ରତ୍ୟେକ ଦିନ ଆମେ ସୁନେଲି କିରଣକୁ ସାଉଁଟିବା ଆଉ ତାର ମହତ୍ତ୍ୱକୁ ବୁଝିବା।
0: ତେବେ ତପନ କିରଣ ତ୍ରିପାଠୀ ସାର୍ଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ରେଡିଓ।
1: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
2: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
1: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
2: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ଶୁଣୁଥିଲେ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏବେ ଆସନ୍ତୁ ଶୁଣିବା ଏକ ସୂଚନା। ଆଜି ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଜଳାର ସିଧା ପ୍ରସାରଣ। ଆଜିର ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ଆପଣଙ୍କୁ ମନେଥିବ ନିଶ୍ଚୟ, ତଥାପି ଟିପି ରଖନ୍ତୁ। ଆମ ନମ୍ଘର ହେଲା 0685423690690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ସମୟ ଆଜି ରାତି 7:30ରୁ ରାତି 8:00 ମଧ୍ୟରେ।

0: ସମୃଦ୍ଧି ଆଣନ୍ତୁ।
1: ଇପକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କସ୍ତୁରୀ ରଥ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ରଞ୍ଜିତ କୁମାର ଦାସଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ସନ୍ୟାସୀ ପରିଚା।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ରା।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
5: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
6: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
7: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
8: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
7: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
8: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
7: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
8: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
9: ବିଜ୍ଞାପନ ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ ଶ୍ରୋତାବନ୍ଧୁ। ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଉଦିତ ନାରାୟଣଙ୍କ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ଏକ ସୁନ୍ଦର ରଚନା। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ଏଇଠି ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛୁ, ଆଜି 9:30 ଶୁଣିବେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣିବେ ଆଜି ଲୋକନୃତ୍ୟ ଶିଳ୍ପୀ ରୀନା ସିସାଙ୍କ ସହ ଏକ ସୁନ୍ଦର ସାକ୍ଷାତକାର। ଏବେ କିନ୍ତୁ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଆପଣଙ୍କ ପାଇଁ ନେଇଛୁ ଚାହତ ଚଳଚ୍ଚିତ୍ରରୁ ଗୋଟିଏ ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଥୋଡ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ନିଦା ଫାଜଲିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଦିଲ୍ ହେ ତୁମ୍ହାରା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ଏବେ

ଏଥର ଶିଳ୍ପୀ ହେଲେ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ। କଥାଚିତ୍ର ବାଦଲ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ବାଜିଗର ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ବିନୋଦ ରାଠୋଡ, ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 9:30। ଏବେ ଆସନ୍ତୁ ଶୁଣିବା ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଅପର୍ଣ୍ଣା ପଟ୍ଟନାୟକ।

ଲୋକଗୀତ ହେଉଛି ହୃଦୟର ସ୍ୱର, ଆଉ ଲୋକନୃତ୍ୟ ସେହି ସ୍ୱରର ଏକ ଦୃଶ୍ୟମାନ ରୂପ। ଗୀତ ଯେଉଁଠି ଜୀବନର କାହାଣୀ କହେ, ନୃତ୍ୟ ସେଠି ସେହି କାହାଣୀକୁ ରୂପ ଦିଏ। ସ୍ୱର ଆତ୍ମା ହେଲେ ତାଳ ଲୟ ତାର ଅଭିବ୍ୟକ୍ତି। ତାଳର ଝଙ୍କାର ପଦଚାଳନାର ଲୟ ଓ ମାଟିର ସ୍ପନ୍ଦନରେ ଭରିଛି ଆମର ଲୋକନୃତ୍ୟ। ତ ଶ୍ରୋତା ବନ୍ଧୁ, ଏ ମାଟିର କାହାଣୀ ସ୍ପନ୍ଦନକୁ ନେଇ ଆମର ବନମଲ୍ଲିକାର ପରିସରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

ଆଜି ବନମଲ୍ଲିକାର ଅଗଣାକୁ ଯେଉଁ ବନମଲ୍ଲିର ସୁଗନ୍ଧ ମହକାଇ ଦେଇଛି, ଯାହାଙ୍କ ପ୍ରତ୍ୟେକ ଭଙ୍ଗିମା କହି ଗାଁର କାହାଣୀ ଓ ପ୍ରତ୍ୟେକ ପଦଚାଳନାର ଲୟ ଜଗାଇ ଦିଏ ଏ ମାଟିର ସଂସ୍କୃତିର ସ୍ମୃତି, ସେ ଆଉ କେହି ନୁହନ୍ତି ଶ୍ରୋତା ବନ୍ଧୁ। ଏ ମାଟିର ଗର୍ବ ଓ ଅହଙ୍କାର, ସୁକନ୍ୟା ଗଦବା ଜନଜାତିର ଗୌରବ, ଲୋକ ନୃତ୍ୟଶିଳ୍ପୀ ରିନା ସିସା। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହ ବିତାଇବା କିଛି କ୍ଷଣ।

0: ନମସ୍କାର ମ୍ୟାଡମ୍।
1: ନମସ୍କାର ମ୍ୟାଡମ୍,
0: ଆମ ବର୍ଣ୍ଣମାଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ବହୁତ ବହୁତ ଧନ୍ୟବାଦ।
0: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
1: ସମସ୍ତଙ୍କୁ ନମସ୍କାର, ମୋ ନାଁ ହେଉଛି ରୀନା ସିସା, ମୋ ବ୍ଲକ ହେଉଛି ଲମତାପୁର, ମୋ ଗାଁ ହେଉଛି କାଙ୍ଗରାପଡ଼ା, ଆଉ ମୋ ଡିଷ୍ଟ୍ରିକ୍ଟ ହେଉଛି କୋରାପୁଟ।
0: ଏଇ ଯୋଉ କଳା ପ୍ରତି କେବେଠାରୁ ଆପଣଙ୍କ ମନରେ ଆଗ୍ରହ ଆସିଲା, ଆପଣ ଏଇ ଲାଇନରେ ଆସିଲେ?
1: ଯିଏ ମୋତେ ଜନ୍ମ ଦେଇଛନ୍ତି ମୋ ମା ବାପା, ତ ତାଙ୍କ ପାଇଁ ମୁଁ ଆଜି ପରିଚୟ ପାଇଛି। ସେମାନେ ଜଣେ ଜଣେ କଳାକାର, ତ ତାଙ୍କଠୁ ମୁଁ ଶିଖିଛି, ଦେଖିଛି, ଜାଣିଛି। ତ ମୁଁ ଛୋଟ ଥିଲି ସେବେଳୁ ମୋତେ ମାନେ ଦେଖି ଦେଖି ମୋତେ ଇଣ୍ଟରେଷ୍ଟ ଟା ବଢିଲା, ଯେହେତୁ ମୁଁ ବି କରିବି, ମୁଁ ବି କରିପାରିବି, ସେ ଇଣ୍ଟରେଷ୍ଟ ଟା ରହିଲା। ମୁଁ ସବୁବେଳେ ପଛରେ ରହୁଥିଲି, ଦେନ୍ ମୁଁ ଧୀରେ ଧୀରେ ଚେଷ୍ଟା କଲି କି ଆଗକୁ ଯିବା ପାଇଁ, ଆଗକୁ ବଢିବା ପାଇଁ। ଦେନ୍ ସେମିତି ହିଁ ମୁଁ ଆଗକୁ ବଢିଲି, ଚାଲିଲି, ଆଉ ମୋର ଇଣ୍ଟରେଷ୍ଟ ଟା ବହୁତ ମାତ୍ରାରେ ବଢିଗଲା। ଆଉ ମୁଁ ଆଜିକି ପାଖାପାଖି 12-13 ବର୍ଷ ହବଣି ମୁଁ ଏ କଳା ଲାଇନରେ ଅଛି।
0: ଭାରତୀୟ ସଂସ୍କୃତିର ଆତ୍ମା ହେଉଛି ନୃତ୍ୟ, ତଥାପି ବି ଝିଅଟିଏ ଯେତେବେଳେ ବାହାରକୁ ବାହାରି ନୃତ୍ୟ କରେ, ତାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବିଶେଷ କରି ଆମ ଏଇ ଅଞ୍ଚଳରେ, ମାନେ ଆମର ଏଇ ଆଦିବାସୀ ସଂସ୍କୃତିରେ ବସେ ନୃତ୍ୟ ଗୀତ ତାର ଆଧାର ହେଲେ ମଧ୍ୟ, ଏମିତି ବାହାରକୁ ଯାଇ ନୃତ୍ୟ କରିବା ତ ନିଶ୍ଚିତ ଭାବରେ କିଛି ନା କିଛି ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ତ ଆପଣଙ୍କୁ ସେମିତି କିଛି ସମ୍ମୁଖୀନ ହେବାକୁ ପଡିଛି କି?
1: ଆଜ୍ଞା, ବହୁତ ହବାକୁ ପଡୁଛି। ବାହାର ଲୋକ ବହୁତ କଥା କୁହନ୍ତି, ଏ ଝିଅ ହେଇକି କାହିଁକି ବାହାରକୁ ଯାଉଛି, କଣ କରିବ, ଏମିତି ବହୁତ କଥା ଶୁଣେ। ତ ସେଠୁ ଶୁଣିକି ବି ମୁଁ ମୋ ମନୋବଳ ଦେଇକି ମୁଁ ଆଗକୁ ବଢି ଚାଲିଲି। ଯେହେତୁ ଲୋକ କହୁଥିଲେ ହଁ କୁହନ୍ତୁ, ସେମାନେ କହିଲେ ମୋର କଣ ହବ, ସେମାନେ ଥୋଡି ନା ମତେ ଖାଇବାକୁ ଦେବେ। ମୁଁ ଭାବିକି ମାନେ ମୋ ବାପା ମା ମତେ ସପୋର୍ଟ କଲେ, ଦେନ୍ ମୁଁ ଆଜି ଆଗକୁ ବଢି ଚାଲିଛି।
0: ନୃତ୍ୟକୁ ନିଶା କରିବା ଆଉ ନୃତ୍ୟକୁ ପେଶା କରିବା ଦୁଇଟି ଯାକ ଫରକ, ତେବେ ଆପଣ ନୃତ୍ୟକୁ ନିଶା ସହିତ ପେଶା ମଧ୍ୟ କରିଛନ୍ତି?
1: ଆଜ୍ଞା, ମୁଁ ଯାଉଛି, ମୁଁ ଏଇ କଳାଟା ଯେତେ ଦିନ ଯାଏ ମୋ ଦେହରେ ନିଶ୍ୱାସ ଅଛି, ମୁଁ ସେତେ ଦିନ ଯାଏ ମୋ ପାଖରେ ରଖିବି, ଆଉ ଏମିତି ସମସ୍ତଙ୍କୁ ଏଣ୍ଟରଟେନମେଣ୍ଟ କରାଇବି, ମୋର କମ୍ୟୁନିଟି ଲୋକମାନଙ୍କୁ ଏକ୍ସପ୍ଲେନ୍ କରିବି କି ଆଗକୁ ସେମାନେ ବି ବଢ଼ନ୍ତୁ। ମୋର ସାନ ସାନ ଭାଇ ଭଉଣୀ ମାନେ ଯିଏମାନେ ଅଛନ୍ତି, ମୁଁ ସେମାନଙ୍କୁ ବି ପ୍ରୟାସ କରିଛି ଯେ ସେମାନେ ବି ଆଗକୁ ବଢ଼ନ୍ତୁ ମୋ ଦ୍ୱାରା।
0: ଆମର ଏଇ ଅଞ୍ଚଳରେ ଯେଉଁ ଗଦବା, କୋୟା, ଏଇ ସମସ୍ତ ଆଦିବାସୀ ସଂସ୍କୃତି, ତ ନୃତ୍ୟ ଗୀତ ସେମାନଙ୍କ ଜୀବନର ମୂଳାଧାର। ତଥାପି ଯେତେବେଳେ ଆପଣ ବାହାରକୁ ବାହାରିଲେ, ମାନେ ଗୀତ ନୃତ୍ୟ ଶିଖିବା ପାଇଁ ଚାହିଁଲେ, ପରିବାରରେ କିଭଳି ଭାବରେ ଆପଣଙ୍କୁ ସହଯୋଗ ମିଳିଥିଲା?
1: ଦେଖନ୍ତୁ, ମୁଁ କେବେ ବାହାରକୁ ଯାଇକି ଶିଖିନି, କାହିଁକି ନା ମୋ ନିଜ ହଉଛନ୍ତି ମୋ ବାପା ଗୁରୁ, ମୋ ଗୁରୁ, ମୋ ମା, ମୋ ଦିଦି, ଆମେ ସମସ୍ତେ ଫ୍ୟାମିଲିରେ ମାନେ ଜଏଣ୍ଟ ଫ୍ୟାମିଲିରେ ରହୁ ଆମେ, ତ ଆମର ସମସ୍ତେ ଗୋଟେ ଗୋଟେ କଳାକାର, ଆମେ ତାଙ୍କଠୁ ହିଁ ଶିଖିଛେ। ତ ମୋ ଗୁରୁ କିଏ ନାହାନ୍ତି, ମୋ ବାପା ମା ହିଁ ମୋ ଗୁରୁ। ତ ମୁଁ ଯାହା ଶିଖିଛି ଆଜି, ଆଜି ଲୋକଙ୍କୁ ସାମ୍ନାରେ ମୁଁ ଛିଡ଼ା ହେଇକି ବିପଦ କହିପାରୁଛି, ଆଉ ମୁଁ ମୋ ପରଫର୍ମାନ୍ସ ଦେଖେଇ ପାରୁଛି, ଯେହେତୁ ସେଇଟା ହଉଛି ସବୁ କ୍ରେଡିଟ୍ ନେବେ ମୋ ବାପା ମା।

0: ପଦକ୍ଷେପଟା ମୁଁ ପ୍ଲସ୍ ଟୁ ପଢ଼ିଛି, ତା ସହିତ ଏବେ ଆମର କମ୍ୟୁନିଟିକୁ ମୁଁ ଆଗକୁ ନେବା ପାଇଁ ଚାହୁଁଛି, ଆଉ ମୁଁ ମଡେଲିଂ କରେ। ତ ଏବେ ମୁଁ ଚାଷ କାମରେ ବାପାଙ୍କ ସହିତ ମିଶିକି ଆମେ ସବୁ କରୁ। ବେଶୀ ଇଚ୍ଛା ଥିଲା ମୋର ମୁଁ ଡିଫେନ୍ସ ଲାଇନ୍ କରିବି, ଦେନ୍ ଟିକେ ପ୍ରୋବ୍ଲେମ୍ ହେଲା ଘର ଯୋଗୁଁ, ମାନେ ପଇସା ପତ୍ର ଏଇସବୁ ପ୍ରୋବ୍ଲେମ୍ ହେଲା, ତ ମୁଁ ପଢା କଣ୍ଟିନ୍ୟୁ କରିପାରିଲିନି। ସେଇଟା ଗୋଟେ ମନରେ ଗୋଟେ ଅଫସୋସ ରହିଯାଇଛି।
1: ଆଶା କରେ ଆପଣ ନିଶ୍ଚିତ ଭାବରେ ଭବିଷ୍ୟତରେ ଆପଣଙ୍କର ଏଇ ସ୍ୱପ୍ନଟିକୁ ମଧ୍ୟ ଅଚିର ପୂରଣ କରିବେ। ନୃତ୍ୟ ଯେତେବେଳେ ଆପଣ ଶିକ୍ଷା କରନ୍ତି, ଆପଣ କହିଲେ ବାପା ମାଙ୍କ ଠାରୁ ଶିକ୍ଷା ଲାଭ କରିଛନ୍ତି ନୃତ୍ୟ, ଯୋଉ ଫୋକ୍ ନୃତ୍ୟ ଆମର ଆଞ୍ଚଳିକ ନୃତ୍ୟ, ଆପଣଙ୍କ ସଂସ୍କୃତିରେ ଯୋଉ ନୃତ୍ୟଟି ହୁଏ ସେ ନୃତ୍ୟକୁ କଣ କହନ୍ତି?
0: ଆଜ୍ଞା, ଆମର କୋରାପୁଟିଆ ଭାଷାରେ କହିବାକୁ ଗଲେ ସେଇଟାକୁ ଆମେ ଢେମ୍ସା କହୁ କିମ୍ବା ସାଇଲଡି କହୁ। ଆମର ଏଇଟା ହଉଛି ଗଦବା ଡେମ୍ସା, କାହିଁକି ନା ମୁଁ ଗୋଟିଏ ଗଦବା ସୁନ୍ଦରୀ ବିଲଙ୍ଗସ୍ କରେ।

0: ଗଦବା ଢେମସା ଆଉ ଯୋଉ ପରଦା ଢେମସା ଏ ଭିତରେ କଣ ଫରକ ଅଛି କି?
1: ବହୁତ ଫରକ ଅଛି, କାହିଁକି ନା ସେମାନେ ଟିକେ ଅଲଗା ପ୍ରକାର ତାଙ୍କର ଷ୍ଟେପ ଗୁଡାକ ଅଛି, ଆଉ ଆମର ପିତଳ ମୟୂରୀ ବାଜି ଆମେ ନାଚୁ, ଯେମିତିକି ବାଜା, ପିତଳ ମୟୂରୀ, ଢୋଲ, ଟିଡ଼ିମିଡ଼ି, ଏମିତି ସବୁ ବାଜା ବାଦ୍ୟ ବାଜି ଆମେ ନାଚୁ। ପରଜା ମାନଙ୍କର ସେଇ ବାଜା ହିଁ ବାଜି, କିନ୍ତୁ ତାଙ୍କର ଗୋଟେ ଅଲଗା, ଆଉ ଆମର ଗଦବା ମାନଙ୍କର ନାଚ ଗୋଟେ ଅଲଗା, ମାନେ ସମସ୍ତଙ୍କର କମ୍ୟୁନିଟିରେ ସମସ୍ତଙ୍କର ନାଚ ଗୋଟେ ଅଲଗା ପ୍ରକାର ଥାଏ।
0: ଆମେ ଦେଖିଛୁ ହିଂସା ନାଚିଲା ବେଳେ ଝିଅମାନେ ସମସ୍ତେ ଅଣ୍ଟାକୁ ଅଣ୍ଟା ଧରିକିରି ନାଚିଲା ବେଳେ ସାମ୍ନାରେ ଯିଏ ଥାଏ ସେ ଗୋଟେ କୌଣସି ଗୋଟେ କପଡା ବା ଲୁଗାଟିଏ ଧରି ହଲଉଥାଏ, ବା କେତେକ ସ୍ଥାନରେ ଆମେ ଦେଖିଛୁ ପୁଅଟିଏ ସେମାନଙ୍କ ସହିତ ଗୀତ ଗାଇବା ବେଳେ ନାଚିବା ବେଳେ ସେ ଗୋଟେ ମୟୂର ପୁଚ୍ଛଟେ ଧରିଥାଏ।
1: ଏଇ ମୟୂର ପୁଚ୍ଛ ସମସ୍ତେ ଧରିପାରିବେ, କାହିଁକି ନା ମୟୂର ପୁଚ୍ଛ ହଉଛି ଗୋଟେ ଏମିତିକା ଜିନିଷ, ଗୋଟେ ଶାନ୍ତି ମିଳେ, କାହିଁକି ନା ଆମକୁ ସିଏ ଆଗକୁ ନେଇକି ଯିବା ପାଇଁ ସାହାଯ୍ୟ କରେ, ଆମ ପାଇଁ ବହୁତ ମୂଲ୍ୟବାନ ସେଇ ଜିନିଷଟା, ଯେହେତୁ ଆମର ଡାଣ ହାତରେ ଥାଏ ବାମ ହାତରେ ଥାଏ, ସେଇ ଜିନିଷଟାକୁ ଆମକୁ ଆଗକୁ ବଢେଇବାକୁ ପ୍ରୟାସ ଦିଏ ସିଏ।
0: ପ୍ରଥମ ଯେତେବେଳେ ନୃତ୍ୟ ପରିବେଷଣ କଲେ କଣ ଏଇ ଗଦବା ଢେମସା ନା ଅନ୍ୟ କିଛି ବାହାରକୁ ଯାଇ?
1: ଯେତେବେଳେ ଯାଇଥିଲି ବାହାରକୁ ମୁଁ ଏଇ ଗଦବା ଢେମସାରେ ହିଁ ଯାଇଥିଲି। ମୁଁ ଫାର୍ଷ୍ଟ ପ୍ରୋଗ୍ରାମ କରିଥିଲି, ମୁଁ ଫୁଲବାଣୀରେ କରିଥିଲି, ସେତିକି ବେଳେ ମୁଁ ପଢୁଥିଲି, 6 ନା 7 ପଢୁଥିଲି, ମୁଁ ସେତେବେଳେ ଗାଇଡ କରିଥିଲି, ଆଉ ମୁଁ ନିଜେ ଯାଇକି ମୁଁ ଷ୍ଟେଜରେ ପ୍ରୋଗ୍ରାମ କରିଥିଲି ସେତେବେଳକୁ, ମାନେ ବହୁତ ଖୁସି ଲାଗିଥିଲା ସେତେବେଳକୁ, ମାନେ ମୋତେ ବହୁତ ବଡ ବଡ ଭଉଣୀ ମାନେ ଥିଲେ ଯିଏକି ସେମାନେ ଡରି ଯାଉଥିଲେ, ଯୋଉ ଜିନିଷଟା ସେମାନେ କରିବା କଥା ସେ ଜିନିଷଟା ମୁଁ କଲି, ସେଠୁ ଟିକେ ଟିକେ ମାନେ ଆକ୍ଟିଭ ହେଲି। ତାପରେ ପରେ ପ୍ରୋଗ୍ରାମ କଲି, ମୁଁ ବହୁତ ସାରା ଏମିତି ଲୋକାଲ ଏରିଆରେ ବି ପ୍ରୋଗ୍ରାମ କଲି, ତା ସହିତ ଆମର ଡିଷ୍ଟ୍ରିକ୍ଟ ବାହାରେ ବି ପ୍ରୋଗ୍ରାମ କଲି, ତା ସହିତ କେତେ ବର୍ଷ ଗଲା ପରେ 2018 ମୋତେ ଗୋଟେ ଚାନ୍ସ ମିଳିଥିଲା, ଯେମିତିକି ଆମର ଭୁବନେଶ୍ୱରରେ ହେଇଥିଲା ହକି ୱାର୍ଲଡ କପ୍, ସେଠି ବି ଯାଇକି ପ୍ରୋଗ୍ରାମ କରିଥିଲି, ସେଠୁ ମୋର ଜର୍ଣ୍ଣିଟା କଣ୍ଟିନ୍ୟୁ ଷ୍ଟାର୍ଟ ହେଇଥିଲା।
0: ଯେତେବେଳେ ପ୍ରଥମ ପୁରସ୍କାର ପାଇଲେ କେମିତି ଲାଗିଥିଲା?
1: ମୁଁ ଏକ୍ସପ୍ଲେନ୍ କରିପାରୁନି, ମାନେ ଏତେ ଖୁସି ଲାଗିଛି ଆମେ ସେଇ ଜିନିଷଟାକୁ ଆଉ ମାନେ ରଖିପାରିବାନି, ବହୁତ ଖୁସି ଲାଗିଥିଲା ମତେ ସେଇ ଜିନିଷଟା। ଫାର୍ଷ୍ଟ ମତେ ସମ୍ମାନିତ କରିଥିଲେ ଏଇ ଆମର ଗୋଟେ ସମାଜରେ ମତେ ସମ୍ମାନିତ କରିଥିଲେ, ତାପରେ ପରେ ବହୁତ ସମ୍ମାନିତ ଆସିଲା, ମାନେ ବହୁତ ଖୁସି ଲାଗେ ଫାର୍ଷ୍ଟ ସମ୍ମାନିତ ଯେତେବେଳେ ମତେ କରିଥିଲା, ମୁଁ କାନ୍ଦିଥିଲି, ଇମୋସନାଲ ହେଇଥିଲି, ବହୁତ କଷ୍ଟ ଲାଗିଥିଲା ଯେ

0: ମୁଁ ଏତେ କଷ୍ଟ କଲା ପରେ ଆଜି ମୋତେ ଲୋକ ଚିହ୍ନିଲେ ବୋଲିକି।
1: ଆପଣ ଯେତେବେଳେ ପ୍ରଥମେ ପୁରସ୍କାର ପାଇଲେ ସେତେବେଳେ ଆପଣଙ୍କ ପରିବାର ଠାରୁ ତ ନିଶ୍ଚୟ ଦୂରରେ ଯିବେ, ତ ପ୍ରଥମେ କାହାକୁ ସେୟାର କରିବାକୁ ଚାହିଁଥିଲେ ଆପଣଙ୍କର ଏଇ ଖୁସିଟିକୁ?
0: ସବୁବେଳେ ବାପା ମା ସପୋର୍ଟ କରନ୍ତି, କିନ୍ତୁ ମୁଁ ବାପା ମାଙ୍କୁ ସବୁବେଳେ ସେୟାର କରିପାରେ ନାହିଁ। ଫିର୍ ବି ମୁଁ ସେଇଦିନ ମୁଁ ବାବାଙ୍କୁ ଫୋନ କରିଥିଲି ଆଉ କହିଥିଲି କି ବାବା ମୋତେ ଏମିତି ଏମିତି ପୁରସ୍କାର ମିଳିଲା ଆଉ ଏମିତି ସମ୍ମାନିତ କଲେ ମୁଁ ଖୁସି ଅଛି, ଆଉ ସେମାନେ ବି ବହୁତ ଖୁସି ହେଲେ ବି ଯାହା ହଉ ତାଙ୍କ ପାଇଁ କିଏ ତ ଆମକୁ ଚିହ୍ନି ପାରୁଛନ୍ତି ଆଉ ଆମ ପାଇଁ କିଏ ତ ଆମ ଝିଅକୁ ଚିହ୍ନି ପାରୁଛନ୍ତି, ତ ସେମାନେ ବି ବହୁତ ଖୁସି ହେଇଥିଲେ।
1: ପ୍ରତ୍ୟେକ ନୃତ୍ୟରେ ଗୀତ ନିଶ୍ଚିତ ଭାବରେ ରହିଥାଏ,
0: ଆମେ ନାଚିଲା

0: ମଝିରେ ମଝିରେ ଯୋଉ ଷ୍ଟେପ ଗୁଡାକ ଆସେ, ଷ୍ଟେପ ଗୁଡା ସହିତ ଆମେ ସେଇ ମାନେ ଗୀତଟାକୁ ଗାଉ। ଷ୍ଟେପ ଯେତେବେଳେ ଚେଞ୍ଜ ହୁଏ ସେଇ ଗୀତଟା ଆମେ ବାଜେ। ସାରି ଗଲା ଗଲା ଗଲା ରେ
1: ଚୁଆରୁ ପାଣି ଚୁଆରୁ ଲୁଲୁ ଚୁଆରୁ ଗାଁରୁ ଅତା ପାଠୁ ବେଣି ନେଣ୍ଡୁ ଜାଗର କୁଡି ନିଶାଣ ମୁଣ୍ଡ ଅଧା ତୋଳି ଧରୁ ମୁଣ୍ଡୁଡି ପଡ଼ପୁଜା କନ୍ଦଲ ପୂଜା ବୁଢା ରାଜା ଚୁନା ରାଜା ରେ ନୁନିମା।

0: ଏମିତି ବାଜେ।
1: ମାନେ ଆପଣଙ୍କର ଗାୟକ ଅଲଗା ଥାନ୍ତି?
0: ଗାୟକ ନାହିଁ, ଆମେ ଯୋଉମାନେ ନାଚୁ ସେଇମାନେ ହିଁ ଗାଉ।
1: କୌଣସି ଗୋଟେ ଥିମ୍ କୁ ନେଇକି ତ ଗୀତ ହଉଥିବ ଆପଣଙ୍କ ଭାଷାରେ?
0: ଦେଖନ୍ତୁ, ଯୋଉ ଲୋକମାନେ ଦେଖୁଥିବେ ଅଡିଏନ୍ସ କୁ ନେଇକି ବି ଆମେ ଗୀତ ଗାଇପାରୁ। ଯେମିତିକି ବାଜାବାଲା ମାନେ ବଜାଉଥିବେ, ସେଇଟା ଟିକେ ଯଦି ସ୍ଲା ହେଇଯାଏ ତାକୁ ନେଇକି ଆମେ ଗୀତ ଗାଉ। ମାନେ ଆମେ ସମସ୍ତଙ୍କୁ ନେଇକି ହିଁ ଗୀତଟା ମାନେ ବହୁତ ଜଲ୍ଦି କ୍ରିଏଟ କରିନୁ ସେଇ ସଙ୍ଗୀତକୁ।
1: ତାହେଲେ ଆପଣ ଆଜି ଆମକୁ କଣ ଶୁଣେଇବେ ଏଇ ସମୟରେ?
0: ଏମିତି ତ କିଛି ପର୍ଟିକୁଲାର ଗୀତଟା ଆମର ରେକର୍ଡ ହେଇନି ଯେ ମୁଁ ଆପଣଙ୍କୁ ଶୁଣେଇ ପାରିବି, ସରି। ଦେନ୍ ମତେ ଗୀତ ବହୁତ ଭଲ ଲାଗେ, ମାନେ ମୁଁ ଦେଶୀୟ ଗୀତ ବହୁତ ଭଲ ଲାଗେ, ହିନ୍ଦୀ ଗୀତ ଭଲ ଲାଗେ, ମାନେ ଓଡ଼ିଆ ଗୀତ ଭଲ ଲାଗେ।
1: ଗୀତ ଆପଣଙ୍କୁ ବେଶୀ ପସନ୍ଦ ଆସେ?
0: ଦେଶିଆରେ କହିବାକୁ ଗଲେ ସୁକ୍ତେବ ବାରିଙ୍ଗ ସାର୍ଙ୍କ ଗୀତ ମତେ ବହୁତ ଭଲ ଲାଗେ, ଅଲ୍ଡ ସଙ୍ଗ ଗୁଡାକ। ଆଉ ଏବେ ଯେମିତି ଯେଉଁ ଗୀତ ଗୁଡାକ ତାଙ୍କ ଟ୍ୟୁନ୍ର ଗୀତ ଗୁଡାକ ମତେ ବହୁତ ଚେଞ୍ଜରେ ବେଶୀ ଭଲ ଲାଗେ।
1: ସୁକ୍ତେବ ବାରିକ ସାର୍ଙ୍କର କୋଉ ଗୀତକୁ ନେଇକି ଆପଣ ନୃତ୍ୟ କରିଛନ୍ତି?
0: ବହୁତ ସାରା ତାଙ୍କ ଗୀତ ନେଇକି ମୁଁ ପ୍ରୋଗ୍ରାମ କରିଛି, ବହୁତ ଭଲ ଲାଗେ ସେ ଗୀତ।

0: ଗୋଟେ ଭୁବନେଶ୍ୱର ଯାଇଥିଲି, ମୁଁ ସେଠି ଦେଖିକି ସିରିଏଲ ପାଇଁ ବି ଅଫର ଗୁଡାକ ଆସିଲା ମତେ। ମୁଁ ସେତେବେଳେ ଏତେ ମେଚ୍ୟୋର୍ଡ ନଥିଲି।
1: କଣ ପାଇଁ
0: କିଛି ମୁଁ ଯାଇଥିଲି, ହକି ୱାର୍ଲଡ କପ୍ ଚାଲିଥିଲା ଯେତେବେଳେ ଆମର ଇନଗ୍ରେସନ ହେଇଥିଲା ହକି ୱାର୍ଲଡ କପ୍ ଟା ଆମର କଳିଙ୍ଗ ଷ୍ଟାଡିୟମରେ। ମୁଁ ଗୋଟେ ସପ୍ତାହେ ରହିଥିଲି ସେଠି, ଆମର ମାନେ ପ୍ରାକ୍ଟିସ ହଉଥିଲା। ତା ବାଦ ଆମେ ଯାଇକି ପ୍ରୋଗ୍ରାମ ହେଇଥିଲା, ଆମର ଯୋଉଦିନ ହକି ୱାର୍ଲଡ କପ୍ ଟା ଇନଗ୍ରେସନ ହେଲା ସେଦିନ ଆମର ପ୍ରୋଗ୍ରାମ ଥିଲା। ସେଇଦିନ ବହୁତ ଲୋକ, ଆମେ ସପ୍ତାହଟେ ସେଇ ଗ୍ରାଉଣ୍ଡ ରେ ହିଁ ପ୍ରାକ୍ଟିସ କରିବାକୁ ଯାଉ, ବହୁତ ସାରା ଲୋକ ଆସନ୍ତି ଦେଖନ୍ତି। ମାନେ ମୋ ମୁଭ କରିବାଟା, ମୋର ନାଚିବାଟା ଦେଖିକି, ମୋ କଥା କହିବା ଶୈଳୀଟା ଦେଖିକି ସେମାନେ ବହୁତ ଖୁସି ହେଇଥିଲେ। କେତେ ମାନେ ମତେ ତାଙ୍କୁ ଭିଜିଟେଡ କାର୍ଡ ବନେଇ ଦେଇଥିଲେ, କାହିଁକି ନା ମୁଁ ସେତେବେଳେ ଏତେ ମେଚ୍ୟୋର ନଥିଲି ବୋଲିକି ମୁଁ ଆଉ କିଛି ଏକ୍ସେପ୍ଟ କରିପାରିଲିନି। ଛୋଟବେଳଠୁ ରୁଚି ଅଛି ଯେ ମୁଁ ଗୋଟେ ଆକ୍ଟର ହେଇଥାନ୍ତି କି ଗୋଟେ ମଡେଲ ହେଇଥାନ୍ତି କି, ମାନେ ସେଟା ଭାବି ନିଅନ୍ତୁ ମୋର ଗୋଟେ ଏବେ ବି ଗୋଟେ ପେସା ବୋଲି।
1: ବହୁତ ସୁନ୍ଦର ସ୍ୱପ୍ନଟି ଆପଣ ଧରିଛନ୍ତି, ଆଶା କରୁ ନିଶ୍ଚିତ ଭାବରେ ଆପଣଙ୍କର ସେଠି ସଫଳ ହେବ। ଯେତେବେଳେ ଡ୍ୟାନ୍ସ କରନ୍ତି ଆପଣ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦିଅନ୍ତି?
0: ଆମେ ଅଡିଏନ୍ସ କୁ ଦେଖିବା, ତାଙ୍କ ମୁହଁକୁ କେବେ ଚାହିଁବାନି, କାହିଁକି ନା ତାଙ୍କ ମୁହଁକୁ ଚାହିଁଲେ ଆମକୁ ଅସ ପଳାଇ ଆସେ, ଆଉ ଆମେ ପ୍ରୋଗ୍ରାମଟା ସୁନ୍ଦର ଭାବରେ କରିପାରିବାନି, ଯେହେତୁ ଆମକୁ ତାଙ୍କ ମୁଣ୍ଡ ଉପରେ ଦେଖିବାର ଅଛି। କାହିଁକି ନା ଆମେ ବି ତାଙ୍କର ଆଇ କଣ୍ଟାକ୍ଟ ରେ ରହିଲେ ହିଁ ଆମ ପରଫର୍ମାନ୍ସଟା ଭଲ ହବ, ଯଦି ହବନି ଅଡିଏନ୍ସ ଯେଉଁମାନେ ଅଛନ୍ତି ସେମାନେ କେମିତି ଜାଣିବେ ଯେ ଆମେ ସେମାନଙ୍କୁ ଦେଖୁଛୁ ବୋଲିକି? ଆମେ ତାଙ୍କ ମୁଣ୍ଡ ଉପରେ ଦେଖିଲେ ସେମାନେ ଭାବିବେ ଯେ ହଁ ସେମାନେ ଆମକୁ ଦେଖୁଛନ୍ତି। ହ୍ୟୁମେନ୍ଟା ସେଇଭଳିଆ, ମାନେ ଯୋଉଭଳିଆ ଆମର ଆଗକାଳରୁ ଚାଲିଛି ନାଚଟା ଆମେ ସେଇଭଳିଆ ହିଁ କରୁ, କିନ୍ତୁ ହ୍ୟୁମେନ୍ଟା ବେଶୀ ଖାଲି ଆମର ଅଡିଏନ୍ସଙ୍କ ଆଗରେ ରହିବ।
1: ମାନେ ଷ୍ଟେପ୍ ପ୍ରତି ଆପଣ ସବୁବେଳେ ଧ୍ୟାନ ଦେଇକି ରହିଥାନ୍ତି? ଧ୍ୟାନଟା ରହିଥାଏ ଷ୍ଟେପ୍ ଉପରେ, କିନ୍ତୁ ନଜରଟା ରଖନ୍ତି ଅଡିଏନ୍ସ ର, ମାନେ ଯୋଉଟା କି କୌଣସି ପର୍ଟିକୁଲାର ଅଡିଏନ୍ସ କୁ ନୁହଁ କି ଆପଣ ପୁରା ମାସ୍ ଦ୍ୱାରା ଆପଣ ବି ମାନେ ଡାଇଭର୍ଟ ହେବେ ନାହିଁ ଏବଂ ଅଡିଏନ୍ସ ବି ଭାବେ ଆପଣଙ୍କର ଡ୍ୟାନ୍ସ ଟାକୁ ଉପଭୋଗ ଠିକ ଭାବରେ କରିପାରିବେ।
0: ଆଜ୍ଞା,
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ପରିବାରରେ କିଏ କିଏ ରୁହନ୍ତି?
0: ପରିବାରରେ ମୋ ବାପା, ମୋ ମା, ଆଉ ମୋ ଦିଦି ଏବେ ମ୍ୟାରେଜ କରିଗଲାଣି, ଆଉ ମୋ ସାନ ଭାଇ। ଆମ
1: ପରିବାର ତ କହୁଥିଲେ ଯେ ଆପଣ ବାପାଙ୍କ ସହିତ ଚାଷବାସ ବି ବୁଝାବୁଝି କରନ୍ତି।
0: ଆଜ୍ଞା,
1: ତ ଚାଷ ପୁଣି ନିଜର ଏଇ ସ୍ୱପ୍ନ ଆଉ ପେଶା?
0: ଆଜ୍ଞା, ଦେଖନ୍ତୁ ମୁଁ ଗୋଟେ ଚାଷୀ ଫ୍ୟାମିଲିରୁ ବିଲଙ୍ଗ କରେ, ଯେହେତୁ ମୋ ବାପାଙ୍କର ଟିକେ ମାନେ ତାଙ୍କ ଗୋଡରେ ଟିକେ ଅଚଳ ଅଛି, ଯେହେତୁ ସେ ବେଶୀ କିଛି କାମ କରିପାରିବେନି। ତା ସହିତ ମୋ ମାଙ୍କର ଆପେଣ୍ଡିକ୍ସ ପ୍ରୋବ୍ଲେମ ଥିଲା, ମୁଁ ତାକୁ ଅପରେସନ କରିକି ନେଇକି ଆସିଲି, ତାଙ୍କର ବି ଟିକେ ପ୍ରୋବ୍ଲେମ ଅଛି। ହଁ, ମୁଁ ମନା କରୁନି, ମୋର ଇଚ୍ଛା ମୁଁ ଯଦି ଆଜି ଏଜୁକେଟେଡ ହେଇକି ବି ଶିକ୍ଷିତ ହେଇକି ବି ଯଦି ବାପା ମାଙ୍କର ସାଥ ଦେଇପାରିଲେନି ତାହେଲେ ତାର ମୂଲ୍ୟ କିଛି ନାହିଁ, ଝିଅ ହବାର ମୂଲ୍ୟ କିଛି ନାହିଁ। ସେଥିପାଇଁ ମୁଁ ତାଙ୍କର ଏଭ୍ରିଥିଙ୍ଗ କାମରେ ଯେକୌଣସି ଇଏରେ ହଉ ମୁଁ ସେମାନଙ୍କୁ ସପୋର୍ଟ କରେ, ବହୁତ ସପୋର୍ଟ କରେ, ଯେହେତୁ ଆଜି ସେମାନେ ମତେ ଏ ଦୁନିଆରେ ଆଣିଛନ୍ତି ବୋଲିକି ମୁଁ ଆଜି ଲୋକଙ୍କ ସାମ୍ନାରେ ଗୋଟେ ପରିଚିତ ହେଇପାରିଛି। ମୁଁ ଗର୍ବ କରୁନି ଯେ ହଁ ମୁଁ ଏତେ ବଡ ଡ୍ୟାନ୍ସର ହେଇକି କାହିଁକି ମୁଁ କାମ କରିବି, ମୁଁ ଗର୍ବ କରେନି ସେଇ ଜିନିଷଟା। ମୋର ଶ୍ରଦ୍ଧା ଭଲ ପାଇବା ସେମାନଙ୍କ ପାଖରେ ଅଛି, ମତେ ସେତିକି ଭଲ ପାଉଛନ୍ତି, ମୁଁ ସବୁ କାମରେ ମୁଁ ହେଲ୍ପ କରେ ସବୁ କାମରେ। ମ୍ୟାଡମ
1: ବହୁତ ସୁନ୍ଦର କଥାଟିଏ କହିଲେ ମ୍ୟାଡମ, ନିଜ କାମ କରିବାରେ ଲଜ୍ଜା କରିବା ଉଚିତ ନୁହେଁ।
0: ଆଜ୍ଞା,
1: ଆମର ଆଦିବାସୀ ସଂସ୍କୃତିରେ ପୁଅ ଝିଅର ଫରକ କେବେ ନଥିଲା, ଆଜି ବି ନାହିଁ, ପ୍ରତ୍ୟେକ କାମ ସମସ୍ତେ କରିପାରନ୍ତି।
0: ଆଜ୍ଞା, ନିହାତି କରିପାରିବେ, କାହିଁକି ନା କୌଣସି ଜିନିଷ ଯେ ଏମିତି ନାହିଁ କି ସବୁ ପୁଅ ହିଁ କରିବ, ଆଜିକାଲି ଏମିତି ବି ହେଇଗଲାଣି ସବୁ ଜିନିଷ ଝିଅ ମାନେ କରୁଛନ୍ତି।
1: ତ ଗୋଟେ ଗଦବା ସମ୍ପ୍ରଦାୟରୁ ଝିଅଟିଏ ବାହାରି ଯେତେବେଳେ ବାହାର ଦୁନିଆକୁ ଦେଖିଲା, ପୂର୍ଣ୍ଣ ସୂର୍ଯ୍ୟାଲୋକକୁ ଭେଟିଲା କି ପୂର୍ଣ୍ଣ ଆକାଶରେ ସେ ତାକୁ ଉଡି ବୁଲିବାର ସୁଯୋଗ ମିଳିଲା, ସେତେବେଳେ ସେ କେମିତି ନିଜକୁ ଫିଲ୍ କରେ?
0: ଦେଖନ୍ତୁ ମ୍ୟାଡମ, ବାହାରକୁ ଆମେ ଯେତେବେଳେ ଯାଉ ଲୋକଙ୍କ ସାଙ୍ଗରେ ଭେଟୁ, ଆମ ଯୋଉ ମୋ ଟିମ୍ ଅଛନ୍ତି ସେମାନେ ବହୁତ ନର୍ଭସ ଥାନ୍ତି, ଡରିଥାନ୍ତି, ଯେହେତୁ ମୁଁ ଗୋଟେ ଶିକ୍ଷିତ ଝିଅ, ମୁଁ ଡରେନି, ମୁଁ କଥା କହିବା ଜାଣିଛି, ମୁଁ ଲୋକଙ୍କୁ ଫେସ୍ କରିବା ଜାଣିଛି, ମୁଁ ଯାହା ହଉ ମୋର ଭୁଲ ହେଲେ ହଉ ପଛେ କିନ୍ତୁ ମୁଁ ଫେସ୍ କରିବି ବୋଲିକି ମୁଁ ସେମାନଙ୍କ ପାଖରେ ଯାଏ, କଥା ହୁଏ, ଖୁସି ଲାଗେ, ସେମାନେ ବି ବହୁତ ଖୁସି ହୁଅନ୍ତି ଯେ ଯା ହଉ ମାନେ ଗୋଟେ ପଛୁଆ ଜିଲ୍ଲାରୁ ଝିଅ ଗୋଟେ ଆସିକି ଆମ ସହିତ ଆଇ କଣ୍ଟାକ୍ଟ ଦେଇକି ଆମ ସହିତ କଥା ହେଇଛି, ବସି ପାରୁଛି, ବହୁତ ଖୁସି ଲାଗେ ସେତେବେଳକୁ। ବହୁତ ସାବାସୀ ଦିଅନ୍ତି, ମାନେ ବଡ଼ବା ଦେଅନ୍ତି ଯେ ହଁ ଏମିତି କାମ ହିଁ କରିଚାଲ, ବହୁତ ଖୁସି ଲାଗେ। ମ୍ୟାଡମ
1: ଆପଣ ଢେମସା କଥା କହିଲେ, ସାଇଲୋଡି ନୃତ୍ୟ ଯୋଉଟା କହିଲେ ସେଇଟା ବି ଢେମସା ପରି ଗୋଟିଏ ଗ୍ରୁପ ଡ୍ୟାନ୍ସ?
0: ହଁ, ଆମେ ଯୋଉଟାକୁ ଦେଶିଆରେ କହୁ ସାଇଲୋଡି, ଆଉ ଆମର ଲୋକାଲ ଭାଷାରେ ଅଛି ଢେମସା, ଆଉ ଆମର ଏମିତି ଆଧୁନିକ ଏମିତି ଇଏରେ ଆମେ କହୁ ତାକୁ ସାଇଲୋଡି, ସେ ଗୋଟେ ଜିନିଷକୁ ହିଁ ଦିଟା ୱାର୍ଡରେ କୁହାଯାଏ।
1: ତ ଢେମସା କୁହ କି ସାଇଲୋଡି କୁହ, ଏଇ ସବୁ ଯାକ ଏକାକ ନୃତ୍ୟ ନୁହେଁ, ଏଥିରେ ଅନେକ ଜଣ ମିଶିକିରି ନୃତ୍ୟ କରିଥାନ୍ତି। ଯେତେବେଳେ ସମସ୍ତଙ୍କ ସହିତ

0: ଏବେ ଆମେ ଦେଖୁଛୁ ବିଭିନ୍ନ ଗାୟକ ଆମର ଫୋକ୍ ସିଙ୍ଗର ମାନେ ସେମାନେ ଯେତେବେଳେ ୟୁଟ୍ୟୁବରେ ଗୀତ ଗାଉଛନ୍ତି ସେଇ ଗୀତକୁ ନେଇକି ୟୁଟ୍ୟୁବରେ ଭିଡିଓ ମଧ୍ୟ ହେଉଛି ଆପଣ ସେମିତି କୌଣସି ଭିଡିଓ ଗୁଡିଓ କରୁଛନ୍ତି
1: କି ଆମର ଟ୍ରାଭେଲ ଯେତିକି ଅଛନ୍ତି ମୁଁ ଟ୍ରାଭେଲ ଭିଡିଓ ଗୁଡାକ ହିଁ ମ୍ୟୁଜିକ ଭିଡିଓ ଗୁଡାକ ହିଁ ବନାଏ ଆଉ ଯେତିକି ଲୋକମାନେ ଯୋଉ ଜିନିଷଟା କରିପାରୁନାହାନ୍ତି ଆମ କମ୍ୟୁନିଟି ଲୋକ ସେମାନଙ୍କୁ ମୁଁ ହେଲ୍ପ କରେ କିନ୍ତୁ ଭିଡିଓ ମୁଁ ଗୋଟେ ଦିଟା ଟ୍ରାଭେଲ ଭିଡିଓ ବନେଇଛି ଆଉ କିଛି ବନେଇନି ଆଜ୍ଞା ମତେ ବହୁତ ଅଫର ଆସିଛି ଯେହେତୁ ମୁଁ ସମୟ ଅଭାବରୁ ମୁଁ କିଛି କରିପାରୁନି କାହିଁକି ନା ମୋ ଘରେ ବି ଟିକେ ପ୍ରୋବ୍ଲେମ ଚାଲିଛି ମୁଁ ଭିଡିଓ ବଗେରା ବନେଇ ପାରୁନି ବହୁତ ଅଫର ଆସିଛି ମତେ ଯେତେବେଳେ 2018

0: ମିଶିକି ନୃତ୍ୟ କରନ୍ତି, ସେତେବେଳେ ସମସ୍ତଙ୍କ ମନୋଭାବକୁ ବୁଝିକିରି ଆପଣ ତାଳ ପକେଇବା ଆବଶ୍ୟକ। ଯଦି ଷ୍ଟେଜରେ ନୃତ୍ୟ କଲାବେଳେ କୌଣସି ସହ ନୃତ୍ୟଙ୍ଗନା ଷ୍ଟେପରେ ଟିକେ ଏପଟ ସେପଟ କରିଦିଅନ୍ତି, ତାହେଲେ ତାକୁ କେମିତି ଆପଣ ମେକଅପ କରିଥାନ୍ତି?
1: ମୁଁ ମୋ ସ୍ଲୋରେ ମୁଁ କୁହେ କି 1 2 3 1 2 3 ମୁଁ ମନରେ କହିଦିଏ, ଆଉ ସେମାନେ ମୋତେ ଆଇ କଣ୍ଟାକ୍ଟ କରିକି ସେମାନେ ବି ବୁଝିଯାଆନ୍ତି।
0: ଆପଣ ନୃତ୍ୟ ବି ଆପଣ ସହ ନୃତ୍ୟାଙ୍ଗନା ମାନଙ୍କୁ ନୃତ୍ୟର ବି ନିର୍ଦ୍ଦେଶନା ବି ଦିଅନ୍ତି?
1: ଆଜ୍ଞା, ମୁଁ ସ୍କୁଲ ମାନଙ୍କୁ ବି ଶିଖାଏ, ଆଉ ପର୍ଟିକୁଲାର ତ ବହୁତ ଜାଗାରେ ମୁଁ ଲିଡ କରେ, କାହିଁକି ନା ବହୁତ ଖୁସି ହୁଅନ୍ତି, ବହୁତ ଖୁସି ହୁଅନ୍ତି ଯେ ମୁଁ ଯୋଉଠି ଗୋଟେ ପ୍ରୋଗ୍ରାମରେ ନ ଥାଏ ସେଠି ମୋତେ ବହୁତ ମିସ୍ କରନ୍ତି। ମାନେ ମୁଁ ସ୍କୁଲରେ ଶିଖାଏ, ବହୁତ ସାରା ଜାଗାରେ ଡାକନ୍ତି ନାଚ ଶିଖେଇବା ପାଇଁ, ମୁଁ ଯାଏ ଶିଖେଇବା ପାଇଁ। ଆଉ ଏମିତିକି ମୁଁ ଓଡ଼ିଶା ବାହାରେ ବି କାମ କରିଛି, ଯେମିତିକି ହଉ ବେଙ୍ଗଲୋର ହଉ, ଗୋଆ ହଉ, ମୁମ୍ବାଇ ହଉ, କୋଲକାତା ହଉ, ଏମିତି ବହୁତ ସାରା ଜାଗାରେ ମୁଁ କାମ କରିଛି। ଯେହେତୁ ସେତିକି ଲୋକମାନେ ଜାଣିପାରନ୍ତିନି, ସେମାନଙ୍କୁ ଶିଖିବାକୁ ଟିକେ ଟାଇମ ଲାଗିବ, ଫେର ବି ଯଦି ସେମାନେ ଷ୍ଟେଜରେ ଆସିକି ଆମ ସହିତ ନାଚିବେ, ମୁଁ ସେମାନଙ୍କୁ ମୋର ଆଇ କଣ୍ଟାକ୍ଟ କରିବେ, ମୁଁ ସେମାନଙ୍କୁ ମୋ ମନରେ କହିବି 1 2 3, ସେମାନେ ଠିକ ସେ ସେଇ ତାଳ ନେଇକି ନାଚିବା ଆରମ୍ଭ କରନ୍ତି।
0: ଯେତେବେଳେ ଆପଣ ନୂଆ ନୂଆ ଗଲେ ବାହାର, ଏଇ ଯୋଉ କହିଲେ ଯେ ବମ୍ବେ ଗଲେ କି ଦିଲ୍ଲୀ ଗଲେ, ତ ସେଇଠି ଆପଣଙ୍କ ଲାଙ୍ଗୁଏଜର ପ୍ରୋବ୍ଲେମ ହେଇଥିବ?
1: ସେମିତି କିଛି ତ ହେଇନି, କାହିଁକି ନା ସେମାନେ ହିନ୍ଦୀ ବୁଝିପାରନ୍ତି, ଯେହେତୁ ଆମର ରାଷ୍ଟ୍ରୀୟ ଭାଷା ମୁଁ ହିନ୍ଦୀ ଟିକେ ଟିକେ ଜାଣିଥିଲି, ଆଉ ଏବେ ପୁରା ଜାଣିଗଲେଣି। ମତେ ଆଗୁଆ ଆଗୁଆ ଯେତେବେଳେ ଯାଇଥିଲି ମୁଁ ଏତେ ପରଫେକ୍ଟ ହିନ୍ଦୀ କହିପାରୁନଥିଲି, ଆଉ ମତେ ବି ଟିକେ ପ୍ରୋବ୍ଲେମ ହଉଥିଲା ଯେ ସେମାନଙ୍କୁ ବୁଝେଇବା ପାଇଁ, ଫିର ବି ସେମାନେ ବୁଝି ଯାଉଥିଲେ, ଟିକେ ପ୍ରୋବ୍ଲେମ ହଉଥିଲା ଆଗୁଆ, ବାକି ଏବେ ମୁଁ ପ୍ରପର ବୁଝେଇ ପାରୁଛି।
0: ଆପଣ ଏଇଟିକୁ ପେଶା ଭାବରେ ଗ୍ରହଣ କଲେ, ଏଥିରୁ କଣ ଆପଣଙ୍କର ପରିବାର ପ୍ରତିପୋଷଣ ହେବାରେ ସହାୟକ ହେଇପାରୁଛି?
1: ଆଜ୍ଞା, ମୁଁ ଗୋଟେ ଗୋଟେ ପ୍ରୋଗ୍ରାମ କରେ, ଯେତେବେଳକୁ 10,000 15,000 ଥାଏ ଆମର, ଯେତିକି ଆମେ ଯେତେବେଳେ ବାହାରକୁ ଯାଉ ଆମର ସେତିକି ଅଧିକା ଚାହିଦା ଥାଏ, ଆମେ ଡିମାଣ୍ଡ କରୁନୁ, କିନ୍ତୁ ଜାଣିଛନ୍ତି ଲୋକ ଯେ ଏମାନେ ଏ ଗ୍ରୁପଟା ଏତିକି ନେବେ, ତ ମୁଁ ଆଣିକି ମୋ ଘରକୁ ମୁଁ ଚଳେଇ ପାରୁଛି ମ୍ୟାଡମ, ଆଉ ସମସ୍ତେ ବି ରୋଜଗାର କ୍ଷମ ହେବେ, ସମସ୍ତେ ବି ଫ୍ୟାମିଲି ଚଳେଇ ପାରିବେ, ଯେମିତିକି ମୁଁ ଚଳୁଛି ଏବେ ମୋ ଫ୍ୟାମିଲିକୁ।
0: ଆମ ଗଦବା ସମ୍ପ୍ରଦାୟ ହୁଅନ୍ତୁ ବା ଆମ ଏ ଅଞ୍ଚଳର ଭଉଣୀ ମାନଙ୍କୁ ଝିଅ ମାନଙ୍କୁ ଆପଣ କଣ ମେସେଜ ଦେବେ?
1: ମୁଁ ସେମାନଙ୍କୁ ମେସେଜ ଦେବି, ଆମ କଳା ସଂସ୍କୃତି କେବେ ବି ଆମେ ଲୋକଲୋଚନକୁ ଆଣିବାକୁ ପଚାରିବାନି, ଆଉ ସମସ୍ତେ ଚାହାନ୍ତୁ କି ସେମାନେ ଆଗକୁ ବଢ଼ନ୍ତୁ, ଆମର ଏଇ ଜିନିଷଟାକୁ ବଢାଇବାକୁ ଆମେ କେବେ ବି ଲଜ୍ଜିତ ହବା ନାହିଁ। ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ଆମ କଳା ସଂସ୍କୃତିକୁ ସମସ୍ତେ ବଜେଇକି ରଖନ୍ତୁ, ଆଉ ବଜେଇକି ରଖିଲେ ବି ହବନି, ସେଇ ଜିନିଷଟାକୁ ୟୁଟିଲାଇଜ ବି କରିବାର ଅଛି, ଆଉ ଲୋକଲୋଚନକୁ ଆଣିବାର ବି ଅଛି। ତ ମୁଁ ଚାହିଁବି ମୋର ଯେତିକି ବି ଜାଣିବେ ଶୁଣିବେ, ତ ସେମାନେ ବି କେମିତିକି ବଢିପାରିବେ, ବଢନ୍ତୁ ସମସ୍ତଙ୍କୁ, ମୁଁ ସେତିକି ରିକ୍ୱେଷ୍ଟ କରୁଛି ସମସ୍ତଙ୍କୁ, ସେମାନେ ବି ଏଇ ଜିନିଷଟାକୁ ଆଗକୁ ବଢ଼ନ୍ତୁ,
0: ନିଜ ଭାଷା ନିଜ ସଂସ୍କୃତି ନିଜର ଐତିହ୍ୟ ସଂସ୍କାରଟିକୁ ସବୁବେଳେ ଧରିକିରି ଆମେ ଆଗକୁ ବଢିଲେ ହିଁ ଆଗକୁ ବଢିପାରିବା।
1: ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ଆମକୁ ସମୟ ଦେଲେ, ଆପଣଙ୍କ କଥା ଆମ ଆଗରେ ବାଣ୍ଟିଲେ, ସେଥିପାଇଁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ମତେ ବି ବହୁତ ଖୁସି ଲାଗିଲା ଏଇ ପ୍ରକାଶ ଆସିକି, ବହୁତ ବହୁତ ଧନ୍ୟବାଦ ମୋର କିଛି କଥା ଶୁଣିଥିବାରୁ।

ହଁ ଶ୍ରୋତା ବନ୍ଧୁ, ଆମ ଭାରତୀୟ ସଂସ୍କୃତିରେ ନୃତ୍ୟକୁ ବିଶେଷ ସ୍ଥାନ ଦିଆଯାଇଛି। ସେଇଥିପାଇଁ ତ ଭଗବାନ ଶିବଙ୍କୁ ନଟରାଜ ଆଉ ଶ୍ରୀକୃଷ୍ଣଙ୍କୁ ନୃତ୍ୟ ଗୁରୁ କୁହାଯାଏ। ଆମ ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରତିଦିନ ନୃତ୍ୟ ପରିବେଷଣ କରିବାର ବିଧି ରହିଆସିଛି। ଆମ ଏ ଅଞ୍ଚଳର ଜନଜୀବନର ମୂଳ ମନ୍ତ୍ର ହେଲା ସଙ୍ଗୀତ ଓ ନୃତ୍ୟ। ତେବେ ଏହା କେବଳ ଏକ ନୃତ୍ୟ ନୁହେଁ, ଏହା ହେଉଛି ଉତ୍ସବ, ଏହା ହେଉଛି ଆମ ପରିଚୟ ଏବଂ ଆମ ସଂସ୍କୃତିର ଜୀବନ୍ତ ଧାରା। ଆସନ୍ତୁ ଶ୍ରୋତା ବନ୍ଧୁ, ଏହି ସୁର ଓ ତାଳକୁ ହୃଦୟରେ ସଞ୍ଚୟ କରିବା, ଲୋକ କଳାକାର ଓ ନୃତ୍ୟ ଶିଳ୍ପୀମାନଙ୍କୁ ହୃଦୟରୁ ସମ୍ମାନ ଦେବା ଆଉ ଏହି ପରମ୍ପରାକୁ ଆଗକୁ ନେଇଯିବା, ଏହି କାମନାର ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

ଏଥର ଶିଳ୍ପୀ ହେଲେ ଆତିଫ ଅସଲମ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ମନୋଜ ମନ୍ତଶିରଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ରୋଚକ କୋହଲି। କଥାଚିତ୍ର ବତିଗୁଲ ମିଟର ଚାଲୁ।

ହେଟ୍ ଷ୍ଟୋରି ଟୁ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ମିଥୁନ, ସଙ୍ଗୀତରେ ସଜେଇଛନ୍ତି ମିଥୁନ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଏବେ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣୁଥିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ଦିନ 11:00। ଏବେ ଆସନ୍ତୁ ଶୁଣିବା ଆକାଶବାଣୀ ଲାଇଭ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପରେ ସବୁ କଥାକୁ ଭଗବାନଙ୍କ ଉପରେ ଛାଡ଼ିଦେଇ ଆମେ ଚୁପ୍ ରହିବା ବି ଠିକ୍ ନୁହଁ। ଆମେ ସଚେତନ ରହିବା ନିହାତି ଜରୁରୀ, ନହେଲେ କେତେବେଳେ ଯେ କ'ଣ ହେବ ସେ କଥା କେହି ବି କହିପାରିବା ନାହିଁ। ଏ କଥା ମୁଁ ଏବେ ଏଇଠି କହିବାର କାରଣ ହେଉଛି, ଶ୍ରୋତାବନ୍ଧୁ, ବର୍ତ୍ତମାନର ସମୟରେ ଗ୍ରୀଷ୍ମର ତାତିରେ ଆମ ଅଞ୍ଚଳର ସମସ୍ତେ ଗୋଟିଏ ପ୍ରକାର ସିଝୁଛେ କହିଲେ ଭୁଲ ହେବ ନାହିଁ। ଗ୍ରୀଷ୍ମ ଋତୁ ଚାଲିଛି, ଖରାର ପ୍ରକୋପ ରହିବ ନିଶ୍ଚୟ। ଅଂଶୁଘାତ ନ ହେବା ପାଇଁ ଆମେ ହିଁ ସଚେତନ ରହିବା ନିହାତି ଜରୁରୀ। ତ ସଚେତନ କେମିତି ରହିବା, ସେଥିପାଇଁ ଆମକୁ କିଛିଟା ସତର୍କତା ଅବଲମ୍ବନ କରିବାକୁ ହେବ। ଦିନ 11ଟାରୁ ପ୍ରାୟ 3ଟା ପର୍ଯ୍ୟନ୍ତ ଖରା ତାତି ଅଧିକା ଥାଏ, ସେଥିପାଇଁ ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ସାଥିରେ ଛତା, ଚପଲ ଆଉ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ ପିନ୍ଧନ୍ତୁ, ଛତା ଜୋତା ବ୍ୟବହାର କରନ୍ତୁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ହେଲେ ଯଦି ବି ଆମେ କୌଣସି ଅଂଶୁଘାତ ହୋଇଛି ଜଣେ ବ୍ୟକ୍ତିକୁ ଜାଣିବା କେମିତି, ତାର ଲକ୍ଷଣ ପାଇଁ, ଯଦି ତା ଦେହରୁ ପ୍ରବଳ ଝାଳ ବୋହୁଛି, ମୁଣ୍ଡ ବୁଲେଇ ହେଉଛି, ଅନ୍ଧାର ଦେଖାଯାଉଛି କିମ୍ବା ବାନ୍ତି ଲାଗୁଛି, ପ୍ରବଳ ଶୋଷ ଲାଗୁଛି, ମାଂସପେଶୀ ଟାଣି ହେଉଛି, ଚର୍ମ ଶୁଷ୍କ ଲାଲ ଏବଂ ଉତ୍ତପ୍ତ ହୋଇଯାଉଛି, ଅଚେତ ହେଉଛି, ତ ସେହି ସମୟରେ ଆମେ ଅନୁଭବ କରିବା ଯେ ଏଇଟା ହେଉଛି ଅଂଶୁଘାତର ଲକ୍ଷଣ। ତାକୁ ପ୍ରତିକାର କରିବା ପାଇଁ ଅଂଶୁଘାତ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଖୋଲା ଏବଂ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS, ଚିନି, ଲୁଣ, ସର୍ବତ, ସାଧା ପାଣି ପିଇବାକୁ ଦିଅନ୍ତୁ। ପୋଷାକ ଯଥାସମ୍ଭବ

ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ, ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଏବଂ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ।

ଶ୍ରୋତା ବନ୍ଧୁ, ଆଜିର ଦିନ ଅର୍ଥାତ୍ ମେ ମାସର ବାର ତାରିଖକୁ ଆମେ ପାଳନ କରୁଛେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲାଣ୍ଟ ହେଲ୍ଥ, ଅର୍ଥାତ୍ ଆନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉଦ୍ଭିଦ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା, ଯାହାଦ୍ୱାରା କ୍ଷୁଧା ମେଣ୍ଟାଇବା, ଦାରିଦ୍ର୍ୟ ହ୍ରାସ କରିବା, ଜୈବ ବିବିଧତା ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ଉଦ୍ଭିଦଗୁଡ଼ିକ ଆମର ଖାଦ୍ୟର ପ୍ରାୟ 80% ଏବଂ ଅମ୍ଳଜାନର 98% ଯୋଗାଇଥାନ୍ତି। କୀଟପତଙ୍ଗ ଏବଂ ରୋଗରୁ ଉଦ୍ଭିଦକୁ ରକ୍ଷା କରିବା ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଥାଏ। ପ୍ରତିବର୍ଷ କୀଟପତଙ୍ଗ ଏବଂ ରୋଗ ଯୋଗୁଁ ପ୍ରାୟ 40% ଫସଲ ନଷ୍ଟ ହୋଇଯାଇଥାଏ। ଏହା ହେଉଛି ଉଦ୍ଭିଦଗୁଡ଼ିକୁ ରୋଗମୁକ୍ତ ରଖିବା ଏବଂ ପରିବେଶ ତଥା ମାନବ ଜାତିର ସୁରକ୍ଷା ପାଇଁ ଉଦ୍ଭିଦର ଗୁରୁତ୍ୱକୁ ମନେ ପକାଇବାର ଏକ ଦିନ। ତେବେ ଆସନ୍ତୁ ଆମେ ବି ସମସ୍ତେ ଆଜିର ଦିନରେ ଗଛର ଯତ୍ନ ନେବା, ଗଛଟିଏ ଲଗାଇବା ଏବଂ ପ୍ରତ୍ୟେକ ଗଛର ଯତ୍ନ ନେବା ଶିଖିବା।

ବେଳେ ବେଳେ ଆମେ କୌଣସି ଗୋଟେ ସୁଫଳ ପାଇବା ପାଇଁ ଅର୍ଥାତ୍ ଗୋଟିଏ ଡେଷ୍ଟିନେସନରେ ପହଞ୍ଚିବା ପାଇଁ କଷ୍ଟ ମାର୍ଗରେ ପଡ଼ିଯାଇଥାଉ ଏବଂ ସେହି କଷ୍ଟ କାମ କରିଚାଲୁ। ଆମେ ସହ୍ୟ ନ କରିପାରିଲେ ବି ନିଜକୁ ଅତ୍ୟଧିକ ପନିଶ କରି ଚାଲିଥାଉ କାହିଁକିନା ଆମ ମାଇଣ୍ଡସେଟ୍ ଯେ କଷ୍ଟ ପଡ଼ିଲେ କୃଷ୍ଣ ମିଳନ୍ତି। ବଟ୍ ଭାଇ ଯଦି ଖୋଜିଲେ ସହଜ ମାର୍ଗ ମିଳିବ ତାହେଲେ ଆମେ ସେହି ସହଜ ମାର୍ଗ ଖୋଜୁନାହୁଁ କାହିଁକି? ଖାସ କରିକି ଯଦି ଆମ ଶରୀର କିମ୍ବା ଆମ ମନୋବଳ ସେହି କଷ୍ଟକୁ ସହ୍ୟ କରିବା ପାଇଁ ଉପଯୁକ୍ତ ନଥାଏ ସେତେବେଳେ ସହଜ ବାଟଟେ ଖୋଜିଲେ କିଛି କ୍ଷତି ହେବ କି? ହଁ ବନ୍ଧୁ, ଆମେ ନିଜର ଦକ୍ଷତା ଅନୁସାରେ କାମ କରିବା ଆବଶ୍ୟକ। ମିଛ ପ୍ରଲୋଭନରେ ପଡ଼ି ଆମେ ନିଜକୁ ନିଜେ ଦଣ୍ଡିତ କରିବା କେତେ ଜରୁରୀ ଆପଣ ନିଜେ ଚିନ୍ତା କରନ୍ତୁ। କଥାରେ ଏଇଟା ବି ଅଛି ଯେ ସମୟଠୁ ଆଗରୁ ଆଉ ଭାଗ୍ୟଠୁ ଅଧିକ କେବେ କାହାକୁ ମିଳିନାହିଁ। ସେଥିପାଇଁ ଅତ୍ୟଧିକ ପରିଶ୍ରମ ନ କରି ନିଜ ଦେହର କିମ୍ବା ଶରୀରର ଯତ୍ନ ନିଅନ୍ତୁ। ଦେଖିବେ ସବୁ ଠିକ୍ ହୋଇଯିବ ଏବଂ ଆପଣ ଯେଉଁଠି ପହଞ୍ଚିବାର ଅଛି ଦିନ ଆସିବ ଆପଣ ସେଇଠି ଛିଡ଼ା ହୋଇଥିବେ।

ସବୁ ଠିକ୍ ହୋଇଯିବ, ଏଇ କଥା ଆମକୁ ବି ଆମ ଗୁରୁଜନମାନେ କହନ୍ତି। ଆଉ ଆମେ ବି ପ୍ରାୟ ସମସ୍ତଙ୍କୁ ସହାନୁଭୂତି ଦେବା ଉଦ୍ଦେଶ୍ୟରେ ଏହି ଦୁଇଟି ଶବ୍ଦ ବ୍ୟବହାର କରିଥାଉ, ସବୁ ଠିକ୍ ହୋଇଯିବ। କାହିଁକି? କେବଳ ଗୋଟିଏ ବିଶ୍ୱାସ, ଆମର ବିଶ୍ୱାସ ଅଛି ଯେ କେଉଁଠି ଗୋଟିଏ ସ୍ପିରିଚୁଆଲ ଶକ୍ତି ଅଛି ଯିଏକି ଏହି ପୃଥିବୀର ପ୍ରତ୍ୟେକ ଜୀବଜନ୍ତୁ ସହିତ ମଣିଷକୁ କଣ୍ଟ୍ରୋଲ କରିକି ରଖିଛି। କାହିଁକି ନା ଆମ ଜୀବନରେ ଯାହା କିଛି ବି ଘଟଣା ଘଟିଛି ଆମ ପାଇଁ ଭଲ ହିଁ ହୋଇଛି, ଆଉ ବିଶ୍ୱାସ ବି ଅଛି ଯେ ଆଗକୁ ବି ଭଲ ହିଁ ହେବ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ଆପଣ ଥରେ ଚିନ୍ତା କରନ୍ତୁ, ଆପଣଙ୍କ ଜୀବନରେ କେବେ ଏମିତି ଗୋଟିଏ ଘଟଣା ଘଟିଥିବ ଯାହା ପାଇଁ ଆପଣ ନିଜ ଭାଗ୍ୟକୁ ନିନ୍ଦା କରିଥିବେ, ଅନେକ ଦୁଃଖୀ ବି ହୋଇଥିବେ, ହାରିଗଲା ଭଳି ଅନୁଭବ ବି କରିଥିବେ।

ଆଉ ସମୟ ସହିତ ନିଜକୁ ଆଡ଼ଜଷ୍ଟ ବି କରିନେଇଥିବେ। କିନ୍ତୁ କିଛି ଦିନ ପରେ, ହୁଏତ କିଛି ମାସ ପରେ କିମ୍ବା କିଛି ବର୍ଷ ପରେ ଆପଣ ଅନୁଭବ କରିଥିବେ ଯେ ସେହି ପୁରୁଣା ଘଟଣା ଯାହା ଘଟିବାରୁ ଆପଣ ଦୁଃଖ ସାଗରରେ ବୁଡ଼ିଯାଇଥିଲେ ସେଇଟା ବି ଆପଣଙ୍କର ଭଲ ପାଇଁ ହିଁ ହୋଇଥିବ। ହୁଏତ ସେଇଟା ନ ହୋଇଥିଲେ ଆପଣଙ୍କର ଅନେକ କ୍ଷତି ହୋଇଯାଇଥାନ୍ତା। ଆଗକୁ ଯାହା ଘଟିବ ସେଇଟା ଆମେ ନ ଦେଖିପାରିଲେ ବି କେହି ଜଣେ ଅଛି ଆମ ପଛରେ, ଯିଏକି ଆମ ବିଷୟରେ ଚିନ୍ତା କରୁଛି ଆଉ ଆମର ଭଲ କେମିତି ହେବ ସେଇଟା ଚେଷ୍ଟା କରୁଛି। ସେଥିପାଇଁ ଆମ ପାଇଁ ଯାହା ସୁଇଟେବୁଲ ସେଇଟା ହିଁ ଘଟୁଛି। ସେଥିପାଇଁ ଅଧିକ ଚିନ୍ତା କରିବା ନାହିଁ, ସେହି ବିଶ୍ୱ ନିୟନ୍ତାଙ୍କ ଉପରେ ବିଶ୍ୱାସ ରଖିଥିବା ଆଉ ଆଗକୁ ଚାଲିଥିବା।

0: ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
6: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: जनगणना के पहले चरण में हाउस लिस्टिंग और हाउसिंग सेंसस यानी आपके मकान की गणना होगी। आइए आपकी साझेदारी से इसे सफल बनाएं और विकसित भारत 2047 की ओर एक और कदम बढ़ाएं।
1: अच्छा दास बाबू, आपनको घरटा 1970 रे तयार राइट हेले ए पर्यंत एते स्ट्रांग केमिति अछि?
2: अरे एटा एकदम सिंपल एवं सेथि पई मु सेतेबेले मोर विश्वास रखि दिली एवं आजि मध्य चेटिनट सीमेंट उपरे
3: शक्ति जहां वर्ष वर्ष नहि बरम पीढ़ी पई रहि थाए। चेटिनट सीमेंट सुपर ग्रेड सीमेंट 64 वर्षर दृढ़ मूलद्वार। चेटिनट सीमेंट द परफेक्ट कंक्रीट चॉइस।
4: सूचना विरोधी परे आपनको पुनी थरे स्वागत श्रोता बंधु, आपन आकाशवाणी लाइव रे सुनुछंती संतोष पंडा को। ଯେତେବେଳେ ପର୍ଯ୍ୟନ୍ତ ନିଜ ଅସ୍ତିତ୍ୱକୁ ବଡ଼ କରିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଆପଣଙ୍କୁ କେହି ବି ଚିହ୍ନି ନଥାନ୍ତି। ଏହି ସମାଜର ଗହଳି ଭିତରୁ ଆପଣ ଉଠିକି କୁଆଡ଼େ ପଳେଇଲେ ବି ଆପଣଙ୍କୁ କେହି ଖୋଜିବାକୁ ନଥାନ୍ତି। କିନ୍ତୁ ଯେତେବେଳେ ଆପଣଙ୍କର ଗୋଟିଏ ପୋଜିସନ୍ ଆସିଯିବ, ଅର୍ଥାତ୍ ଆପଣଙ୍କର ଅସ୍ତିତ୍ୱ ବଡ଼ ହୋଇଯିବ, ଦେଖିବେ ଲୋକେ ବାହାନା ଖୋଜିବେ ଆପଣଙ୍କୁ ଭେଟିବାକୁ। ଯେତେବେଳେ ଜଣେ ପିଲା ୟୁପିଏସ୍ସିର କୋଚିଂ ନେଉଥାଏ ସେତେବେଳେ ତାକୁ କେହି ରୁମ୍ଟିଏ ଦେବାକୁ ନଥାନ୍ତି। କିନ୍ତୁ ଯେତେବେଳେ ସେହି ପିଲା ୟୁପିଏସ୍ସି କ୍ରାକ୍ କରିକି ଆଇଏଏସ୍ ଅଫିସର ହୋଇଯାଏ ନା, ସେତେବେଳେ ଅନେକ ଲୋକ ଆସନ୍ତି ବଙ୍ଗଳା ଗିଫ୍ଟ ଦେବା ପାଇଁ। ଏଇ ତ ଦୁନିଆ, ସେଥିପାଇଁ କିଏ କ'ଣ କହିବ, କିଏ କ'ଣ ଭାବିବ ଏସବୁ କଥା ଛାଡ଼ନ୍ତୁ। ନିଜକୁ କାବିଲ ତଥା ଉପଯୁକ୍ତ ମଣିଷ ପରି ମଣିଷଟିଏ ବନେଇବା ଲାଗି ପଡ଼ନ୍ତୁ। ନିଜେ ନିଜକୁ ଗଢ଼ିପାରିବେ, ଅନ୍ୟମାନେ ସବୁ ଉପଦେଶ ଛଡ଼ା ଆଉ କିଛି ବି ସହଯୋଗ କରିପାରିବେ ନାହିଁ। ସେଥିପାଇଁ ନିଜେ ନିଜ ଉପରେ ବିଶ୍ୱାସ ରଖନ୍ତୁ ଆଉ ଆଗେଇ ଚାଲନ୍ତୁ।

ସମୟ କେତେବେଳେ କାହାକୁ କେଉଁଠି ନେଇ ଛିଡ଼ା କରେ କେହି ବି କହିପାରିବ ନାହିଁ। ଦେଖୁନାହାନ୍ତି, ଦେଖୁ ଦେଖୁ ସମୟ ଆମକୁ ପହଞ୍ଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ତେବେ ପୁଣି ଥରେ ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ଅଗଣାକୁ ଫେରିବାର ପ୍ରତିଶ୍ରୁତି ସହିତ ଆଜି ପାଇଁ ବିଦାୟ ଚାହୁଁଛି। ମୁଁ ଆପଣଙ୍କର ଆଜିର ଉପସ୍ଥାପକ ସନ୍ତୋଷ ପଣ୍ଡା। ନମସ୍କାର।

ପ୍ରଚାର କଲୁ ଆକାଶବାଣୀ ଲାଇଭ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ପଣ୍ଡା, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଏହି ଗୀତଟିକୁ ନେଇଛୁ କଥାଚିତ୍ର ସନ୍ ଅଫ୍ ଇଣ୍ଡିଆରୁ, ଦ୍ୱୈତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତିକାର ନୌସାଦ, ସଙ୍ଗୀତରେ ସଜେଇଛନ୍ତି ଶକିଲ ବଦ୍ୟୁନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଥାଚିତ୍ର ଭୋ କୋନ୍ଥିରୁ, ଦ୍ୱୈତକଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତରେ ସଜେଇଛନ୍ତି ମଦନ ମୋହନ, ଗୀତ ରଚନା ରାଜା ମେହେନ୍ଦି ଅଲି ଖାନ୍।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଥାଚିତ୍ର ଆଖିରୁ, ଶିଳ୍ପୀ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତ ନିର୍ଦ୍ଦେଶନା ରବି।

କଣ୍ଠଶିଳ୍ପୀ ଆଶା ଭୋସ୍ଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଏସ୍ଏଚ୍ ବିହାରୀ। ସଙ୍ଗୀତ ନିର୍ଦ୍ଦେଶନା ଓପି ନେୟର। କଥାଚିତ୍ର ୟେ ରାତ ଫିର୍ ନା ଆଏଗି।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ନିଞ୍ଜୁ। ଆଜି କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ପଞ୍ଚାୟତ ଯଦି ଏ ପଞ୍ଚାୟତ ଲୋକ ଏ ପଞ୍ଚାୟତର ଦୋକାନ କି ନାହିଁ, ଏ ପଞ୍ଚାୟତ ନା କି କମ୍ପ୍ୟୁଟର ନିନ୍ବସ୍ତା କମ୍ପ୍ୟୁଟର ଦୋକାନ ଜାରକ୍ସ ମେସିନ୍ କେତେ ସାରା ଏତେ ବଢ଼ିଆ ଲୋକ ହେଲେ ମଜା ହେକ ହେଲା ନା ସୁବିଧା ତଲସ୍କେ ବେଟା ଦେରେ ନିନୁସ୍କେ ନାଇଁ ଦରେ ତା କାମ ବେଟାତି ଏ ଦିଆନେ ଗୋଟେ ତାନି ପରେ ଏନା ଆନେ ପାଇପ୍ କାମ ଆପେ ପ୍ଲମ୍ବର କାମ ଇଞ୍ଜିନିୟର ମା ଏ ଦିଆପେ କରେଣ୍ଟ କାମସ୍କେ ଆପେ ଗୋଟେ ହେଲା ହେ ପଞ୍ଚାୟତ ସିନିକିନ ଦୋକାନ ବାଡ଼ିସ୍କେ ମଞ୍ଜାନୁ ଏ ଦିମା ବଡ଼ା ହନାସ୍କେ ମାର ଦୋକାନ କି ନାଇଁ ମାନେ କି ବେପାର କି ନାଇଁ ମାନେ ଏଲା ହେ ଆତ୍ମନିର୍ଭରଶୀଳ ଆହାଲେ ପଡ଼ା ଆନେ
1: ଆତ୍ମନିର୍ଭରଶୀଳ ଆହାଲ ତା କି ଆଜିକାଲି ପଞ୍ଚାୟତ କାଣା ପଞ୍ଚାୟତ ସବୁ ପଞ୍ଚାୟତ କାଣା ର ଷ୍ଟଲ ଇଞ୍ଜିସ୍କେ ତିଆରି ଖିନେ ସରକାର ଏ ଦିନ ଆଜିକେ ମାର ଦୋକାନ ବଜାର ଖାଲାଡ଼ି ନାଇଁ କି ଆଜିକାଲି ତ ଏଚରଟା ସୁବିଧା ମାନେ ବ୍ୟାଙ୍କିଂ ସୁବିଧା ସ୍କେଲ ମାନେ ବ୍ୟାଙ୍କସ୍କେ ଖାଲାଡ଼ି ନାଇଁ ପଞ୍ଚାୟତ ଭିତରା ପ୍ରତି ପଞ୍ଚାୟତ ତାର ବ୍ୟାଙ୍କ ସେ ସୁବିଧା ହିବିଆ ହେଇନେ ସରକାର ତରଫରୁ କି ମାଙ୍କ ଲୋନ୍ ଯେ ମେଡ଼ା ହିଁ ଜାନେ ଏଲେ କି ମାର ନିଜର ପାଇଁ ନିଜେ ନିଚାଲି ଆଡ଼ି ନାଇଁ କି ଦୁଇ ପଇସା ରୋଜଗାର ଖେଲ ଯେ ଆଡ଼ି ନାଇଁ
0: ମୋ ସେବା କେନ୍ଦ୍ର ଜିନିଷକେ ମାର କୁଲ ଖାନା ଲୋକତି ସୁବିଧା ହେଇନା ବା ବ୍ୟାଙ୍କିଂ କାମ ଆନେ ଜାରେକ୍ସ କାମ ଆନେ ଏଦିବା ଅନେକ ପ୍ରକାର ସରକାର ଯୋଜନାତି କାମ ଲୋକଙ୍କ ସୁବିଧା ସ୍କେ ହିନେ ତାନି ପରେ ମାର ସ୍କେ ଡାବୁକାଶ ବେଟା ନାଇଁ ଏଲା ହିଁସ୍କେ ମାର ଆଜିକାଲି ର ଜିନିଷ ଜାପାନ ସାରେ ର ତାଲିମ ଯଦି କିହାନ ଅଛି ସାର ଏଦି ଉଜେ ହାଲେ ମାଙ୍ଗେ ଏ ଦିଏ ନିଠାନେ ଏନ୍ତା କି ତାର ମାଙ୍ଗେ ଜମି ବାଡ଼ି ହେଲା ତିସ୍କିଲା ମାଙ୍ଗେ ଏ ସ୍କିଲ୍ ଏ ବୈଷୟିକ ଜ୍ଞାନ ମାଙ୍ଗେ ନିଠାନେ ବାରତେ ଯେତ୍କି ଦାଙ୍ଗଣା ଦାଙ୍ଗଣେ କକାର ପଦା ମଞ୍ଜାନୁ ବାରତାକି ମାର ଅଣପିନ ଯାହାକି ଆମ୍ବାର ତାକି ଆମ୍ବାନ ଆମନି କାମା ମନ ହଚି ଜାନେ ଆମ୍ବାରକେ ତ ଆର୍ଟ କେ ହେଲେ ମନ ହନେ ଆମ୍ବାରକେ ତ କମ୍ପ୍ୟୁଟର୍ସକେ ଜାପାଲେ ମନ ହନେ ଏଲା ହିଁ ଆମ୍ବାରକେ ଆମନି ମନ ବାହିନେ ହେଲେ ତ କାମ ମାର ଯଦି ମାର ତାନି ଉପରେ ସହ ବ୍ଲକ ତାସ୍କେ ମାର ଯୋଗାଯୋଗ ପଞ୍ଚାୟତ ଯୋଗାଯୋଗ କେତେ ସାରେ ମା ପାଇଁ ହିଁ ତାନି ଯୋଜନା ମଜାନେ ଏ ତରଫରୁ ମାଙ୍ଗେ ଡାବୁ ହି ଆପଣଟା ଫ୍ରି ତଲେ ତାଲିମ୍ସକେ ହିଆନେ ତାନି ପରେ ତାନି ଜିନିଷପତ୍ର ସ୍କେ ମାଡ଼ା ହିଁ ଜାନୁ ଏବା ଚାଚା ମାର ଏ ଅନୁସାରେ ଯଦି ମାର କାମା ଲୋଡ଼ା କିନ ଅଛି ସାରେ ନ କେ ତା ଗୋଟେ କୌଣସି ଅଣପୁଷ୍କେ ବା ଏ ମାଙ୍ଗେ ନିଡ଼ାବାଦ କାଚିଞ୍ଜାଲେ ଏ ଦୁରଣ୍ଡି ର ରାସ୍ତା ବେଟା ନେ ଜିରୁ ରଣ୍ଡି ଚଞ୍ଜାୟାନେ ତ ଏଇ କଥା ଏତେ ହାଡ଼ା ହିଁଚାଏ ତ ନିଜ ଇଲା ହିଁ ଆତ୍ମନିର୍ଭର ଉପରେ ବେଶାଲତା କି ର ତାଇ ମାନେ ସେ ଏ ତାଇ ତାଣ୍ଟି ମାର ବେନ
2: ତାଇ ଜହରା
3: ଜହରା ଆଜ୍ଞା
2: ତାଇ ନି ପରିଚୟ ଅଳ୍ପ ବ୍ୟସ୍ତ ମୁଁ
3: ନା ପରିଚୟ ହେଇନେ ନା ଦୌରୁ ସୁରେନ୍ଦ୍ର କରା ନା ଦୂରା ହେଇନେ କାର୍ଲାପଦ୍ରା ପଞ୍ଚାୟତ ଦୂରା ହେଇନେ ସରିଷ ପଦର ବ୍ଲକ ଦୂରା ହେଇନେ ସେମିଲିଗୁଡ଼ା ଜିଲ୍ଲା କୋରାପୁଟ
2: ତାଇ ନି ନଏ ନି ପାଣ କି ହିଁ ଯେ
3: ନାନୁ ଆଜ୍ଞା ପଞ୍ଚାୟତ ତାର ଛୋଟିଆ ମୋଟିଆ ଦୋକାନ ଖିଆ ଇଁ
2: ଓହ ଛୋଟିଆ ମୋଟିଆ ଅଛି ଏ ଦୋକାନ ତା ଏନି ନି ଆସ୍ତି ଟାଞ୍ଜି ଥାଇ
3: ଆଜ୍ଞା ଏ ଦୋକାନ ତା ଜେରେକ୍ସ ମେସିନ୍ ଟା ଇଁ ତାପରେ ଯାହା ମାନେ ଜିନିଷ ସବୁ ସବୁ ଜିନିଷ ଇଟା ଇଁ ଦୋକାନ ସାମାନ ଇଟା ଇଁ
2: ଓହ ଇ କୁଗା ନାଇଁ ଯେ ଇଦିନ ଇ ଦୋକାନ କି ଥାଇ
3: ଆଜ୍ଞା
2: ଓହ ଆତି ତ ଇଦିନ ଫଟୋ ଷ୍ଟୁଡ଼ିଓ ମାନେ କିମ୍ବା ଜେରେକ୍ସ ଦୋକାନ ମାନେ ଅଡ଼େ ବିଭିନ୍ନ ପ୍ରକାର ପାଠ ପଢ଼ାନି କକାର ପଦାନ୍ତା କି ବହି କାତା ପେନ୍ ଇଲ୍ତି ଆସ୍ତିସ୍ କେବାର ଇଟା ଆଞ୍ଜି
3: ହଁ ଆଜ୍ଞା ସବୁ ଇଟା ଇଁ
2: ହେଲେ ଠିକ୍ ତଲେ ହେଲି ନୁ କି ତାଇ
3: ଆଜ୍ଞା ହେଲା ହିଁ ଏ ଚାଲ ଆହିନେ ମାନେ ପୁନି ପୁନି କି ହାଁ ଇଁ
2: ଆତି ନିନୁ ଏନି ଅଣପିତି ଯେ ଇ ସବୁ ଆସ୍ତି ଇଦିମ୍ବା କିତି ସାରି ନେହା ଆନେ କି ଲୋକ ତାକି ସୁବିଧା ଆନେ ଯେ ହିଁ ଅଣପା କି ହାଡ଼ ଇଦି
3: ଆଜ୍ଞା ନାନୁ ସିନି କେତେ ପଞ୍ଚାୟତା ଏନା କିଛିର ଦୋକାନ କାହିଲା ଆତୁ ଦୋକାନ ଖେଳିଆ ତାକି ନାନୁ ଅଣପିତେ ପଞ୍ଚାୟତର ଦୋକାନ କେତେ ସାରେ ଡାଇ ଭବିଷ୍ୟତ ତା କାମ ହେଇଆ ନେଇ ନାନୁ ଅଣପାହା ଏମ୍ବାଟି ଏ ନାନୁ ଆରାମ କିତେ
2: ଓହୋ ଏସି ଦିମ୍ବା ସବୁ ପ୍ରକାର ତି ସୁବିଧା ମାଛି ସାରି ପାଙ୍କାତା ଲୋକ ହଜାରେ ଆଡ଼ୁରି ଘାତାଇଛି ଲୋକସ୍କେ ବିଭିନ୍ନ ପ୍ରକାର ତାରି ମାନରେ ନେ ଆଡ଼ିନାରୀ ମାନରେ ଆଡ଼ା ଗାଟରୀ ମାନରେ ଡାବୁ ଗାଟରୀ ମାନରେ ଡାବୁ ହେଲା ଗାଟରୀ ମାନରେ ଏହାର ସବୁ ସୁବିଧା ଅସୁବିଧା ହିଁ ଅଣପା ହବୁ ଇଦାଣ କିତି ଅଣପିନା
3: ହଁ ଆଜ୍ଞା ଲୋକ ଏନିଆ ହିମା ଆଦିବାସୀ ଲୋକ ପୁଞ୍ଜିଲା ଆମ୍ବାରଥଣା ଡାବୁ ମାନୁ ଆମ୍ବାରଥଣା ଇଆଉ ଏନା ଏ ନେ ଏଠି ଜେରେକ୍ସ କିନ ଇଚ୍ଛାରେ ରଣ୍ଡା ଜେରେକ୍ସ କିନ ଅଛି କେ ଏ 10 କୋଡ଼ିଏ ଟଙ୍କା ରାଫା କୁନ୍ଦଲି ହାଟ ପଦା ହଜା ୱାଇଲେ ଆହିଁଚେ ଆମନି ଗାଟାସ କଥାଣା ଡାବୁ ଉଡ଼ାଇବି ରହିନୁ ରହିଆଉ ବହୁତ ଲୋକ ହଇରାଣ ଆହିଁଚୁ ଏଦା ପାଇଁ ନାନୁ ଅଣପିତେ ଏ ଲୋକ ଇଲା ବହୁତ ହଇରାଣ ଆହିନୁ ଏଦା ଅଣପା ନାନୁ ର ଜେରେ ସାମାନ ତାପରେ ଯେଉଁ ପୋଟ ପୁଟା କେଲତା କିସ୍କେ ନାନୁ କିନି ବ୍ୟବସ୍ଥା କିତେ କମ୍ପ୍ୟୁଟର ଏନା ଇଟା ହାଁ ଲୋକ ଏନା ହଇରାଣ ଉମା ଲୋକ ଏଦା ଅଣପା ନାନୁ ଏମା ଆରାମ କିତେ
2: ଇସି ଜେରେସ ରଣ୍ଡା ତାକି ର ଟାକା କିରି ଟାକା ତାକିସ୍କେ

0: 30 କାଟୁଛୁକି ହଁ ପାଙ୍ଗା ତାହା ଯାହା ଏଲୋକୁ ଏଲି ହରଣା ହବା ହିଁ ଚୁଞ୍ଜି ଇ ସବୁ ସୁବିଧା ତ କି ଅଣପା ହାଁ ଇ ସବୁ ଦୋକାନ କି ହାଲି ଅଣପି ଇନି କଥା ହାତ
1: ହଁ ଆଜ୍ଞା
0: ଅଡ଼ ଇ ଦିନ ବା ଦୋକାନ ଭିତରାର ସିଲାଇ ମେସିନ୍ କେ ମାନେ ଏଦାଣି ଆମର ଜାଫାର ତାକେ କି ନିଜେ ସିଲୋ କେ ପି ଲୋକୁ ତାତି ସାରି ସିଲୋ କେ ପି ଜି ଟାଣି ଥାଏ
1: ଏଦା କେ ନିଜେ ଆମ୍ବା ଏଇ ସ୍କୁଲ ପଦା ପୁକିର ପାଙ୍ଗାତି ଲୋକୁ କେ ଆମି ସିଲୋ ଖେଳ ତାତି ସାରେ ସିଲୋ ଖେଳ ଆହିନ ଆଜ୍ଞା
0: ବହୁତ ନିହି କାମାକି ହିଁ ଆଜି ଇଚି ଇଦିମ୍ବା ଜେରେସ ମାନେ ଇଠିତି ଅଡ଼େ ସିଲାଇ ମେସିନ୍ ଇଠିତି ଅଡ଼େ ଫଟୋ ଷ୍ଟୁଡ଼ିଓ ଇଠିତି ଇ ସବୁ କାମା ଇନିନୁ ଏନି ପୁଛି ଇଚି ଆମ୍ବାର ତାଣ୍ଟି ଯା ପିତି କି ଆମ୍ବା ସି ଯା ଫାଟସି
1: ଇ କଥା ତି ଇନା ନୁ ଅଣପିତେ ଏନା ମନତା ଏ ନା ନା ଇଟି ସାରେ ଇ ଜାଗା ତା ଏନିଆ ହିଁ ବ୍ୟବହାର ଆନେ ଏ ନାନୁ ନିଜେ ମନତା ଅଣପିତେ ଏଇ ଯାହା ନାନୁ ସବୁ ସାମାନ ଇଠାଲ ତାକି ନା ଚାହ ଆତେ
0: ସାମାନ ଯେତେବେଳେ ଇଟିତି ତାନି ପୂର୍ବରୁ ଏ ସବୁ କାମ ଯା ପାଞ୍ଚ କିନେ ଇନଦେ ର ଜେରେସ୍ କିଣାଣି ଜେରେସ୍ କିଣାଣି କେ ତ ରୁଡ଼େ ମେସା ପୁନା ଇ ଏମିତି ଯା ପା ବା ହାଁଚି କି ଜିନିଷ ତାତି ଯେ ସବୁ ଯା ପିତି
1: ଏ ଆମ୍ବାଥଣା ନାନୁ ଯା ପାହଲ ଆଜ୍ଞା ତାପରେ ନାନୁ ଏଛେ ବେଲା ସାମାନ ସୁମିନ ତାଚାଲି ଏ ନା ନିଜେ ନାନୁ ଯା ପିତେ
0: ବହୁତ ନିହି କଥା ଥାଇ ଅଡ଼େ ଇ ଦୋକାନ ପିସ୍ପେ ଅଡ଼େ ଏନି ଏନ କାମା କି ହିଁ ଯିକି ଅଡ଼େ ଆ ଏଦେ
1: ଏ ଦୋକାନ ପିସ୍ପେ ତ ଆଜ୍ଞା ମା ତ ଆଦିବାସୀ ଲୋକକୁ ତାପରେ ମା ଚାଷବାସ କେ ଅଳ୍ପ ଅଳ୍ପ କିଆଲେ ପଡ଼ ଆନେ ଏନା କିଛି ରଚାରଚାଇ ଭୂମି ଜାଗା ସ୍କେ ମାନେ ଏଦମ୍ବା ଚାଷ କୁଲି କୁଲା ଏନା କି ହିଁ ସ୍କେ ମାବୁ ମାନା ଖି ନମି
0: ତାନି ପିସ୍ପେ ଅଡ଼େ ଏନା କି ହିଁ ଯିକି ତାଇ
1: ତାନି ପିସ୍ପେ ତ ଆଜ୍ଞା
0: ଅହ ଦୋକାନ ନ କିତା ସ୍କେ ଅଟୋ ମାନେ କାର ମାନେ ଅଡ଼େ ଚେ ଚେ ତା କଣ୍ଟ୍ରାକ୍ଟ ଲାଇନ୍ସ କେ ହା ଜିମ୍ ଜିମ୍ ଜିମ୍ ଜିମ୍ ଚେ ଇଦି ସବୁ ସାତା କଥା କି ଏନି ଥାଇ
1: ଆଜ୍ଞା ଯାହା ପଞ୍ଚାୟତା ୱାନାନ ଚଟିଆ ମୋଟିଆ କାମା ନାସ କଥାଣି ଇଙ୍କି ହେଲେ ପଡ଼ୁଆ ହିଁ ନା ଆଜ୍ଞା
0: ହଁ ନିହାତି ଦରକାର ଏକା ଏଦାଣି କିଛି ନାଇ ଭିତରା ଯାହା ସବୁ ସୁବିଧା ମାନେ ଏଦାଣି ମାର ଯଦି ଅଳ୍ପ ପାଠଶାଠ ପଡ଼ୁଛି ଲୋକ କି ଆସାରି ପାଙ୍ଗା ତାରିବା ହାଁ ଏଦାଣି ବାଟ ମାରଣାସ କେ କିନେରି ଯେ ଅଣପିଞ୍ଜି କି ଆଏ
1: ହଁ ଆଜ୍ଞା ଏଦା ଅଣପା ଏଟକା ଲୋକ କି ହିଁ ସେରି ଏନା କି ତିନ୍ସ କେ ପାଟରେ ପୁଡ଼ୁ ଖ୍ୟା ଡାବୁ ତିନ୍ତୁସି ମାତ୍ର ନାସ କଥା କି ଡାବୁ ଏଚେକବା ହିନୁ ମାତ୍ର ଲୋକ ପୁଞ୍ଜି ହେଲା ଆତରି ଅଲଗା ଲୋକ ହାଁ ହାଁ ଅଳ୍ପ ଅଳ୍ପ କାମା କି ହାଁ ଡାବୁ ଏନାଇ ତୋର ପୂର୍ବାତି ଡାବୁ ଏବାର ତିନ୍ତୁ ସିଞ୍ଚରେ ଆଜ୍ଞା ଏଦା ଫାଇଁ ଯେ ଲୋକ ମା ନାସ କାତି କାମା ଏନିଆ ହିଁ ନେହିକି କି ନମି ଏଦା ଅଣପା ମାବୁ କି ହି ନମି
0: ହେଲେ ଇବା ସବୁ ବାରେ କିହାଲ ତା କି ପାଠାତି ନିହାତି ଦରକାର କି ଏନେ ଜଣ ପିଞ୍ଜି ଥାଏ
1: ଆଜ୍ଞା ଇଦା କିହାଲ ତା କି ମାର ପାଠଟା ପଢ଼ାଇଲେ ନିହାତି ଜରୁରୀ ଆଜ୍ଞା ମାର ଯଦି ପାଠ ପୁନା ଆଶାରେ ମାର ଏନା ହେଲେ ପୁନା ଇ ପାଟା ଯଦି ପୁଞ୍ଜା ସାର୍ ମାର ଆମ୍ବାର ତାଣା ହାଜାସ୍ କେ ମିଶ ହେଲା ଆଡ଼ି ନାଇ ର ବ୍ଲକ ଲେବୁଲ ପେ ର ଆମ ବିଡ଼ିଓଙ୍କ ତାଣା ସ୍କେ ହାଜା ମାର କଥାବାର୍ତ୍ତା ହେଲେ ଆଡ଼ି ନାଇ
0: ନିନୁ ହେଲେ ଥିଲେ ମା ଅଧିକାର ମା ମା କର୍ତ୍ତବ୍ୟ କି ମା ସୁବିଧା ତ କି ଏଚେ ସବୁ ସରକାର ଯୋଜନା ଚାଚି ନେ ଏବା ହେଲେ ବାରେ ପୁଞ୍ଜା ଲାଡ଼ା ଇ ନିକଥା
1: ହଁ ଆଜ୍ଞା
0: ହଉ ତାଇ ବହୁତ ଧନ୍ୟବାଦ ନି ଜୀବନ ଜୀବିକା କଥା ଅଡ଼େ ମା ଲୋକ ବାକେ ଏନି ପାଠ ପଢ଼ ହାଁ ଲାକ ହାନେରି ଲାକ ହାଁ ତାମି ଜୀବୁତ ଏନି ଉନ୍ନତ କିନେରି ଅଡ଼େ ପାଠାତି ମୂଲ୍ୟ ବିଷୟରେ ବ୍ୟସ୍ତାତି ଏଟା ଥକି ବହୁତ ବହୁତ ଧନ୍ୟବାଦ
1: ବାହାନି ଆଜ୍ଞା ତିସ୍କେ ଜହର ଖ୍ୟା ବନ୍ଦ ଖିଞ୍ଜ
2: ଇ ତାଇ ତାଣ୍ଟି ତ ବେଚାଇ ଏନିକି ନିଜେ ଆତ୍ମନିର୍ଭର ବା ନିଜର କଡ଼ ତ ନିଜେ ନାଇ ଇ ବିଷୟରେ ବହୁତ ନି ବ୍ୟସ୍ତାତେସି ବେଚାଇ ନେ ଏମାନ ଯା ରାହା ସାରଦା ଥାକି ପାଚୁ ରଣ୍ଡାଣି ଏବେ ନ
3: ବଡ଼େ ମା ମାଲେ ଲୋ ନାଲ ଗବନ୍ଦା ବଡ଼େ ମା ମାଲେ ମବକୋ ଗା ମନମେ ମାମାଲେ ଲୋ ମର୍ଦ ମୁଣ୍ଡା ଦେଡ଼ିତା ମାମାଲେ ଗୁଣା ତସା ମାମାଲେ ମାମାଲେ ଲୋ ମର୍ଜା ମୁଣ୍ଡା ଡରିତା ମାମାଲେ ରୋଟ ଗେରୋ ସଲାଖ ମାମାଲେ ଲୋ ମର୍ଜା ମୁଣ୍ଡା ଡରିତା ମାମାଲେ ରାଜ

ପୁଞ୍ଜାନେ ଆଜିକାଲି ମହା ସମୟ ଏଚେ ବେଲେ ତ ମହା ଯଦି ଆତେ ଛାରେ ଏଚେ ବେଲେ ତା ମା ପରିବେଶ ତା ବିହାସକେ ବୃଦ୍ଧି ଆନୁ ଗାଡ଼ୁ ଆନୁ ହେମାଟେ ଗାଡ଼ୁ ଯଦି ମହା ମାର ଚିଞ୍ଜି ନାଇଁ ମା ଜିତି ମହା ଅଡ଼େ ଶିରି ମହା ଇଲେ ତାହେଲେ ଯଦି ତିନ ଅଛି ସାରେ ମା

0: ବିହାସ୍କେ ବୃଦ୍ଧି ଆନୁ ଗାଡ଼ୁ ଆନୁ ଆମଟା ଗାଡ଼ୁ ଯଦି ମାହା ମାର ଚିଞ୍ଜି ନାଇଁ ମା ଯଦି ମାହା ଅଡ଼େ ଶିରି ମାହା ଇଲେ ତାହେଲେ ଯଦି ତିନ ଅଛି ସାରେ ମା ଦେହ ପାଇଁ ସେ କି ଦରଣ୍ଡି କଷ୍ଟ ସାଧ୍ୟ ଅଡ଼େ ମା ଆଙ୍ଗା ଉଡ଼ିଲେ ତାକି ଦରଣ୍ଡି ଲାଗେ ବାନେ ଏଦା ପାଇଁ ଯେ ତାଇ ଭାଇ ମାର ହେଲେ ଆମେ ଫଳମୂଳ ଜିନିଷ ତିନ ଅଛି ସେ ର ନେହି ଜିନିଷ ତିନାଇ ମାନେ ଲାଗେ ଜିନିଷ ଅଛି ସାର ଅଜେ ଏଚେ ବେଲେ ତା କାମ୍ବା ମାନେ ଏଚାର ଏ ସମତା ତିନେ ଗାଡ଼ି ମାଜୁଲା ହାଁ ସିରହା ଚଚିମନେ ପିଡ଼ିକା ହାନେ ଏଚାର ହେଲେ ମାର ଯଦି ତିନ ଅଛି ସାରେ ହାରେକା ମାଗେ ତାକି ଅସୁବିଧା ମା କକାର ପଦା ତାକି ତ ହାରେକା ତାଙ୍କୁ ନମ୍ବର ଦୁଃଖାବାନେ ଏଟା ପାଇଁ ଯେ ଆଜିକାଲି ଏଚେ ବେଲେ ତା ମାହା ତାକି କି ଆଜିକାଲି ପଲମୂଲ ଇଲା ହିଁ କାର ସମୟ ତା ହିମ ନଚାରେ ହାରେକା ନମ୍ବର ବାନେ ଅଡ଼େ କେସ୍କା କଡ଼ା ଆଙ୍ଗାଂସ୍କେ ନନୁ ଅଡ଼େ ଇ ସମୟ ତା ମାର ଦେହ ପ୍ରତି ହାରେକା ସାବଧାନ ତା ଏଟିନାଦି ମାନେ ଅଡ଼େ ଗାଡ଼ୁ ଉଚି ସାରେ କକାର ପଦା ହାରେକା ଯତ୍ନ କିନ କକାର ପଦା ଗାଡ଼ୁ ତାକି ଗାଡ଼ୁ ଉଚାର ତାମେ ପ୍ରତିଷେଧକ ଶକ୍ତି ଉଣା ମାନେ ଏମ୍ବାଟେ ମାନେ ଯାହା ତାମ୍ବୁ ଗାଡ଼କା ନମର ଦୁଃଖ ଆନେରି ଗୋଟେ ନମର ଯଦି ଆହି ନାଇଁ ଏ ଚିସାରେ ମାର ସାଙ୍ଗେ ସାଙ୍ଗେ ତାନି ପାଇଁ ଏନିକି ମାର ଚିକିତ୍ସା କି ନାହିଁ ଏ ଦାଣିଷ୍କେ ମାର ଅଣପିନାଦି ମାନେ
1: ହଁ ମାମା ସତ କଥା ଆଜିକାଲି ନେନ୍ ଏଲେ ଚିଲେ ମାହା ହାଜ ଚିନେ କି ମାହା ଆଡ଼ କିଣା ହାଜ ସମୟ ମାର ମାହା ଆସ୍କେ ତିନାଟି ଟିକେ ସିନିକି ନାଇଁ ମାନେ ଏ ମାହା ଆଡ଼ କାଚରାସ୍କେ ଆହାଡ଼ଇନେ ଏଚି ଆଜିକାଲି ଲୋକ ବାଣ୍ଡି ହୁକା ହାଜାଡ଼ିନ୍ରି କି ଝରାପଡ଼ା କୁଗାଡ଼ଇନେ ରି ଏଦା ତାକି ମାର ନା କି ନାହିଁ ମାନେ ଏଦାନି ମାହା ଆପେର ହା ଚାଚା ସମା ନିହିଗ ନର ହା ସମା ମାର ତିନ ତା ସହିତ ମାଝି ତାଇ ସିରହାଇ ରହିନେ ଏଦାଣି କି ପିଡ଼ିକା ଝିକି ଆହାଡ଼ଇନୁ ଏଦାନି ମାର ପିପେଲ ତଳେ ନିହିଗ ଯାଚା ସିନି ଘା ଚିଚି ସାରେ ନିହି ଆନେ ଓଡ଼େ କାରା ବେଡ଼ା ବିହା ଭୂଇଁ ଝିକେ ବେଶୀ ଆନୁ ଏ ବିହା ଭୂଇଁ ତାକି ମାର ରାନ୍ଧା ତିନି କାଦି ଝିକେ ହେଲା ନିହି କି ପିଡ଼ିକା ପୁଡ଼ିକି ଇଟ ନାଇଁ ମାନେ ଏଦା ପିଡ଼ିକ ଆସାରେ ନିହା କୁଗି ସାରେ ପାଙ୍ଗା ତା ଗେନ୍ଦିଆ ତା କୁଗି ନୁଞ୍ଜା ଓଡ଼େ ଅଣ୍ଡା ତା କୁଗି ବାହାନୁ ଇ ଜିନିଷ ହେଲେ ମାର ଚିଚି ସାରେ ମାଙ୍ଗ ବାଣ୍ଡି ହୁକା ଜିକେ ଆୟାନେ ମାଙ୍ଗ ବେମାର ଜିକେ ଆୟାନେ ଇ ସମୟ ତା ଲୋକ କି ପ୍ରାୟ ବେଶୀ ନମେର ଦୁକା ଆନେ ଅଡ଼େ ମ୍ୟାଲେରିଆ କି ଡାଇରିଆ ଇଲ୍ଟି ଜିନିଷ ଆନେ ଏଦା ତାକି ମାର ଆନା କି ନାଇଁ ମାନେ ମଶାରି ଜିକେ ଟାଙ୍ଗ ଖାଉଁଜି ନାଇଁ ମାନେ ବିହା ତାକି ଅଡ଼େ ବିହା ଟି ଦୂରେଇ ମାନେ ଏମାନେ ଅଡ଼େ ମାର ରୋଗ ବେମାର ଏଣିକି ମାଙ୍ଗ ଆଇଏ ଏ ପ୍ରତି ଅଡ଼େ ଅଧିକ ସତର୍କ ସ୍କେ ଆନାଇ ମାନେ
0: ସତ କଥା ମାର ସବୁବେଳେ ତାକି ଆଜିକାଲି ସିନିକିନ ନମର ଦୁକା ବାତେ ସାରେ ହାରକା ଏଚେକ ଅସୁବିଧା ହେଇନାଇଁ ତମେ ପାଇଁ ଔଷଧପତ୍ର ଦରକାର ହେଇ ଜାନେ ହସ୍ପିଟାଲ ତା ହାଜି ନାହିଁ ଡାକ୍ତର ତାଣ ହାଜି ନାହିଁ ତଲିମୂଲ ମାର ମାଙ୍ଗେ ତ ସରକାର ମଶାରୀ ହିଁ ଜାନେ ମଶାରୀ ତି ମାର ଲେମ୍ବି ନାଦି ମାନେ ସାରେ ଗୋଟା କନତା ଡରିକି ହାନ ମାର ଦଶା ହାଁ ତାନ ଭିତରେ ମାର ହୁଞ୍ଜି ସାରେ ଏ ବିହାସ କେ କାଚେ ଏ ନମର କିନ୍ତୁ ବିହାସ କେ କାଚେ ଗୋଟେ ମଜା ହା ମାର ଏ ନମର ତାକି ନିହା ନାହିଁ ପୁନଃଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକି ରିଦିନା
2: ମଙ୍ଗଳବାର ଓଡ଼େ ଶନିବାର ମାଦେନାପୁଟା 12:30 ତା ବେସ୍ପିଆ ହେଇନେ
0: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହତେ
2: ଉନେଇ ଲେଞ୍ଜୁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା କୋରାପୁଟ ପିନକୋଡ଼ ନମ୍ବର ଆତେ 7640005
2: 12:30 ଜହରା।

ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।

0: ଆଜି କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଆଭାମୟ ବିଶ୍ୱାଳ।
1: ଓଡ଼ିଶାର ଜଳବାୟୁ ଓ ମୃତ୍ତିକା ଆମ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ଅନୁକୂଳ। ସୂର୍ଯ୍ୟମୁଖୀ ଏକ ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଫସଲ, ଯାହା କମ୍ ସମୟ ଏବଂ କମ୍ ପାଣିରେ ଭଲ ଅମଳ ଦେଇଥାଏ। ଏଥିପାଇଁ ଉପଯୁକ୍ତ ଜଳବାୟୁ ଆବଶ୍ୟକ। ଯେପରିକି ସୂର୍ଯ୍ୟମୁଖୀ ଏକ ଆଲୋକପ୍ରିୟ ଫସଲ, ଏହା ବିଭିନ୍ନ ପ୍ରକାରର ପାଣିପାଗରେ ବଢ଼ିପାରୁଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଜଳବାୟୁରେ ଏହାର ଅମଳ ସର୍ବାଧିକ ହୋଇଥାଏ। ସୂର୍ଯ୍ୟମୁଖୀ ଗଛର ବୃଦ୍ଧି ପାଇଁ ତାପମାତ୍ରା 20 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ରହିଲେ ସବୁଠାରୁ ଭଲ। ଅତି କମ୍ ତାପମାତ୍ରା ବା 10 ଡିଗ୍ରୀ ସେଲସିୟସରୁ କମ୍ ହେଲେ ଗଜା ହେବା ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫୁଲ ଫୁଟିବା ସମୟରେ ଅତ୍ୟଧିକ ଗରମ ବା 38 ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଦାନାଗୁଡ଼ିକ ଫମ୍ପା ରହିଯାଏ ଓ ତେଲ ଅଂଶ କମିଯାଇଥାଏ। ଏହି ଗଛ ସୂର୍ଯ୍ୟ ଆଲୋକ ପ୍ରତି ଅତି ସମ୍ବେଦନଶୀଳ। ଫୁଲ ଫୁଟିବାଠାରୁ ପାକଳ ହେବା ପର୍ଯ୍ୟନ୍ତ ନିର୍ମଳ ଆକାଶ ଓ ପ୍ରଚୁର ଖରାର ଆବଶ୍ୟକ ରହିଥାଏ। ଏହା ଏକ ମରୁଡ଼ି ସହଣୀ ଫସଲ। ଯଦି 500 ରୁ 700 ମିଲିମିଟର ବାର୍ଷିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଆମେ ଚାଷ କରିବା ତେବେ ଏହା ଭଲ ହୋଇଥାଏ, କିନ୍ତୁ ଫୁଲ ଫୁଟିବା ସମୟରେ ଲଗାତାର ବର୍ଷା ହେଲେ ପରାଗ ସଙ୍ଗମରେ ବାଧା ସୃଷ୍ଟି ହୋଇଥାଏ। ସୂର୍ଯ୍ୟମୁଖୀ ପ୍ରାୟ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରେ, କିନ୍ତୁ ଅଧିକ ଅମଳ ପାଇଁ ପଟୁ ମିଶ୍ରିତ ଦର୍ଶା ମାଟି ବା ନିଗିଡ଼ା ମଟାଳ ମାଟି ସୂର୍ଯ୍ୟମୁଖୀ ପାଇଁ ସବୁଠାରୁ ଭଲ। ଏହି ମାଟିର ଜଳ ଧାରଣ କ୍ଷମତା ଅଧିକ ରହିଥିବା ଆବଶ୍ୟକ। ଜମିରେ ପାଣି ଜମି ନ ରହିବା ଉଚିତ। ଯଦି ଜମିରେ ପାଣି ଜମି ରହେ ତେବେ ଗଛର ଚେର ସଢ଼ିଯାଏ ଓ ଉଇ କିମ୍ବା କବକ ଜନିତ ରୋଗ ବଢ଼ିଯାଏ। ମାଟିର ଅମ୍ଳତା ମାତ୍ରା 6.5 ରୁ 8.0 ମଧ୍ୟରେ ରହିବା ଦରକାର। ଏହା ସାମାନ୍ୟ କ୍ଷାରୀୟ ମାଟିରେ ଭଲ ବଢ଼ିପାରେ, କିନ୍ତୁ ଅମ୍ଳୀୟ ମାଟିରେ ଏହାର ଅମଳ କମିଯାଏ। ମାଟିରେ ଯଥେଷ୍ଟ ପରିମାଣର ଜୈବିକ ଅଂଶ ଅର୍ଗାନିକ ମ୍ୟାଟର ରହିବା ଆବଶ୍ୟକ। ଗୁଣ୍ଡୁଚି ମୂଷା ବା କାଉମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମାଟି ଭଲଭାବେ ହଳ ହୋଇ ଗୁଣ୍ଡ ହୋଇଥିବା ଦରକାର। ଖରାଦିନିଆ ଚାଷ ପାଇଁ ମାଟିରେ ବରନ୍ର ପରିମାଣ ଠିକ୍ ରଖିବାକୁ ଚେଷ୍ଟା କରିବା। ସୂର୍ଯ୍ୟମୁଖୀ ଚାଷରେ ଉତ୍ତମ ଅମଳ ପାଇଁ ଜମି ପ୍ରସ୍ତୁତି ଓ ସଠିକ୍ ପ୍ରଣାଳୀରେ ବିହନ ବୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟମୁଖୀର ଚେର ମାଟିର ଗଭୀରକୁ ଯାଉଥିବାରୁ ଜମିକୁ ଭଲଭାବେ ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଥମେ ମାଟି ପଲଟାଉଥିବା ହଳରେ ଥରେ ଏବଂ ପରେ ଦେଶୀ ହଳ କିମ୍ବା କଲ୍ଟିଭେଟର ସାହାଯ୍ୟରେ 2 ରୁ 3 ଥର ଭଲଭାବେ ହଳ କରି ମାଟିକୁ ଗୁଣ୍ଡ କରିବା। ହଳ କରିବା ପରେ ଜମିକୁ ସମତଳ କରିବା, ଯାହାଦ୍ୱାରା ଜଳସେଚନ ସମୟରେ ପାଣି ସବୁଆଡ଼େ ସମାନ ଭାବେ ରହିବ। ଶେଷ ହଳ ସମୟରେ ଏକର ପ୍ରତି 4 ରୁ 5 ଟନ୍ ଭଲଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇବା। ଏହା ମାଟିର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରିଥାଏ। ବିହନ ବୁଣିବା ପୂର୍ବରୁ ଏହାକୁ ବିଶୋଧନ କରିବା ନିହାତି ଜରୁରୀ, ଯାହାକି ଫସଲକୁ ପ୍ରାରମ୍ଭିକ ରୋଗରୁ ରକ୍ଷା କରିଥାଏ। ପ୍ରତି କିଲୋଗ୍ରାମ ବିହନ ପାଇଁ 2 ଗ୍ରାମ କାର୍ବୋନ୍ଡାଜିମ୍ ଓ 3 ଗ୍ରାମ ଥିରାମ କିମ୍ବା ମାନକସେବ ବ୍ୟବହାର କରି ବିଶୋଧନ କରିବା। ଯଦି ଜମିରେ ଉଇ ବା ଅନ୍ୟ ମାଟି ତଳ ପୋକର ଭୟ ରହିଥାଏ ତେବେ 6 ମିଲିଲିଟର କ୍ଲୋରୋପାଇରିଫସ୍ ପ୍ରତି କିଲୋ ବିହନରେ ମିଶାଇ ପାରିବା। ଶଙ୍କର କିସମ ପାଇଁ ଏକର ପ୍ରତି ପ୍ରାୟ 2 କିଲୋଗ୍ରାମରୁ 2 କିଲୋଗ୍ରାମ 500 ଗ୍ରାମ ପର୍ଯ୍ୟନ୍ତ ବିହନ ବୁଣିପାରିବା। ସାଧାରଣ କିସମ ପାଇଁ ଏକର ପ୍ରତି 3 ରୁ 4 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ସୂର୍ଯ୍ୟମୁଖୀକୁ ସବୁବେଳେ ଧାଡ଼ିରେ ବୁଣିବା ଉଚିତ। ଏହାଦ୍ୱାରା ଅନ୍ତଚାଷ ବା ସାର ପ୍ରୟୋଗ ସୁବିଧାଜନକ ହୁଏ। ଦୂରତା ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ ଦୂରତା 30 ସେଣ୍ଟିମିଟର ରହିବା ଆବଶ୍ୟକ। ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଢିପ ଜମିରେ ସୂର୍ଯ୍ୟମୁଖୀ ଚାଷ ବେଶ୍ ଲାଭଜନକ ହୋଇଥାଏ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଘର ଘରଣୀ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଯୋଗମାୟା ମହାପାତ୍ର ଏବଂ ସୁନିତା ପାତ୍ର।

0: ଆଜିର ଘର ଅଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ସୁନିତା ପାତ୍ର
1: ଆଉ ମୁଁ ଜଗମୟା ମହାପାତ୍ର।
0: ନମସ୍କାର। ଆଜି କଣ ମାୟା ଏତେ ଖୁସି ଲାଗୁଛ ତମେ?
1: ହଁ ପା, ଆଜି ପୁରା ଆମ ଆକାଶବାଣୀର 90 ବର୍ଷ ପୁରୁଣ ଉପଲକ୍ଷେ ସନ୍ଧ୍ୟାରେ କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ବହୁତ ଖୁସି ଲାଗୁଛି ଅପା।
0: ହଁ, ନିହାତି ଖୁସି ଲାଗିବା କଥା, କାହିଁକି ନା ଆମେ ଆକାଶବାଣୀ ସହିତ ଜଡିତ।
1: ହଁ ଅପା, ଲୋକଙ୍କୁ କିଛି ବାର୍ତ୍ତା ଦେଇପାରୁଛେ ସେଇ କଥା ଭାବି ମନକୁ ମନ ବହୁତ ଖୁସି ଲାଗୁଛି ନା।
0: ହଁ ତ, ଆମ ଆକାଶବାଣୀରେ ଆଜି ସନ୍ଧ୍ୟାରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି, ତ ସେଠିକୁ ଆମେ ତ ନିହାତି ଯିବା ନା।
1: ହଁ ଅପା, ସନ୍ଧ୍ୟାରେ ରହିଛି କାର୍ଯ୍ୟକ୍ରମ, ଆମେ ସମସ୍ତେ ଉପସ୍ଥିତ ରହିବା
0: ଆଉ କାର୍ଯ୍ୟକ୍ରମଟିକୁ ଉପଭୋଗ କରିବା।
1: ହଁ ଅପା।

0: ମା ଛୋଟ ସମ୍ବୋଧନଟିଏ ହେଲେ ବି ଉଚ୍ଚାରଣ ମାତ୍ରକେ ଯେପରି ଆମ ହାତମୁଠାକୁ ଚାଲିଆସେ ସାରା ବିଶ୍ୱ। ମାର ଉପସ୍ଥିତି ଆମ ଚାରିପଟେ ଏକ ନିରାପଦ ଦୁର୍ଗର ପାଚେରୀ ପ୍ରତିଷ୍ଠା କରିଥାଏ।
1: ହଁ ଶ୍ରୋତା ଭଉଣୀ, ମା ମାରୁ ମାଟି ଏବଂ ଆରୁ ଆକାଶ, ଏହି ଦୁଇଟି ଅକ୍ଷରକୁ ନେଇ ହିଁ ଆମ ଜୀବନର ଆରମ୍ଭ। ମା ଶବ୍ଦର ବ୍ୟାଖ୍ୟା କରିବା ଅସମ୍ଭବ।
0: ତେବେ ଭାରତୀୟ ସଂସ୍କୃତିରେ ମାର ମହତ୍ତ୍ୱ ଭିନ୍ନ। ଶାସ୍ତ୍ରରେ ମାତୃଦେବ ଭବ ବୋଲି କୁହାଯାଉଛି। ମାଙ୍କୁ ଦେବତାଙ୍କଠାରୁ ବି ଉଚ୍ଚ ଆସନ ପ୍ରଦାନ କରାଯାଉଛି। ସାରା ବିଶ୍ୱରେ ମା ହିଁ ଏକମାତ୍ର ଏପରି ମଣିଷ ଯାହାର ପଣତ ସନ୍ତାନ ପାଇଁ କେବେ ଛୋଟ ହୋଇନଥାଏ। ପରିବାର ଏବଂ ସମାଜର ପ୍ରଗତିରେ ପ୍ରମୁଖ ଭୂମିକା ନିର୍ବାହ କରେ ମା।
1: ହଁ ବା, ପିଲାର ପୃଥିବୀ ମା ଠାରୁ ହିଁ ଆରମ୍ଭ ହୋଇଥାଏ। ସେ ହିଁ ସନ୍ତାନର ପ୍ରଥମ ଗୁରୁ, ପ୍ରଥମ ବନ୍ଧୁ ଏବଂ ସବୁଠାରୁ ବଡ଼ ଶକ୍ତି ଅଟେ। ଗର୍ଭରେ ଧାରଣ କରି ରକ୍ତ ମାଂସର ପରିପୃଷ୍ଟ କରିବା ସହିତ ସନ୍ତାନକୁ ସଂସାରର ଆଲୋକ ଦେଖାଇଥାଏ ମା। ଗର୍ଭରେ ସନ୍ତାନ ଥିବା ବେଳେ ମା ଭଲ ଖାଦ୍ୟ ଖାଇଥାଏ, ଯେମିତିକି ଗୋଟିଏ ସୁସ୍ଥ ଶିଶୁଟିଏ ତା ଗର୍ଭରୁ ଜନ୍ମ ହୋଇପାରିବ।
0: ଗର୍ଭାବସ୍ଥାରେ ମହିଳାର ନିଶ୍ଚିତ ଭାବରେ ପୋଷଣଯୁକ୍ତ ବା ସୁଷମ ଖାଦ୍ୟ ତା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ, କାରଣ ଏହା ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ସହ ସିଧାସଳଖ ଭାବେ ଜଡ଼ିତ। ଶରୀରର ସୁସ୍ଥ ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏହାର ଆବଶ୍ୟକତା ରହିଛି।
1: ହଁ ଶ୍ରୋତା ଭଉଣୀ, ଶରୀରରେ ଦୈନନ୍ଦିନ କାର୍ଯ୍ୟକଳାପ ଯେପରିକି ଚାଲିବା, କାମ କରିବା ଏବଂ ଚିନ୍ତା କରିବା ପାଇଁ ଆବଶ୍ୟକ ଶକ୍ତି ପୋଷଣଯୁକ୍ତ ଖାଦ୍ୟରୁ ହିଁ ମିଳିଥାଏ, ଯାହାକୁ ଆମେ ଶକ୍ତି ବୋଲି ମଧ୍ୟ କହିପାରିବା।
0: ପ୍ରୋଟିନ୍, କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ମାଂସପେଶୀ ଗଠନରେ, ହାଡ଼ ମଜବୁତ କରିବା ଏବଂ ଶରୀରର ବିକାଶରେ ସାହାଯ୍ୟ କରେ। ଜୀବସାର, ଭିଟାମିନ୍ ଆଉ ଲବଣଯୁକ୍ତ ଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଜୀବସାର, ଭିଟାମିନ୍ ଆଉ ଲବଣଯୁକ୍ତ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ଯାହା ବିଭିନ୍ନ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ଫାଇବର ଯୁକ୍ତ ଖାଦ୍ୟ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରେ।
1: ଆଉ ଆଖି, ଚର୍ମ, କେଶ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗର କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଉଚିତ ପୋଷଣର ଆବଶ୍ୟକ ପଡ଼ିଥାଏ। ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଶାରୀରିକ ମାନସିକ ବିକାଶ ପାଇଁ ଅପରିହାର୍ଯ୍ୟ ଅଟେ।
0: ସୁସ୍ଥ ରହିବା, ସକ୍ରିୟ ଜୀବନଯାପନ କରିବା ଏବଂ ରୋଗମୁକ୍ତ ରହିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଶ୍ୱେତସାର, ପୁଷ୍ଟିସାର, ଜୀବସାର ଆଉ ଲବଣ ଥିବା ଆବଶ୍ୟକ।
1: ଖାଦ୍ୟ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଶରୀରରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଏହା ଆମକୁ ଶକ୍ତି ପ୍ରଦାନ କରିଥାଏ। ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପୋଷଣ ସହ ଆହାର ପାଇଁ ନିହାତି ଜରୁରୀ ଅଟେ।
0: ମାୟା,
1: ହଁ ପା,
0: ସବୁ କ୍ଷେତ୍ରରେ ଆମ ମହିଳାମାନେ ଟିକେ ଅବହେଳିତ ହୋଇ ରହିଯାଉଛନ୍ତି ନା?
1: ହଁ ପା, ଠିକ କଥା କହିଲେ।
0: ଆଉ ଗୋଟେ କଥା ହେଲା, ମାନେ ସଚେତନର ଅଭାବ ରହିଯାଉଛି ବୋଧେ।
1: ହଁ ପା, ସେଇଟା ବି ଗୋଟେ କଥା,
0: କାହିଁକି ନା ମହିଳାମାନେ ନିଜେ ଅପରାଧର ଶିକାର ହୋଇ ମଧ୍ୟ

0: ଚୁପ୍ ରହିଯାଉଛନ୍ତି। କିନ୍ତୁ ଆମ ମହିଳାଙ୍କ ପାଇଁ ମହିଳା ଥାନା ତ ରହିଛି ନା?
1: ହଁ ପା, ବର୍ତ୍ତମାନ ଓଡ଼ିଶାରେ ମହିଳା ଥାନା ହେଇଛି।
0: ଏ ବିଷୟରେ ଜାଣି ମଧ୍ୟ ମହିଳାମାନେ ଟିକେ ଭୟଭୀତ ହୋଇଯାଉଛନ୍ତି। ତମେ ଜାଣିଛ ନା ମାୟା ମହିଳା ଥାନା ବିଷୟରେ?
1: ହଁ ପା, ମୁଁ ବି ଆଗରୁ ଜାଣିନଥିଲି, କିନ୍ତୁ ବର୍ତ୍ତମାନ ଜାଣିଲି ଯେ ମହିଳା ଥାନା ଅଛି। ଆଉ ମହିଳା ଥାନା ହେବା ଯୋଗୁଁ କେତେ ଜଣ ଅଛନ୍ତି ଯେଉଁମାନେ କି ଡରି ଯାଉଛନ୍ତି ମହିଳାମାନଙ୍କର ଥାନା ଗୋଟେ ଅଛି କି ବୋଲି, ଆଉ କେତେ ଜଣ ଖୁସି ବି ହେଉଛନ୍ତି ଯେ ଆମର ଯାହା ବି ଅସୁବିଧା ହେଉ କି ଅସୁବିଧା ଯାହା ହେଲେ ବି ଆମ ମହିଳା ଥାନା ଯୋଗୁଁ ବହୁତ ଗୁଡ଼େ ଉପକାର ମିଳୁଛି, ଏମିତି ସବୁ କଥା ଶୁଣିବାକୁ ମିଳୁଛି।
0: ଏ ବିଷୟରେ ମୁଁ ଜଣେ ମହିଳା ଥାନା ଅଧିକାରୀଙ୍କ ସହିତ ଫୋନ୍ ଯୋଗେ କଥା ହେଇଥିଲି, ତ ଚାଲ ନା ସେ କ'ଣ କହୁଛନ୍ତି ଶୁଣିବା। ମହିଳା ଥାନା କ'ଣ, ତାର କାମ କ'ଣ, ସେ ବିଷୟରେ ଜାଣିବା।
1: ଠିକ୍ ଅଛି ଅପା, ଚାଲନ୍ତୁ।
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ଗିରିଜା କୁମାର ପାଣିଗ୍ରାହୀ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପାଲାଖିନୀ ପୋଲିସ ଷ୍ଟେସନ, ଡିଷ୍ଟ୍ରିକ୍ଟ ଗଜପତି।
2: ମ୍ୟାଡାମ, ଆମର ଆଜି ଆଲୋଚନାର ବିଷୟ ରହିଛି ମହିଳା ଥାନା କ'ଣ ଆଉ କାହିଁକି। ତ ଆମେ ପ୍ରଥମେ ଜାଣିବା ଏହି ମହିଳା ଥାନା ପାଇଁ ଆମ ମହିଳାମାନେ କେତେ ସୁରକ୍ଷିତ ଅଛନ୍ତି, ମହିଳା ଥାନାର କେମିତି ସହାୟତା ପାଇପାରୁଛନ୍ତି, ସେ ବିଷୟରେ କିଛି ମତାମତ ଦିଅନ୍ତୁ।
3: ମହିଳା ଥାନା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେହେତୁ ପୁରୁଷମାନଙ୍କ ପାଖରେ କଷ୍ଟକୁ କହିପାରିବେନି, କାଳେ କିଛି ସଙ୍କୋଚ କରିବେ, ସେଥିପାଇଁ ମହିଳାମାନଙ୍କ ପାଇଁ ମହିଳା ଥାନା ଉଦ୍ଦିଷ୍ଟ ଅଛି। ମହିଳା ଥାନା ହେଲେ ସେ ମହିଳାମାନଙ୍କ ପାଖରେ ନିର୍ଭୟରେ ଆଉ ନିର୍ଦ୍ୱନ୍ଦରେ କହିପାରିବ, ଗୋଟେ କଷ୍ଟଟାକୁ ସେ ଉପସ୍ଥାପନ କରିପାରିବ। ଓଡ଼ିଶାରେ ମହିଳା ଥାନାର ପ୍ରତିଷ୍ଠା ହେଇଛି, ମହିଳାମାନଙ୍କ କଥା ମହିଳାମାନେ ହିଁ ଭଲ ରୂପେ ବୁଝିପାରିବେ, ଏଇଟା ହଉଛି ତାର ଲକ୍ଷ୍ୟ।
2: ଯଦି ମହିଳାଟି ଗୋଟେ ଯୋଉ ସମୟରେ ବି ଯିବ କି ଅଧରାତିରେ ବି ଗଲେ ମାନେ ମହିଳା ଥାନାର ସହାୟତା ସେ ପାଇପାରିବ?
3: 24x7 ମହିଳାମାନଙ୍କ ପାଇଁ ଖୋଲା ଅଛି ଆମ ପୋଲିସ ଷ୍ଟେସନ।
2: ତ କୋଉଠି କୋଉଠି ମାନେ ରହିପାରୁଛି ମହିଳା ଥାନା? ସବୁ ଜାଗାରେ ତ ନଥାଉଛି, ତ ଗ୍ରାମାଞ୍ଚଳର ମହିଳାମାନେ ବି କେମିତି କରିବେ?
3: ଗ୍ରାମାଞ୍ଚଳ ମହିଳାମାନଙ୍କ ଯୋଉଠି ପୋଲିସ ଷ୍ଟେସନ ଅଛି, ମହିଳା ପୋଲିସ ମାନେ ଅଛନ୍ତି, ସେମାନେ ସେମାନଙ୍କର କଷ୍ଟ ଦୁଃଖ ବୁଝିପାରିବେ। ମହିଳାମାନେ ଅଛନ୍ତି ପ୍ରତ୍ୟେକ ଥାନାରେ, ମହିଳାମାନେ ଅଛନ୍ତି।
2: ମହିଳା ଜଣେ ଯୋଉ ମହିଳା ଥାନାର ସହାୟତା ନବ, ତ ସେ ପ୍ରଥମେ ଯୋଉ FIR ଲେଖିବ କି କିଛି ଗୋଟେ ଅସୁବିଧା ହେଲା ତ କହିବ, ତ ସେଠି ଯୋଉ ମହିଳା ପୋଲିସ ଥିବେ ମାନେ ପ୍ରଥମେ କୋଉ ପ୍ରକାର ସାହାଯ୍ୟ ଦେଇପାରିବେ?
3: ପ୍ରଥମେ ତ ଆମେ ତାକୁ ତାର ମୋରାଲକୁ ସପୋର୍ଟ ଦେଇଥାଉ, ଫାର୍ଷ୍ଟ ତାକୁ ସିଏ କେମିତି ନିର୍ଭୟରେ କହିପାରିବ, ଟର୍ଚରଟାକୁ ସିଏ ଯେମିତି କହିପାରିବ, ଓମେନ ପୋଲିସ ହିଁ ବୁଝିପାରିବ ଯେ ତାର କଷ୍ଟଟା କ'ଣ। ଆଉ ସେଥିପାଇଁ ସିଏ ଫାର୍ଷ୍ଟ ଆସିକି ଯେତେବେଳେ କୁହେ, ପ୍ରଥମେ ତାକୁ ପାଣି ଫାଣି ଦେଇ ତାକୁ ତାର ଯୋଉ ମୋରାଲଟାକୁ ସପୋର୍ଟ ଦେଇଥାଉ, ତାପରେ ହିଁ ଆମେ ତାର ମାନେ କମ୍ପ୍ଲେନ୍ଟାକୁ ସାରିଲା ପରେ ଆମେ ତାର ପ୍ରତିକାର କରିବା ପାଇଁ ଚେଷ୍ଟା କରୁ।
2: ମହିଳା ଥାନାରେ ମାନେ ପୁରୁଷ ପୋଲିସ ଅଫିସର ବି ଥାନ୍ତି, ତ ଆମେ ଯଦି ଗୋଟେ ମହିଳା କିଛି ଆମର ଅଭିଯୋଗ ନେଇକି ଯିବୁ, ତ ଆମେ ପ୍ରଥମେ ମହିଳା ପୋଲିସଙ୍କ ପାଖରେ କହିବୁ ନା ସେ ପୁରୁଷ ପୋଲିସ ଥିଲେ ବି ତାଙ୍କୁ ବି କହିପାରିବୁ? ମହିଳା ଥାନା ଯେହେତୁ,
3: ମହିଳା ଥାନାରେ ମହିଳାମାନେ ହିଁ ଅଫିସର ଅଛନ୍ତି, ମହିଳା ଥାନାରେ ମହିଳା କହିପାରିବେ। ଆଉ ଯଦି ଜେନେରାଲ ପୋଲିସ ଷ୍ଟେସନରେ ସେମାନେ ଜେନେରାଲ ଅଛନ୍ତି, ମେଲ୍ ପର୍ସନ ଅଛନ୍ତି, ତାପରେ ସେମାନେ କହିସାରିଲା ପରେ ISC ତାଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି ଯେ ମହିଳା ପୋଲିସ ଅମୁକ ପାଖକୁ ଗଲେ ସେ ତାର କରିବେ, ସେ ଡାଇରେକ୍ସନ ଦେବେ ISC ଯେ ଅମୁକ ପୋଲିସ ଅଫିସର ତମର କେସ୍ଟାକୁ ବୁଝ।
2: ମାନେ କଣ ସବୁ କାର୍ଯ୍ୟ ରହିଛି ମ୍ୟାଡାମ? ଗାଁ ଗାଁ କି ସାହି ସାହି ଏରିଆରେ କିଛି ଗୋଟେ ହେଲା କି ରାତିରେ ହଉ ଦିନରେ ହଉ, ତ ସେଠି ଆପଣ ମାନେ ମାନେ ଯଦି କିଛି ଶୁଣିଲେ ତ ଯାଇକି ଆପଣ କରିବେ ନା ଯୋଉ ମହିଳା ମାନେ ଯୋଉ ପୀଡିତା ସିଏ ଆସିକି ଆପଣଙ୍କ ପାଖରେ ଅଭିଯୋଗ କଲେ ହିଁ ଆପଣ ଯିବେ?
3: ପ୍ରାୟ ଆମେ ସେମାନଙ୍କ ସୁବିଧାରେ 112ରେ ବି ଗୋଟେ କଲ୍ ଆସିଲେ ଆମେ ସଙ୍ଗେ ସଙ୍ଗେ ଯାଇକି ଆମେ ଉପସ୍ଥାପନ କରୁ, ଆମେ ସେ ଆସିବା ବି କିଛି ଆବଶ୍ୟକ ପଡୁନି, ଆମେ 112ରେ କଲ୍ କଲେ ଆମେ ସଙ୍ଗେ ସଙ୍ଗେ ଯାଇ ପହଞ୍ଚୁଛୁ।
2: ଆଉ କଣ ସବୁ ବ୍ୟବସ୍ଥା ରହିଛି ମ୍ୟାଡମ ମହିଳା ଥାନାର, ସେ ବିଷୟରେ ଟିକେ କୁହନ୍ତୁ।
3: ମହିଳା ଥାନା ମହିଳା ପାଇଁ ସ୍ପେଶିଆଲ ଗୋଟେ ରହିଛି, ମହିଳା ଶିଶୁ ଡେସ୍କ ଗୋଟେ ରହିଛି ପ୍ରତ୍ୟେକ ଥାନାରେ, ମହିଳା ଅଫିସର ହିଁ ସେଇଠି ରହେ, ମହିଳାମାନେ ଆସି କମ୍ପ୍ଲେନ୍ ଦେଇପାରିବେ, ତାଙ୍କର ଅଭିଯୋଗ କ'ଣ ସେ ଜଣାଇ ପାରିବେ। ଆଉ 112ରେ ବି କଲ୍ କଲେ ଆମେ ସେ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ 24x7 ଜଣେ ଅଫିସର ନିଯୁକ୍ତି ହୋଇଥାଏ। ଆଉ ସବୁ ମହିଳାମାନଙ୍କ ଅଭିଯୋଗ ଯେତେବେଳେ ଆସିକି ପହଞ୍ଚେ ଆମେ ତାଙ୍କୁ ସାହାଯ୍ୟ କରିବା ପାଇଁ ପୁରା ରେଡି ହେଇଥାଉ।
2: ମହିଳା ଥାନାରେ କେବଳ ମହିଳାମାନେ ହିଁ ଅଭିଯୋଗ, ଯଦି ମହିଳା ଜଣେ ଅଭିଯୋଗ କରିବ ଯାହା ନାଁରେ କରିଥିବ, ସେ ପୁରୁଷ ହେଇଥାଉ ବା ମହିଳା ହେଇଥାଉ, ତ ମହିଳା ହେଲେ ହିଁ ଆପଣ ଆପଣଙ୍କ ଥାନାରେ ରଖିବେ ନା ପୁରୁଷ ହେଇଥିଲେ ବି ତାକୁ ବି ଆପଣ ରଖିବେ ଥାନାରେ?
3: କମ୍ପ୍ଲେନାଣ୍ଟ ହଉଛି ମହିଳା,
2: ହଁ,
3: ଯିଏ ଅଭିଯୋଗକାରୀ, ଅଭିଯୋଗ ସିଏ ପୁରୁଷ ଏଗ୍ନେଷ୍ଟ ହିଁ ଦେଇଥାଏ, ଯେହେତୁ ମହିଳାକୁ ଟର୍ଚର ହେଇଥିବ ଏଇଟା ନାହିଁ। ଏଗ୍ନେଷ୍ଟ ପୋଲିସ, ଏଗ୍ନେଷ୍ଟ ଓମେନ୍ ଯୋଉଟା ହୋଇଥାଏ ତା

ମହିଳା ଥାନା ବିଷୟରେ ଆମେ ଜାଣିଲେ ଯେ ମହିଳାମାନଙ୍କୁ ଆଗକୁ ବାହାରିବାକୁ ହେବ, ସେମାନଙ୍କର ଅସୁବିଧା ସେମାନଙ୍କର ସମସ୍ୟା ଜଣେଇଲେ ତ କିଛି ହେଲେ ଗୋଟେ ସମାଧାନର ବାଟ ଦେଖାଯିବ। ସେମିତି ଆମ ସହରାଞ୍ଚଳରେ ଥିବା ମହିଳାମାନେ ଟିକେ ଭୟରୁ ଦୂରେଇ କିଛି ଗୋଟେ ଥାନାରେ ଯାଇକି ବା ଯେଉଁଠି ଦରକାର ସେଠି ନିଜର ଅସୁବିଧାଟା ସମସ୍ୟାଟା ଜଣାଉଛନ୍ତି।

0: କିନ୍ତୁ ଆମେ ଯଦି ଦେଖିବା ଆମ ଗ୍ରାମାଞ୍ଚଳର ମହିଳାମାନେ, ସେମାନେ କ'ଣ ଏତେ ଆଗକୁ ଆସିପାରିଛନ୍ତି?
1: ମାନେ ଅପା, ଆପଣ ଗ୍ରାମୀଣ ମହିଳାଙ୍କ କଥା କହିବା ପାଇଁ ଚାହୁଁଛନ୍ତି ତ?
0: ହଁ,
1: ଗ୍ରାମୀଣ ମହିଳାମାନେ ତ ସେମାନେ ତାଙ୍କ ଢାଞ୍ଚାରେ ଆଜି ପର୍ଯ୍ୟନ୍ତ ବି ରହିଛନ୍ତି।
0: ତାହେଲେ ମାୟା, ଆମେ ଜାଣିବା ଗ୍ରାମୀଣ ମହିଳାଙ୍କ ସମସ୍ୟା କ'ଣ ଆଉ ତାର ସମାଧାନ କ'ଣ, ତ ଏ ବିଷୟରେ ଚାଲନ୍ତୁ ଶୁଣିବା ସାକ୍ଷାତକାର ଗ୍ରାମୀଣ ମହିଳାଙ୍କ ସମସ୍ୟା ଆଉ ତାର ସମାଧାନ। ସାର୍ ନମସ୍କାର।
2: ନମସ୍କାର।
0: ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ପ୍ରମୋଦ କୁମାର ସାହୁ, ସଚିବ ସାହାରା ପରିବାର ପରାମର୍ଶ କେନ୍ଦ୍ର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ା ଜିଲ୍ଲା।
0: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି ଗ୍ରାମୀଣ ମହିଳାଙ୍କ ସମସ୍ୟା ଓ ତାର ସମାଧାନ। ତ ଆମେ ପ୍ରଥମେ ଜାଣିବା ଗ୍ରାମୀଣ ମହିଳାଙ୍କ ସମସ୍ୟା ସବୁ କ'ଣ ରହିଛି।
2: ଦେଖନ୍ତୁ, ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଏହାର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ହିଁ ବାସ କରନ୍ତି। ଯେହେତୁ ଗ୍ରାମୀଣ ସମାଜରେ ଉନ୍ନତି କରିବାରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନେ ଘରୋଇ କାମ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟ, ପଶୁପାଳନ, ଶିଶୁ ଲାଳନ ପାଳନ ଏବଂ ସାମାଜିକ କ୍ଷେତ୍ରରେ ନିରନ୍ତର ଭାବେ ଭାଗ ନେଇଥାନ୍ତି ମହିଳାମାନେ। ତଥାପି ସମାଜରେ ସେମାନଙ୍କୁ ପୁରୁଷଙ୍କ ଭଳି ଯଥେଷ୍ଟ ସମ୍ମାନ ବା ସୁଯୋଗର ଆବଶ୍ୟକତା ମିଳୁନାହିଁ। କାରଣ ଯେହେତୁ ଗ୍ରାମାଞ୍ଚଳର ମହିଳାମାନେ ଦାରିଦ୍ର୍ୟର ବଶବର୍ତ୍ତୀ ହୋଇ ରହିଥାନ୍ତି ଏବଂ ଅଶିକ୍ଷା ତାଙ୍କମାନଙ୍କ ପାଖରେ ରହିଛି, କୁସଂସ୍କାର ରହିଛି, ଅସ୍ୱାସ୍ଥ୍ୟକର ପରିବେଶ ରହୁଛି, ବେକାରୀ ଏବଂ ସାମାଜିକ ଅନ୍ୟାୟ ଭଳି ଅନେକ ସମସ୍ୟା ଗ୍ରାମୀଣ ମହିଳାଙ୍କ ଜୀବନକୁ ପ୍ରଭାବିତ କରୁଛି। ତେଣୁ ଏ କ୍ଷେତ୍ରରେ ଗ୍ରାମାଞ୍ଚଳର ମହିଳାମାନଙ୍କର ବିଶେଷ ଭାବେ ଉନ୍ନତି ହୋଇପାରୁନି। ତେଣୁ ଦେଶର ସମଗ୍ର ଉନ୍ନତି ପାଇଁ ବା ଦେଶର ଯଦି ବିକାଶ ଆମେ ଚାହିଁବା, ଗ୍ରାମାଞ୍ଚଳର ମହିଳାଙ୍କ ବିକାଶ କଲେ ହିଁ ଦେଶର ମଧ୍ୟ ବିକାଶ ନିଶ୍ଚିତ ଭାବେ ହୋଇପାରିବ। ଆଉ ଗୋଟେ ଜିନିଷ ଆପଣ ପଚାରିଲେ, ଗ୍ରାମୀଣ ମହିଳାଙ୍କ ପ୍ରମୁଖ ସମସ୍ୟା କ'ଣ? ଗ୍ରାମୀଣ ମହିଳାଙ୍କ ବା ଗ୍ରାମାଞ୍ଚଳରେ ଥିବା ବସବାସ କରୁଥିବା ମହିଳାଙ୍କ ବହୁ ସମସ୍ୟା ରହିଛି। ସେଥିମଧ୍ୟରୁ ପ୍ରଥମ ଏବଂ ପ୍ରଧାନ ସମସ୍ୟା ହେଉଛି ଅଶିକ୍ଷା ବା ଶିକ୍ଷାର ଅଭାବ। ଆପଣ ଜାଣିଛନ୍ତି ଗ୍ରାମାଞ୍ଚଳରେ ଥିବା 70-80% ମହିଳା ଶିକ୍ଷାର ସୁବିଧା ଲାଭ ପାଇପାରୁନାହାନ୍ତି ବା ଅନିଚ୍ଛାକୃତ ମଧ୍ୟ ସେମାନଙ୍କୁ ଶିକ୍ଷାର ସୁଯୋଗ ମଧ୍ୟ ଦିଆଯାଉ ନାହିଁ। ତେଣୁ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଅଶିକ୍ଷା ହେଉଛି ଏକ ବଡ଼ ସମସ୍ୟା। ଅନେକ ଗ୍ରାମରେ ଝିଅମାନଙ୍କୁ ଶିକ୍ଷା ଦେବାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦିଆଯାଏ। ପରିବାରରେ ଦାରିଦ୍ର୍ୟ, କୁସଂସ୍କାର ଏବଂ ଅଳ୍ପ ବୟସର ବିବାହ ଯୋଗୁଁ ଝିଅମାନେ ନିଶ୍ଚିତ ଭାବେ ପାଠପଢ଼ା ଛାଡ଼ି ଦେଇଥାନ୍ତି, ଯଦ୍ୱାରା ଶିକ୍ଷାର ଅଭାବରୁ ସେମାନେ ନିଜର ଅଧିକାର ଜାହିର କରିପାରନ୍ତି ନାହିଁ। ସ୍ୱାସ୍ଥ୍ୟ ସରକାରୀ ଯୋଜନା ବିଷୟରେ ମଧ୍ୟ ସଚେତନତାର ଆବଶ୍ୟକତା ସେମାନଙ୍କ ପାଖରେ ପହଞ୍ଚି ପାରେ ନାହିଁ। ଦ୍ୱିତୀୟ ହେଉଛି ଦାରିଦ୍ର୍ୟ ଏବଂ ଆର୍ଥିକ ସମସ୍ୟା। ଗ୍ରାମାଞ୍ଚଳରେ ଥିବା 70-80% ଗ୍ରାମାଞ୍ଚଳ ମହିଳା ଦରିଦ୍ର ସୀମାରେଖା ତଳେ ବସବାସ କରନ୍ତି। ଗ୍ରାମୀଣ ମହିଳାମାନେ ଦିନରାତି କଷ୍ଟ କଲେ ମଧ୍ୟ ତାହାର ଯଥୋଚିତ ମୂଲ୍ୟ ସେମାନେ ପାଇପାରନ୍ତି ନାହିଁ ପୁରୁଷମାନଙ୍କ ତୁଳନାରେ। କୃଷି କାର୍ଯ୍ୟରେ ସେମାନଙ୍କର ଅବଦାନ ଥିଲେ ମଧ୍ୟ ଜମିର ମାଲିକାନା ସ୍ୱତ୍ୱ ବର୍ତ୍ତମାନ ପୁରୁଷମାନଙ୍କ ପାଖରେ ରହିଛି, ଯଦ୍ୱାରା ସେମାନେ ଆର୍ଥିକ ସ୍ୱାଧୀନତାର ଅଭାବ ତାଙ୍କ ପାଖରେ ଦେଖାଯାଏ। ପରିବାରରେ ନିଷ୍ପତ୍ତି ନେବାର ଅଧିକାର ସେମାନଙ୍କ ପାଖରେ କମ୍ ଥାଏ। ଯଦି ଋଣ ଭାର ହୁଏ ବା ଯେକୌଣସି ଆବଶ୍ୟକତାର ପୂରଣ କରିବାରେ ମଧ୍ୟ ସେମାନଙ୍କ ପାଖରେ ନିଶ୍ଚିତ ଭାବେ ଏହି ଗୋଟେ ସମସ୍ୟା ରହିଛି। ତୃତୀୟଟି ହେଉଛି ସ୍ୱାସ୍ଥ୍ୟଗତ ସମସ୍ୟା। ଗ୍ରାମୀଣ ମହିଳାମାନେ ବିଶେଷ ଭାବେ ପୋଷଣ, ରକ୍ତଭୁକ୍ତା ବା ଗର୍ଭାବସ୍ଥା ଜଟିଳତା ଏବଂ ସ୍ୱାସ୍ଥ୍ୟ ସଚେତନତାର ଅଭାବ ସେମାନଙ୍କ ପାଖରେ ନିଶ୍ଚିତ ଭାବେ ଦେଖାଯାଏ। ଅନେକ ଗ୍ରାମରେ ଚିକିତ୍ସା ସୁବିଧା ବର୍ତ୍ତମାନ ଯାଏ ନଥିବା ସତ୍ତ୍ୱେ ବା ଚିକିତ୍ସାଳୟ ଥିଲେ ମଧ୍ୟ ସେଠାରେ ଡାକ୍ତର ଏବଂ ସରକାରୀ କ୍ଷେତ୍ରରେ ଅଭାବ ଅସୁବିଧା ରହୁଥିବା ଯୋଗୁଁ ସେମାନଙ୍କର ସୁରକ୍ଷିତ ପ୍ରସବ ବ୍ୟବସ୍ଥା ଏବଂ ସେମାନଙ୍କର ପୋଷଣ ଅଭାବ ଯୋଗୁଁ ମୃତ୍ୟୁହାର ମଧ୍ୟ ଯଥେଷ୍ଟ ଭାବେ ବୃଦ୍ଧି ପାଇଥାଏ। ତେଣୁ ସେମାନଙ୍କୁ ଯଦି ଆମେ କହିବା, ଗ୍ରାମାଞ୍ଚଳର ମହିଳାମାନେ ବା ବିଶେଷ କରି ସେମାନଙ୍କ ଶାରୀରିକ ଦୁର୍ବଳତାରେ ରୁହନ୍ତି, ମାତୃ ଏବଂ ଶିଶୁ ମୃତ୍ୟୁହାର ଯଥେଷ୍ଟ ଭାବରେ ବୃଦ୍ଧି ପାଇଥାଏ, ସେମାନଙ୍କର ମାନସିକ ଚାପ ମଧ୍ୟ ବଢ଼ିବାରେ ଲାଗିଥାଏ। ଚତୁର୍ଥଟି ହେଉଛି ବାଲ୍ୟ ବିବାହ। ଏ ହେଉଛି ଏକ ପ୍ରଧାନ ସମସ୍ୟା ରହିଲା। ବର୍ତ୍ତମାନ ମଧ୍ୟ ବାଲ୍ୟ ବିବାହ ଚାଲିଛି। ଯଦି ଦେଖିବା ଆମେ ଗ୍ରାମାଞ୍ଚଳର ମହିଳାମାନେ ବାଲ୍ୟ ବିବାହ ପାଇଁ ସେମାନଙ୍କ ପରିବାରର ଲୋକମାନେ ସେମାନଙ୍କୁ ବାଲ୍ୟ ବିବାହ କରିବାକୁ ବାଧ୍ୟ କରାଇଥାନ୍ତି, ଯଦ୍ୱାରା କି କମ୍ ସମୟରେ ଜଣେ ମହିଳା ବିଶେଷ କରି ଗ୍ରାମାଞ୍ଚଳର ମହିଳା ଯଦି କମ୍ ସମୟରେ ବିବାହ କରେ ତାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତକୁ ମଧ୍ୟ ସେ ଜାଣିଜଣି ନଷ୍ଟ କରେ। ତେଣୁ ଏହି କ୍ଷେତ୍ରରେ ଗ୍ରାମାଞ୍ଚଳର ବାଲ୍ୟ ବିବାହକୁ ଦୂର କରିବା ପାଇଁ ନିଶ୍ଚିତ ଭାବେ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଯଦି ଆମେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଶିକ୍ଷାର ସୁବିଧା ଦେଇପାରିଥାନ୍ତେ ବା ଅଳ୍ପ ବୟସରେ ସେମାନଙ୍କୁ ମାତୃତ୍ୱରୁ ରକ୍ଷା କରିପାରିଥାନ୍ତେ, ସେମାନଙ୍କର ସ୍ୱାସ୍ଥ୍ୟର ପ୍ରବଲମ ଘରୋଇ ହିଂସା ଯଦି ବଢୁଛି ତାହାକୁ ନିଶ୍ଚିତ ଭାବେ ଯଦି ଆମେ ବନ୍ଦ କରିପାରିଥାନ୍ତେ ତାହେଲେ ବାଲ୍ୟ ବିବାହ ଭଳି ଗୋଟିଏ ଘୃଣ୍ୟ କାର୍ଯ୍ୟକୁ ମଧ୍ୟ ଗ୍ରାମାଞ୍ଚଳର ମହିଳାମାନେ ବାଦ ଦେଇଥିଲେ ନିଶ୍ଚିତ ଭାବେ ସେମାନେ ସମାଜରେ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଥାନ୍ତେ। ପଞ୍ଚମଟି ହେଉଛି ଘରୋଇ ହିଂସା ଏବଂ ନାରୀ ନିର୍ଯାତନା। ଅନେକ ଗ୍ରାମୀଣ ମହିଳା ଘରୋଇ ହିଂସା, ଯୌତୁକ ଜନିତ ନିର୍ଯାତନା

0: ଏବଂ ମାନସିକ ଅତ୍ୟାଚାର ଶିକାର ହୋଇଥାନ୍ତି। କାରଣ ଏସବୁ ଯଦି ହୋଇଥାଏ ଏସବୁ ଭିତରେ ସେମାନଙ୍କର ସାମାଜିକ ଭୟ ଅଶିକ୍ଷା ଏହି ଯୋଗୁଁ ସେମାନେ ଘରୋଇ ହିଂସା ପାଇଲେ ମଧ୍ୟ ସେମାନେ ଅଭିଯୋଗ କରିବାକୁ ସାହସ ପାଆନ୍ତି ନାହିଁ। ଷଷ୍ଠଟି ହେଉଛି ବେକାରୀ ଏବଂ କାର୍ଯ୍ୟ ସୁଯୋଗର ଅଭାବ। ଗ୍ରାମୀଣ ମହିଳାମାନଙ୍କ ପାଖରେ କୌଶଳ ବିକାଶ ରୋଜଗାର ସୁଯୋଗ ଅତ୍ୟନ୍ତ ସୀମିତ ଭାବରେ ରହିଥାଏ, ଯଦ୍ୱାରା ସେମାନେ ଘରୋଇ କାମକୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ସେମାନେ ବାହାର କାମ କରିବାକୁ ସେମାନଙ୍କୁ କମ୍ ସୁଯୋଗ ମିଳେ। ଯଦି ସେମାନଙ୍କୁ ବାହାର କାମ କରିବାକୁ ଅଧିକ ସୁଯୋଗ ମିଳିପାରିଥାନ୍ତା ତାହେଲେ ଗ୍ରାମୀଣ ମହିଳାମାନଙ୍କର ସମସ୍ୟାର କିଛିଟା ଭାବରେ ସମାଧାନ ହୋଇପାରିଥାନ୍ତା। ସପ୍ତମଟି ହେଉଛି ସାମାଜିକ କୁସଂସ୍କାର ଏବଂ ଲିଙ୍ଗ ବିଷମତା। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଅସମାନତା ଗ୍ରାମୀଣ ସମାଜର ଏକ ମୁଖ୍ୟ ସମସ୍ୟା। ଝିଅମାନଙ୍କ କ୍ଷେତ୍ରରେ ଅନେକ ସମୟରେ ପରିବାରର ଭାର ବୋଲି ପରିବାର ଲୋକେ ଭାବିଥାନ୍ତି, ଝିଅ ଜନ୍ମ ସେମାନଙ୍କୁ ଗୋଟେ ଭାର ବୋଲି ଭାବନ୍ତି, ଯଦ୍ୱାରା କି ନାରୀମାନଙ୍କର ଯୋଉ ଅଧିକାର ବିଭିନ୍ନ କାରଣ ଯୋଗୁଁ ସେମାନଙ୍କର ହ୍ରାସ ପାଇଥାଏ ବା କମିଥାଏ, ଯଦ୍ୱାରା କି ସେମାନେ ସ୍ୱାଧୀନତାର ଅଭାବ ଉପଲବ୍ଧ କରନ୍ତି ଏବଂ ଶିକ୍ଷାର ମଧ୍ୟ ଅବହେଳିତ ଭାବରେ ସେମାନେ ରୁହନ୍ତି। ଶେଷରେ ହେଉଛି ସ୍ୱଚ୍ଛତା ଏବଂ ପାଣି ସମସ୍ୟା। ଅନେକ ଗ୍ରାମରେ ଶୁଦ୍ଧ ପାଣି ଏବଂ ପାଇଖାନା ସୁବିଧା ନଥିବାରୁ ମହିଳାମାନେ ଅନେକ କଷ୍ଟ ପାଆନ୍ତି, ଯଦ୍ୱାରା କି ସେମାନେ ଖୋଲା ଜାଗାରେ ପାଇଖାନା କରିବାକୁ ଯାଆନ୍ତି, ଯଦ୍ୱାରା କି ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ତାଙ୍କର ପ୍ରଭାବିତ ହୁଏ, ଯଦ୍ୱାରା କି ବିଭିନ୍ନ ସଂକ୍ରାମକ ରୋଗରେ ସେମାନେ ପୀଡିତ ହୁଅନ୍ତି ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ଘର ଅସୁବିଧା ହୁଏ ଏବଂ ସେମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ମହିଳାମାନଙ୍କୁ ବିଶେଷ କଷ୍ଟ ପଡିଥାଏ।
1: ତାହେଲେ ଏହିସବୁ ସମସ୍ୟାର ସମାଧାନର ରାସ୍ତା କଣ ହେଇପାରିବ ସାର୍?
0: ନିଶ୍ଚିତ ସମାଧାନ ଅଛି। ପ୍ରଥମେ ଆମେ ଦେଖିବା, ଏକ ନମ୍ବରରେ ଆମେ ଯଦି ଆଲୋଚନା କରିବା, ପ୍ରଥମଟି ହେଉଛି ଶିକ୍ଷାର ବହୁଳ ଭାବେ ପ୍ରସାର ଏବଂ ପ୍ରଚାର କରିବାର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳର ମହିଳାମାନଙ୍କୁ ଯଦି ଆମେ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବା ତାହେଲେ ସେମାନେ ମୂଳ ଶିକ୍ଷା ପାଇପାରିଲେ ଯୋଉ କୁସଂସ୍କାର ଅଛି ସମାଜରେ, ଯୋଉ ପ୍ରକାର ଯୋଉ ଜିନିଷ ଅଛି ସେ ଜିନିଷଟାକୁ ସେମାନେ ନିଶ୍ଚିତ ଭାବରେ ହଟେଇ ପାରିଥାନ୍ତେ ଏବଂ ପ୍ରସାର ଏବଂ ପ୍ରସାରରେ ମଧ୍ୟ ସହଯୋଗ କରିପାରିଥାନ୍ତେ। ତେଣୁ ସେମାନଙ୍କୁ ନିଃଶୁଳ୍କ ଶିକ୍ଷା, ଏବେ ଯେମିତି ଆମର ଇଂଲିଶ ମିଡିୟମ ଅଛି ବା ଘରୋଇ କଲେଜ ବା ଅନୁଷ୍ଠାନ ଅଛି ଯୋଉଠିକି ପାଠ ପଇସା ଦେଇକି ପାଠ ପଢିବାକୁ ପଡୁଛି, ସେ ଜାଗାରେ ସେମାନଙ୍କୁ ଶିକ୍ଷାର ପ୍ରସାର ନ କରି ନିଃଶୁଳ୍କ ଯୋଉଠିକି ବିନା ପଇସାରେ ପାଠର ଶିକ୍ଷା ସେମାନେ ବ୍ୟବସ୍ଥା ପାଇପାରିବେ ଏବଂ ଝିଅମାନଙ୍କୁ ବିଶେଷ କରି ବିଭିନ୍ନ ଛାତ୍ରବୃତ୍ତିରେ ମଧ୍ୟ ଦବାର ଆବଶ୍ୟକତା ରହିଛି। ସେମାନଙ୍କ ପ୍ରାପ୍ତ ବୟସ୍କ ଶିକ୍ଷା କାର୍ଯ୍ୟକ୍ରମ ଯୋଉଟାକି ଆମର ଅଛି, ସିଲେଇ କାର୍ଯ୍ୟକ୍ରମ ଅଛି ବା ବିଭିନ୍ନ ଟେଲରିଂ ଅଛି ବା ଚିତ୍ର ଅଛି ବା ବିଭିନ୍ନ ଯେଉଁମାନଙ୍କର କୌଶଳ ଯୋଉ ଶିକ୍ଷା ମହିଳାମାନେ ଯୋଉ ଆଦରି ନିଅନ୍ତି, ସେହି ପ୍ରକାର ଯଦି ଶିକ୍ଷା କାର୍ଯ୍ୟକ୍ରମ ସେମାନଙ୍କୁ ଦିଆଯାଏ, ସେମାନଙ୍କ ମଧ୍ୟରେ ଗୋଟେ ସଚେତନତା ଯଦି ଅଭିଯାନ କରାଯାଏ ବା ସେମାନଙ୍କୁ ସଚେତିତ କରାଯାଏ ତାହେଲେ ନିଶ୍ଚିତ ଭାବେ ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ। ଏ ଗଲା ଶିକ୍ଷାର ସମସ୍ୟା। ଦ୍ୱିତୀୟଟି ଆସିଲା ଆର୍ଥିକ। ପ୍ରତ୍ୟେକ କ୍ଷେତ୍ରରେ ଯଦି ଆମେ ଦେଖିବା, ଶିକ୍ଷା ସହିତ ଅର୍ଥର ନିଶ୍ଚିତ ଭାବେ ଅଙ୍ଗାଙ୍ଗୀ ଭାବେ ସମ୍ପୃକ୍ତ ରହିଛି। ତେଣୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି, କୁଟୀର ଶିଳ୍ପ ଏବଂ ଛୋଟ ବ୍ୟବସାୟର ପ୍ରୋତ୍ସାହନ ଦେବାର ଆବଶ୍ୟକତା ମଧ୍ୟ ରହିଛି, ଯଦ୍ୱାରା କି ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ବା ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ୍ ଗଠନ କରିକି ସେମାନେ ସେମାନଙ୍କର କୌଶଳର ବିକାଶ ତାଲିମ ପ୍ରଭାବିତ କରିପାରିବେ ଏବଂ ଋଣ ସରକାରଙ୍କ ଠାରୁ ବା ବ୍ୟାଙ୍କ ଦ୍ୱାରା ଋଣ ନେଇ ସେମାନେ ନିଶ୍ଚିତ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ତୃତୀୟଟି ହେଉଛି ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଗ୍ରାମରେ ଉନ୍ନତ ଚିକିତ୍ସା ସୁବିଧା ଏବଂ ସ୍ୱାସ୍ଥ୍ୟ ସଚେତନତା ଅତ୍ୟନ୍ତ ଆବଶ୍ୟକ ଭାବେ ଦରକାର। ବର୍ତ୍ତମାନ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସମୟରେ ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ହସ୍ପିଟାଲ ଏବଂ ସବ୍ଡିଭିଜନାଲ ହସ୍ପିଟାଲ ଜିଲ୍ଲା ସ୍ତରରେ ମଧ୍ୟ ହସ୍ପିଟାଲ ରହିଛି, କିନ୍ତୁ ଡାକ୍ତରୀ ଅଭାବ ବା ନର୍ସଙ୍କ ଅଭାବ ଯୋଗୁଁ ସେମାନେ ଯାହା ସେମାନଙ୍କୁ ସ୍ୱାସ୍ଥ୍ୟର ସୁବିଧା ଦରକାର ପଡୁଛି ତାହା ସେମାନେ ପାଉନାହାନ୍ତି। ଯଦି ସେମାନଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି କରାଯାଏ ଗ୍ରାମୀଣ ମହିଳାମାନଙ୍କର ନିଶ୍ଚିତ ଭାବେ ସମସ୍ୟାର ସମାଧାନ ହୋଇପାରିବ। ଚତୁର୍ଥଟି ହେଉଛି ବାଲ୍ୟ ବିବାହ, ଯୋଉଟାକି ମୁଁ ଆଗରୁ କହିଛି ବାଲ୍ୟ ବିବାହ। ବାଲ୍ୟ ବିବାହ ହେଉଛି ଗୋଟେ ଘୃଣ୍ୟ ପ୍ରଥା। ବାଲ୍ୟ ବିବାହ ପାଇଁ କଠୋର ଆଇନ ଅଛି, କିନ୍ତୁ ଆଇନଟିକୁ ପ୍ରକୃତ ଭାବେ ପାଳନ କରାଯାଇପାରୁନାହିଁ। ଯଦି ଏହି ବାଲ୍ୟ ବିବାହ ଆଇନକୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସେମାନଙ୍କୁ ବିଭିନ୍ନ ଜିନିଷ ଯୋଗାଇ ଦେବା ପରେ ବାଲ୍ୟ ବିବାହର ଯୋଉ ଆଇନ ଗୁଡିକ ଅଛି ସେମାନଙ୍କୁ ଯଦି ସଚେତନତା ମାଧ୍ୟମରେ ଜଣାଇବା ତାହେଲେ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ନିଶ୍ଚିତ ଭାବେ ବନ୍ଦ ହୋଇପାରିବ। ଏବଂ ଶେଷରେ ମୁଁ କହିବି ନାରୀ ସୁରକ୍ଷା ଏବଂ ଆଇନ ସଚେତନତା। ମହିଳାମାନଙ୍କୁ ନିଜ ଅଧିକାର ଏବଂ ଆଇନ ବିଷୟରେ ସଚେତନତା କରିବାର ଆବଶ୍ୟକତା ଅଛି। ସେମାନଙ୍କୁ ନିଃଶୁଳ୍କ ଆଇନ, ଯେମିତିକି ଧରାଯାଉ ଗୋଟେ ଘରୋଇ ହିଂସା ହେଲା, ଗୋଟେ ସ୍ୱାମୀ ବିରୁଦ୍ଧରେ ସ୍ତ୍ରୀଟି କଲା, ସ୍ୱାମୀ ବା ଶାଶୁଘର ଲୋକେ ସ୍ତ୍ରୀଟିକୁ ଟର୍ଚର କଲେ ବା ଯୌନ ନିର୍ଯାତନା ବା ଯୌତୁକ ଜନିତ ନିର୍ଯାତନା ଦେଲେ, କିନ୍ତୁ ମହିଳାର ଯେହେତୁ ଅର୍ଥ କ୍ଷମତା ନାହିଁ ସେ ଆଇନର ସହାୟତା ନେଇପାରୁନି, ତେଣୁ ସେମାନଙ୍କୁ ନିଃଶୁଳ୍କ ଆଇନ ସହାୟତା, ମହିଳା ହେଲ୍ପଲାଇନ, ପୋଲିସ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ୱୟଂ ରକ୍ଷା ତାଲିମ ମଧ୍ୟ ସେମାନଙ୍କୁ ଦେବାର ଆବଶ୍ୟକତା ରହୁଛି। ବର୍ତ୍ତମାନ ପ୍ରତ୍ୟେକ ବିଦ୍ୟାଳୟରେ କୁହାଯାଏ ବା କଲେଜରେ ସ୍ୱୟଂ ରକ୍ଷା ତାଲିମ ମଧ୍ୟ ଦେବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଧନ୍ୟବାଦର ଜିନିଷ। ଷଷ୍ଠଟି ହେଲା ରୋଜଗାର ସୁଯୋଗ। ଏସବୁ ଜିନିଷ ଥିଲା ବାଦେ ମଧ୍ୟ ମହିଳାମାନଙ୍କୁ ଯଦି

ସ୍ୱାବଲମ୍ବୀ କରିବାକୁ ପଡ଼େ, ତାହେଲେ ସେମାନଙ୍କୁ ସିଲେଇ, ବୁଣା କାମ, କମ୍ପ୍ୟୁଟର ତାଲିମ, କୃଷି ଏବଂ ପଶୁପାଳନ କରିବା, ଗ୍ରାମୀଣ ଉଦ୍ୟୋଗ ସ୍ଥାପନ କରିବା ଏବଂ ଅନ୍ଲାଇନ୍ ବଜାରର ସୁବିଧା ଯଦି ସେମାନଙ୍କୁ ଯୋଗାଇ ଦିଆଯାଏ, ସେମାନଙ୍କର ନିଶ୍ଚିତ ଭାବେ ରୋଜଗାରର ବୃଦ୍ଧି ହେବ ଏବଂ ସେମାନେ ମଧ୍ୟ ସ୍ୱୟଂ ସ୍ୱାବଲମ୍ବୀ ହୋଇପାରିବେ ଏବଂ ସାମାଜିକ ମନୋଭାବର ପରିବର୍ତ୍ତନ ଏସବୁ ଥିବା ସତ୍ତ୍ୱେ ମଧ୍ୟ ଆମ ମନରେ ଯେଉଁ ଆମର ପ୍ରତ୍ୟେକ ପରିବାରରେ ଗୋଟେ ଯେଉଁ ଘୃଣ୍ୟ ମାନସିକତା ଅଛି, ସ୍ତ୍ରୀମାନେ କୌଣସି କାମକୁ ନୁହନ୍ତି, ସେମାନେ କେବଳ ରୋଷେଇ କରିବେ, ଏ ଭାବନା ଆମେ ଆମ ମନରୁ ଦୂରେଇବାକୁ ପଡିବ ଏବଂ ଲିଙ୍ଗଗତ ସମାନତା ଠାରୁ ମଧ୍ୟ ଦୂରେଇ ରଖିବାକୁ ପଡିବ।

0: ସଂଗଠିତ କରିପାରିବା ତାହେଲେ ଆମେ ନିଶ୍ଚିତ ଭାବେ ଗ୍ରାମାଞ୍ଚଳର ମହିଳାମାନେ ସୁବିଧା ପାଇପାରିବେ।
1: ଯା ହଉ ସାର୍, ଆଜି ଆପଣ ଆମକୁ ସମୟ ଦେଇ ଗ୍ରାମୀଣ ମହିଳାଙ୍କ ସମସ୍ୟା ଆଉ ତାର ସମାଧାନ ଆଉ ତାଙ୍କ ପାଇଁ ସରକାରଙ୍କର ଭୂମିକା ବିଷୟରେ ବହୁତ ସୁନ୍ଦର ଭାବରେ ବୁଝାଇ କହିଲେ। ସେଥିପାଇଁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ମୋ ତରଫରୁ ମଧ୍ୟ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଅଶେଷ ଧନ୍ୟବାଦ ଜଣାଉଛି।

0: ଅପା ଏଇଠି ସମୟକୁ ଦେଖିଲେଣି ନା, ସମୟ ଆମକୁ ଇସାରା ଦେଲାଣି ଯେ।
1: ଆରେ ହଁ ତ, କଣ କରିବା, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ତେବେ ଶ୍ରୋତା ଭଉଣୀ, ଆଜି ପାଇଁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ ଆମେ ଦୁହେଁ।
2: ନମସ୍କାର।

0: ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ମିଡ୍ ଡେ ନ୍ୟୁଜ୍ ରିଲିକରି ପ୍ରଚାର କରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସାମାଜିକ ଗଣମାଧ୍ୟମରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏନ୍ଟିଏର ବିଶ୍ୱସନୀୟତା ଓ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି।

0: ଏନ୍ଟିଏ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ଦସ୍ତାବିଜ୍ ଯୋଗାଇଦେବ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ପରୀକ୍ଷା ବାତିଲ ପାଇଁ ନିଷ୍ପଭି ନିଆଯାଇଥିବା ଏନ୍ଟିଏ ସୂଚନା ଦେଇଛି। ପରବର୍ତ୍ତୀ ପରୀକ୍ଷା ସୂଚୀ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ କହିଛି। ତେବେ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫିସ୍ ଦେବାକୁ ହେବ ନାହିଁ ବୋଲି ଏନ୍ଟିଏ କହିଛି। ପରବର୍ତ୍ତୀ ପରୀକ୍ଷାରେ କେନ୍ଦ୍ର ଅପରିବର୍ତ୍ତିତ ରହିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଡକ୍ଟର ଶର୍ମାଙ୍କ ସହିତ ଚାରିଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଷ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରରେ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
1: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେ, ମେଟ୍ରୋ କା ଉପଯୋଗ କରେ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେ, କାର ପୁଲିଂ କୁ ବଢ଼ାବା ଦେ। ଏ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହିଁ ଦପ୍ତରୋ ମେ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମୈଁ କୁଛ ସ୍କୁଲୋ ସେ ବି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେ। ମୈଁ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖରିଦ କୋ ଟାଲେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜିକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

0: ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୁଲିସ୍ର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ୍ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନର ରାଓ୍ୱଲପିଣ୍ଡିରେ ଥିବା ନୁର୍ ଖାନ୍ ବାୟୁସେନା ଘାଟି ନିକଟରେ ଇରାନର କେତେକ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏହି ଘଟଣା ନେଇ ଆମେରିକାର ରିପବ୍ଲିକାନ୍ ସିନେଟ୍ ସଦସ୍ୟ ଲିଣ୍ଡ୍ସେ ଗ୍ରାହମ୍ ଆମେରିକା ଇରାନ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ଭୂମିକାର ପୁନଃ ମୂଲ୍ୟାୟନ ଲାଗି କହିଛନ୍ତି। ଏହି ରିପୋର୍ଟରେ ଇରାନ କେତେକ ବେସାମରିକ ବିମାନକୁ ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. NEET exam for admission to undergraduate medical education cancelled over paper leak allegations. CBI probe ordered. Himanta Biswa Sarma takes oath as Chief Minister of Assam for second consecutive term. CBI takes over probe into murder of West Bengal Chief Minister Shubhendu Adhikari's aide Chandranath Rath. President Draupadi Murmu confers National Florence Nightingale Awards on 15 nursing professionals. And in IPL cricket, Gujarat Titans to take on Sunrisers Hyderabad in Ahmedabad this evening. The National Testing Agency, NTA, has decided to cancel the NEET-UT 2026 examination conducted on the 3rd of this month for admission to undergraduate medical education. In a social media post, NTA informed that the decision has been taken in the interest of students and in recognition of the trust on which the national examination system rests.

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ବର୍ଡରରୁ। ଶିଳ୍ପୀ ରୂପ କୁମାର ରାଠୋଡ, ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ, ଗୀତ ରଚନା ଜାଭେଦ ଅଖତର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଲେଖୁରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଇ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲ୍

ଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ 4 ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣିଥରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ 7 ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନକାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।
ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍

ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ୍। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ। ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:45। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ, ଏଥିରେ ଶୁଣିବେ ଖେଳ ହିଁ ଜୀବନ କ୍ରମରେ ପ୍ରଚାର କରିବୁ ସାକ୍ଷାତକାର, ଏବଂ ପରେ ପରେ ଶୁଣିବେ ଖେଳ ପରିକ୍ରମା। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଚୈତି ଜହ୍ନ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। କିଷାନବାଣୀ ଲାଇଭ୍ ଫୋନ୍ ଇନ୍ ସୁଜଳାର ସିଧା ପ୍ରସାରଣ ଶୁଣିବେ ରାତି 7:30। ରାତି 8:10 ପ୍ରଚାର କରିବୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ସ୍ୱଚ୍ଛତା ଅଭାବରେ ରୋଗ ବୃଦ୍ଧି, ପରେ ପରେ ରହିଛି ଗୃହ ପରିବେଶ ସ୍ୱଚ୍ଛ ରଖିବା କିପରି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଶିଳ୍ପୀ ପଣ୍ଡିତ ଡିକେ

ସତ୍ତାର ଗୀତ ଏବଂ ଗଜଲ ପ୍ରଚାର କରିବୁ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10। ଏଥିରେ ଶୁଣିବେ ଖୟାଲ, ପରିବେଷଣ କରିଛନ୍ତି ଶ୍ରୀମତୀ ଢଣ୍ଡୁତାଇ କୁଲକର୍ଣ୍ଣୀ। ଏବଂ ରାତି 10:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ।

ହଜବ୍ୟାଣ୍ଡ ଜଣକ ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ଜୀବନଟା ସତେ ଯଦି ରାତିର ସ୍ୱପ୍ନ ପରି ହୁଅନ୍ତା, ଆଜିର କଥା କାଲିକି କେବେ କିଛି ମନ ନ ରୁହନ୍ତା। କିଏ ପ୍ରେମ ଦେଲା, କିଏ ପ୍ରେମ କରି ଅଧା ବାଟେ ହାତ ଛାଡ଼ିଦେଲା, ଆଉ କିଏ ପ୍ରେମ କରି ଧୋକା ଦେଇଥିଲା। ସବୁ ଯଦି ସ୍ୱପ୍ନ ପରି ସକାଳକୁ ସହଜରେ ଭୁଲି ହୋଇଥାନ୍ତା, ସବୁକିଛି ଭୁଲି ଯାଇ ପ୍ରତି ସକାଳରେ କାନି ଝାଡ଼ି ଦେଇ ଜୀବନଟା ନୂଆ କରି ବଞ୍ଚିବାକୁ ସତେ କେତେ ଯେ ସହଜ ଲାଗନ୍ତା, ସତେ କେତେ ଯେ ସହଜ ଲାଗନ୍ତା।
1: ହଁ ଶ୍ରୋତା ବନ୍ଧୁ, ଏହି ସୁନ୍ଦର କବିତାରୁ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସାଇ ସ୍ୱସ୍ତିକ ପାଢ଼ୀ,
0: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ। ନମସ୍କାର।

ପୋକ ମଧ୍ୟ ହେଉଛି, ଯାହାଫଳରେ ଚାଷ ଉତ୍ପାଦନ କମିଯାଉଛି। ଉଦ୍ଭିଦ ଆମର ପରିବେଶକୁ ସନ୍ତୁଳନ ରଖେ, କିନ୍ତୁ ଅଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଉଦ୍ଭିଦ ପାଇଁ ହାନିକାରକ। କୀଟନାଶକ ଓ ରାସାୟନିକ ସାରର ଅଧିକ ବ୍ୟବହାର ଦ୍ୱାରା ଚାଷ ଉତ୍ପାଦନ କମିଯାଏ, ତେଣୁ ଚାଷୀମାନେ ଜୈବିକ ଚାଷକୁ ଗୁରୁତ୍ୱ ଦେବା ଦରକାର। ଯେହେତୁ ଆମେ ଆମ ଜୀବନ ବଞ୍ଚିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଉଦ୍ଭିଦରୁ ପାଇଥାଉ, ତେଣୁ ଆମକୁ ଗଛ ଲଗାଇବା ଆବଶ୍ୟକ। ଉଦ୍ଭିଦ ସୁରକ୍ଷିତ ରହିଲେ ମଣିଷ ଜୀବନ ମଧ୍ୟ ସୁରକ୍ଷିତ ରହିବ।

0: साथी वर्तमान सुनि नेबाको सुन्दर विचार
1: भूल को सुधारिबा सहज भूल बुझामणा को मध्य सुधारिबा सहज किंतु भूल धारणा को केबे मध्य सुधारि हबो नाही तेणु केबे भी आमे भूल धारणा मनरे पाळिबा उचित नुहे।
0: ବର୍ତ୍ତମାନ ଶୁଣିବା ସମ୍ପାଦକୀୟ ଯାହାର ବିଷୟ ରହିଛି ସୁସ୍ଥ ଶରୀର ପାଇଁ ବ୍ୟାୟାମ ଜରୁରୀ।
1: ମଣିଷ ଜୀବନରେ ସୁସ୍ଥ ଶରୀରର ଅତ୍ୟନ୍ତ ମହତ୍ତ୍ୱ ରହିଛି। ସ୍ୱାସ୍ଥ୍ୟ ହିଁ ସମ୍ପଦ। ମଣିଷ ଜୀବନରେ ସୁସ୍ଥ ଶରୀରର ଗୁରୁତ୍ୱ ବହୁତ ଅଧିକ। ଯଦି ଶରୀର ସୁସ୍ଥ ରୁହେ ତେବେ ମଣିଷ ସମସ୍ତ କାମ ଭଲ ଭାବରେ କରିପାରିବ। ସୁସ୍ଥ ଶରୀର ପାଇଁ ସଠିକ୍ ଖାଦ୍ୟ ସହ ବ୍ୟାୟାମ ମଧ୍ୟ ଆବଶ୍ୟକ। ବ୍ୟାୟାମ ଶରୀରକୁ ଶକ୍ତିଶାଳୀ ଓ ସୁସ୍ଥ ରଖେ। ପ୍ରତିଦିନ କିଛି ସମୟ ବ୍ୟାୟାମ କରିଲେ ଶରୀରର ରକ୍ତ ସଞ୍ଚାଳନ ଭଲ ହୁଏ ଏବଂ ମାଂସପେଶୀ ଶକ୍ତିଶାଳୀ ହୁଏ। ବ୍ୟାୟାମ ଆମକୁ ଅନେକ ରୋଗରୁ ମୁକ୍ତି କରିଥାଏ। ବ୍ୟାୟାମ କରିଲେ ଶରୀର ସହିତ ମନ ମଧ୍ୟ ସତେଜ ରୁହେ। ଛାତ୍ରଛାତ୍ରୀମାନେ ବ୍ୟାୟାମ କଲେ ପାଠ ପଢାରେ ଧ୍ୟାନ ବଢେ ଏବଂ ମନବଳ ଶକ୍ତିଶାଳୀ ହୁଏ। ଆଜିକାଲିର ବ୍ୟସ୍ତ ବହୁଳ ଏବଂ ଆଳସ୍ୟପୂର୍ଣ୍ଣ ଜୀବନଶୈଳୀରେ ଅନେକ ଲୋକ ଦୀର୍ଘ ସମୟ ଧରି ମୋବାଇଲ ଏବଂ କମ୍ପ୍ୟୁଟରର ବ୍ୟବହାର କରିବାରୁ ଶରୀର ଦୁର୍ବଳ ହେଉଛି ଏବଂ ଅନେକ ରୋଗ ମଧ୍ୟ ଦେଖାଯାଉଛି। ତେଣୁ ସମସ୍ତଙ୍କୁ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଆବଶ୍ୟକ। ବ୍ୟାୟାମ ମଣିଷକୁ ଶୃଙ୍ଖଳିତ ଏବଂ ମନକୁ ସତେଜ କରିବାରେ ସାହାଯ୍ୟ କରେ। ବ୍ୟାୟାମ କରିବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ହୃଦରୋଗ, ମଧୁମେହ ଏବଂ ରକ୍ତଚାପ ପରି ରୋଗରୁ ମୁକ୍ତି ମିଳିଥାଏ।

0: ସାଥୀ ମାନବ ଜୀବନରେ ଖେଳର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିୟମିତ ଖେଳିବା ଦ୍ୱାରା ଶରୀର ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ ରହେ। ଏହା ରକ୍ତ ସଞ୍ଚାଳନକୁ ଠିକ୍ ରଖେ ଏବଂ ମେଦ ବହୁଳତା ମଧୁମେହ ଓ ହୃଦରୋଗ ଭଳି ସମସ୍ୟାରୁ ରକ୍ଷା କରେ। କ୍ରିକେଟ ଫୁଟବଲ କବାଡ଼ି ଓ ପହଁରା ଭଳି ଖେଳ ଶରୀରକୁ ସୁଦୃଢ଼ କରେ। ଏହି ବିଷୟରେ ଆମେ ଅଧିକ କିଛି ଜାଣିବା ଗୋଟିଏ କ୍ରିକେଟ ଖେଳାଳିଙ୍କ ଠାରୁ।
1: ଭାଇ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମ ଆକାଶବାଣୀ ଜୟପୁରର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
1: ଭାଇ ପ୍ରଥମେ ଆମ ଶ୍ରୋତାଙ୍କୁ ଟିକେ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
2: ନମସ୍କାର, ମୋର ନାମ ଶୁଭଙ୍କର ମହାପାତ୍ର। ମୁଁ ବର୍ତ୍ତମାନ ବିଦ୍ୱାନ ହାୟର ସେକେଣ୍ଡାରୀ ସ୍କୁଲରେ ଦ୍ୱିତୀୟ ବର୍ଷରେ ପଢୁଛି। ମୁଁ ଜଣେ ଖେଳାଳି। ମୁଁ କ୍ରିକେଟ ଫୁଟବଲ ଅନେକ ପ୍ରକାର ଖେଳରେ ମୋର ବହୁତ ରୁଚି ରହିଛି।
1: ତାହେଲେ ଆପଣଙ୍କର ସବୁଠୁ ଫେଭରେଟ୍ ଖେଳ କଣ ଭାଇ?
2: ମୋର ସବୁଠୁ ପ୍ରିୟ ଖେଳ କହିବାକୁ ଗଲେ କ୍ରିକେଟ।
1: ତ କ୍ରିକେଟ ଆପଣ ପ୍ରାକ୍ଟିସ କରିବାକୁ ଯାଆନ୍ତି?
2: ସବୁଦିନ ଯାଏ, ଖେଳେ, ବହୁତ ପିଲାମାନଙ୍କୁ ମଧ୍ୟ ସାଙ୍ଗରେ ନେଇକି ଯାଏ, ସମସ୍ତଙ୍କୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଏ।
1: ତ ବାହାରେ କେବେ ଖେଳିବାର ସୁଯୋଗ ପାଇଛନ୍ତି କି ନାହିଁ ଭାଇ?
2: ହଁ, ବାହାରେ ତ ବହୁତ ଥର ଖେଳିବା ପାଇଁ ସୁଯୋଗ ପାଇଛି। ଏମିତି ଗାଁ ମାନଙ୍କରେ ଯୋଉ ଲୋକାଲ ଟୁର୍ଣ୍ଣାମେଣ୍ଟ ଗୁଡାକ ହଉଛି ସେଇଠି ମଧ୍ୟ ଖେଳିଛି, ଆଉ ଟେନିସ ଡ୍ୟୁଜ୍ ବିଭିନ୍ନ ପ୍ରକାରର ଟୁର୍ଣ୍ଣାମେଣ୍ଟ ଖେଳିଛି, ଆଉ 2023-24 ଏଥଲେଟିକ ରେ ମଧ୍ୟ ଓଡିଶାକୁ ରିପ୍ରେଜେଣ୍ଟ କରିଥିଲି କଳାହାଣ୍ଡିରେ ଭବାନୀପାଟଣା ଷ୍ଟାଡିୟମରେ। 5-6 ଯାଇଥିଲୁ ଆଉ ସମସ୍ତେ ସ୍ୱର୍ଣ୍ଣ ପଦକ ନେଇ ଚାମ୍ପିୟନ ହୋଇଥିଲୁ ସେଥିରୁ।
1: ବହୁତ ବଢିଆ ଭାଇ। ଆଜିର ଆମର ବିଷୟ ବି ରହିଛି ଖେଳ ହିଁ ଜୀବନ।
2: ଆଜ୍ଞା,
1: ତ ଖେଳ ହିଁ ଜୀବନ ବାକ୍ୟର ଅର୍ଥ ଆପଣ କଣ ବୁଝିବେ ଭାଇ?
2: ଦେଖନ୍ତୁ, ଯଦି ଖେଳ ହିଁ ଜୀବନ କହିବାକୁ ଯିବା ତ ଖେଳ ମନୁଷ୍ୟ ଜୀବନକୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଖେଳ ଆମ ଶରୀରକୁ ସୁସ୍ଥ ସକ୍ରିୟ ଆନନ୍ଦମୟ ରଖେ। ଏହା ଶରୀର ଆଉ ମନର ବିକାଶ କରେ। ଜୀବନରେ ସଫଳ ହେବା ପାଇଁ ଖେଳର ଭୂମିକା ବହୁତ ଜରୁରୀ।
1: ତାହେଲେ ଭାଇ ଖେଳ କେତେ ପ୍ରକାର ରହିଛି?
2: ଖେଳ ମୁଖ୍ୟତଃ ଦେଖିବାକୁ ଗଲେ ଖେଳ ଦୁଇ ପ୍ରକାରର। କିଛି ଖେଳ ଆମେ ଘର ଭିତରେ ମଧ୍ୟ ଖେଳିଥାଉ, ଆଉ କିଛି ଖେଳକୁ ଆମେ ଘର ବାହାରେ ମଧ୍ୟ ଖେଳିଥାଉ। ଯଦି ଦେଖିବାକୁ ଯିବା ଚେସ୍, କ୍ୟାରମ୍, ଲୁଡୋ ଏସବୁ ଭଳି ଖେଳ ଆମେ ଘରେ ଖେଳିଥାଉ। ଫୁଟବଲ, କବାଡ଼ି, କ୍ରିକେଟ, ହକି ଏସବୁ ଖେଳ ଆମେ ଘର ବାହାରେ ଖେଳିଥାଉ।
1: ଏ ଦୁଇଟା ଭିତରେ ତଫାତ କଣ ରହିଛି?
2: ଦେଖନ୍ତୁ, ଆମେ ଯଦି ଏବେ କ୍ୟାରମ୍, ଚେସ୍, ଲୁଡୋ ଘର ଭିତରର ଖେଳ ଖେଳିବା ତ କେବଳ ଆମର ମାନେ ମାନସିକ ବିକାଶ ହବ। କେମିତି କଣ ଖେଳିବା ମାନେ ଖାଲି ଆଇଡିଆ ଲଗେଇକି ଖେଳିବା, ଯେତେବେଳେ ଆମେ କ୍ରିକେଟ ଫୁଟବଲ କବାଡ଼ି ଏସବୁ ଖେଳିବା ତ ମାନସିକ ବିକାଶ ହେବା ସହିତ ଆମ ଶରୀରର ମଧ୍ୟ ବିକାଶ ହବ।
1: ତାହେଲେ ଭାଇ ଆପଣଙ୍କ ହିସାବରେ ଖେଳ ମଣିଷ ଜୀବନରେ କେତେ ଦରକାର?
2: ଖେଳ ମନୁଷ୍ୟ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ଖେଳରେ ମଣିଷ ନିଜର ଶରୀର ଆଉ ମନ ଦୁହିଁଙ୍କୁ ଠିକ ଭାବରେ ଏବଂ ସମାନ ଭାବରେ ଆଗକୁ ବଢେଇଥାଏ। ଖେଳରେ ମନକୁ ଆମେ ଧୈର୍ଯ୍ୟର ସହ ରଖିବା, ଏବଂ ଯଦି କିଛି ମଧ୍ୟ ମାଡ଼ ବାଜୁଛି କି କିଛି ବି ହଉଛି ତ ଆମେ ବିଶ୍ୱାସ, ନିଜର ଭିତରେ ବିଶ୍ୱାସ ରଖି ଆଗକୁ ଖେଳି ଚାଲିବା। ଖେଳରେ ନିଜର ଦଳକୁ ହାରିବା ପଏଣ୍ଟରୁ ଧରିକି ଜିତିବା ପଏଣ୍ଟକୁ ଆଣିବା ପର୍ଯ୍ୟନ୍ତ ନିଜର ସାଥ ଦେଇ ଖେଳକୁ ବହୁତ ଆଗକୁ ନିଆଯାଇ ପାରିବ।
1: ତାହେଲେ ଖେଳ ଦ୍ୱାରା ଶରୀର ଆଉ ମନ କେମିତି ସୁସ୍ଥ ରହିବ?
2: ଏବେ ଦେଖନ୍ତୁ, ଖେଳ ଯଦି ଆମେ ନିୟମିତ ଖେଳିବା ତ ଶରୀର ସୁସ୍ଥ ଆଉ ଫୁର୍ତ୍ତିଲା ରହିଥାଏ। ଏହା ସହିତ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଯଦି ଦେଖିବାକୁ ଯିବା ତ ଏବେ ଜଣେ ଛୁଆ ଯଦି ପାଠପଢା କେବଳ ପାଠ ହିଁ ପଢିବ ସେଟା ଜରୁରୀ ନାହିଁ, ପାଠ ପଢି ପଢି ସେ ତାର ମାନସିକ ସ୍ଥିତି ମଧ୍ୟ ଠିକ ନଥିବ। ଯଦି ସେ ପ୍ରତ୍ୟେକ ଦିନ କିଛି ଗୋଟେ ନିର୍ଦ୍ଧାରିତ ସମୟରେ କିଛି ଖେଳିବ ବା ନିଜର ଶରୀରକୁ ଫୁର୍ତ୍ତିଲା କରିବା ପାଇଁ କୌଣସି ବି ପ୍ରକାର ଖେଳ ଯଦି ସେ ଖେଳିବ ତ ତାର ପାଠ ଆହୁରି ମଧ୍ୟ ଭଲ ହେଇପାରିବ।
1: ହଁ ଭାଇ, ତାହେଲେ ଭାଇ ଆଉ ଗୋଟେ ପ୍ରଶ୍ନ ହଉଛି, ଛାତ୍ରଛାତ୍ରୀଙ୍କ ପାଇଁ ଖେଳର ମହତ୍ତ୍ୱ କଣ ରହିଛି?
2: ଦେଖନ୍ତୁ, ଯୋଉ ଛାତ୍ରଛାତ୍ରୀଙ୍କର ବୟସ ରହୁଛି 18 ମଧ୍ୟରେ, ତାହା ତାଙ୍କ ଶରୀରର ସର୍ବାଙ୍ଗୀନ ବିକାଶ ପାଇଁ ପୁରା ଗୁରୁତ୍ୱପୂର୍ଣ୍ଣ। ତ ଆମେ ଯଦି ଦେଖିବା ତ ଛାତ୍ରଛାତ୍ରୀଙ୍କର ଯେଉଁ ସମୟ ରହିଥାଏ ତାଙ୍କର ସ୍କୁଲ ଲାଇଫ ହଉ କି କଲେଜ ଲାଇଫ ମଧ୍ୟ ହଉ, ସେ ସମୟରେ ତାଙ୍କେ ଯେତେ ଖେଳିବେ ଆଉ ଯେତେ ନିଜର ଶରୀରକୁ ଯେତେ ଖେଳ ମଧ୍ୟରେ ପ୍ରବେଶ କରାଇବେ ସେତେ ତାଙ୍କର ମନ ଆଉ ଶରୀର ଫୁର୍ତ୍ତିଲା ରହିବ ଆଉ ଶକ୍ତିଶାଳୀ ମଧ୍ୟ ହବ। ଆଉ କହିବାକୁ ଗଲେ ପାଠ ସହିତ ଖେଳ ଦୁହେଁ ଦୁହିଁଙ୍କ ସହିତ ପୁରା ପରିପୂରକ। ପାଠ ଯେତିକି ମଧ୍ୟ ଜରୁରୀ, ଖେଳ ମଧ୍ୟ ସେତିକି ହିଁ ଜରୁରୀ।
1: ଆଚ୍ଛା, ତାହେଲେ କଣ ଆପଣଙ୍କ ମତରେ ଯାହା ଆମର ଦଳୀୟ ଖେଳ, ସେ ଖେଳ ଦ୍ୱାରା କଣ ଆମ ଭିତରେ ସହଯୋଗୀ ଓ ଭାଇଚାରା ମନୋଭାବ ମାନେ ବଢୁଛି କି?
2: ନିଶ୍ଚୟ ଭାବରେ, ଦଳୀୟ ଖେଳରେ ସମସ୍ତେ ମିଶି ଆମେ ଗୋଟିଏ ଲକ୍ଷ୍ୟ ପାଇଁ କାମ କରିବା, ଏହା ମଧ୍ୟରେ ସହଯୋଗ ଆଉ ଏକତାର ଭାବନା ନିଶ୍ଚିତ ଭାବରେ ବଢିଥାଏ। ଖେଳ ସମୟରେ ପରସ୍ପରକୁ ସାହାଯ୍ୟ କରିବା ଆଉ ସମସ୍ତଙ୍କର ସମ୍ମାନ କରିବା। ଏବେ ଦେଖନ୍ତୁ, ଆମେ ଯଦି ଇଣ୍ଡିଆନ କ୍ରିକେଟ ଟିମ୍ ଦେଖିବା ତ କିଏ କାହାର ଗୋଡ଼ରେ ସୁର ଲେସ୍ ବାନ୍ଧି ଦଉଥିବ, କିଏ କାହାକୁ ପାଣି ଦଉଥିବ, କିଏ କାହାକୁ ବ୍ୟାଟ ଦଉଥିବ, ଏସବୁ ଭାବରେ ଭାଇଚାରା ବଢିଥାଏ ଆଉ ନିଜ ଭିତରେ ଗୋଟେ ରେସ୍ପନ୍ସିବିଲିଟି ଆଉ ପ୍ରେମ

0: ବଢିଥାଏ ଦୁଇ ଖେଳାଳିଙ୍କ ମଧ୍ୟରେ। ଏମିତି ଭାବରେ ଦଳୀୟ ଖେଳର ବହୁତ ଭାଇଚାରା ଭାବର ମନୋଭାବ ଗଢି ଉଠିବାର ବହୁତ ସହଯୋଗ।
1: ଆଜ୍ଞା, ତାହେଲେ ଭାଇ ଆମେ ଏମିତି କହିପାରିବା କି ଖେଳ ଜୀବନରେ ଆତ୍ମବିଶ୍ୱାସ ମଧ୍ୟ ବଢେଇଥାଏ?
0: ନିଶ୍ଚିତ ଭାବରେ ଖେଳରେ ଭଲ ପ୍ରଦର୍ଶନ କଲେ ନିଜ ପ୍ରତି ଆତ୍ମବିଶ୍ୱାସ ବଢେ, ଆଉ ନିୟମିତ ଅଭ୍ୟାସ ମନୁଷ୍ୟକୁ ସାହସୀ ଓ ଦୃଢ କରେ। ଯଦି ଦେଖିବାକୁ ଯିବା ଏବେ ସବୁଦିନ ଜଣେ ଖେଳ ପ୍ରାକ୍ଟିସ କରୁଥିବ ତ ସେ କୋଉଠି ମଧ୍ୟ ଖେଳିବା ପାଇଁ କେବେ ଭୟ କରିବ ନାହିଁ। ନିୟମିତ ମୋର ଅଭ୍ୟାସ ଅଛି, ମୁଁ ନିଶ୍ଚୟ ଭାବରେ ଖେଳିପାରିବି ବୋଲି ସେ ଚେଷ୍ଟା କରିବ। ଆଉ ନିୟମିତ ଆତ୍ମବିଶ୍ୱାସ ମାନେ ଏବେ ଆମେ ଯଦି ଦେଖିବା ଇଣ୍ଡିଆର ଫ୍ଲାଇଂ ସିକ୍ସ ଯାହାକୁ କୁହାଯାଏ ମିଲଖା ସିଂ, ତାଙ୍କର ବାୟୋଗ୍ରାଫି ଯଦି ଆମେ ଦେଖିବା ତାଙ୍କ ଭିତରେ ବହୁତ ଆତ୍ମବିଶ୍ୱାସ ଥିଲା। ସେହିପରି ଭାବରେ ସେ ଆମ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ, ଦିନକୁ 6 ରୁ 8 ଘଣ୍ଟା ନେଇ ସେ ପରିଶ୍ରମ କରୁଥିଲେ। ନିଜ ଭିତରେ ଆତ୍ମବିଶ୍ୱାସ ଯଦି ନଥାନ୍ତା ତ ସେ ସେତିକି ମଧ୍ୟ କରିପାରି ନଥାନ୍ତେ।
1: ଆଚ୍ଛା, ଆପଣ କେତେ ସମୟ ନିଜକୁ ଖେଳିବା ପାଇଁ ଦିଅନ୍ତି?
0: ମୁଁ ଦିନକୁ 3 ରୁ 4 ଘଣ୍ଟା ପଡିଆରେ ବିତେଇଥାଏ।
1: ଆଚ୍ଛା,
0: ନିଶ୍ଚିତ ଭାବରେ।
1: ତାହେଲେ ଆଜିକାଲିର ଯୋଉ ଡିଜିଟାଲ ଯୁଗ, ଇଣ୍ଟରନେଟ ଯୁଗରେ ଆପଣ ନିଜକୁ ସେସବୁରୁ ଦୂରରେ ରଖିକି ବାହାରେ ଯାଇକି ଫିଜିକାଲି କେମିତି ଖେଳିବା ପାଇଁ ଇଣ୍ଟରେଷ୍ଟ ନିଅନ୍ତି?
0: ଦେଖନ୍ତୁ, ଯଦି ଏବେ ସାଙ୍ଗମାନେ ଅଛୁ କି କେହି ମଧ୍ୟ ଅଛନ୍ତି ତ ଆମେ ତାଙ୍କ ସହିତ କଥାବାର୍ତ୍ତା ହୋଇ ଆଜି ଏଇ ସମୟରେ କି କାଲି ଏଇ ସମୟରେ ଖେଳିବା, ଆଉ ମୋବାଇଲ ଟିଭି କୁ ଯେତେ ପାରିବା ଦୂରରେ ରହିବା। ଆଜିକାଲି ତ ସମସ୍ତେ ପିଲାମାନେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି, କେହି ମଧ୍ୟ ଖେଳିବା ପାଇଁ ଆସୁଛନ୍ତି। ଆଗ କାଳରେ ପିଲା 30 ରୁ 40 ଜଣ ମଧ୍ୟ ଆସୁଥିଲେ ଖେଳିବା ପାଇଁ, ପଡିଆରେ ମଧ୍ୟ ଜାଗା ନଥିଲା। ଆଜି 3 ରୁ 4 ଜଣ ଆସିବା ପାଇଁ ମଧ୍ୟ କଷ୍ଟ ହଉଛି, ତ ପଢାର ଚାପ ମଧ୍ୟ ଗୋଟେ କାରଣ ହେଇଥାଇ ପାରେ। ତାଙ୍କର ଶାରୀରିକ ଅସୁସ୍ଥତା ମଧ୍ୟ ଥାଇପାରେ, ମାନସିକ ଅସୁସ୍ଥତା ମଧ୍ୟ ଥାଇପାରେ, ଏମିତି ବହୁତ କାରଣ ଅଛି। କିନ୍ତୁ ମୋବାଇଲ ଓ ଟିଭି ଗୋଟେ ମେନ୍ ପଏଣ୍ଟ ବୋଲି ଆଜିର ଯୁଗରେ ମୁଁ ଭାବୁଛି।
1: ଆଚ୍ଛା ଭାଇ, ଦେଖନ୍ତୁ ଖେଳରେ ଜିତିବା ହାରିବା ଦୁଇଟି ଜିନିଷ ଥାଏ।
0: ହଁ, ନିଶ୍ଚିତ ଭାବରେ।
1: ତ ଜିତିବା ଆଉ ହାରିବାରେ ଜୀବନରେ ଶିଖିବାକୁ ମିଳେ କି କିଛି ଜିନିଷ ଆମକୁ?
0: ଦେଖନ୍ତୁ, ଖେଳରେ ହାର ଜିତ ଲାଗି ରହିଥାଏ। ଆମେ ଜିତିବା ମାନେ ଏମିତି ନାହିଁ କି ଆମେ ଆନନ୍ଦରୁ ପୁରା ଖୁସି ହେଇଯିବା, ମାନେ ହାରିବା ଏହାର ମାନେ ନାହିଁ କି ଆମେ ଆଉ କେବେ ଖେଳିବା ନାହିଁ କି ଖେଳ ଛାଡିଦେବା, ଏମିତି କିଛି ନାହିଁ। ହାରିବା ମଧ୍ୟ ଆମକୁ ଭୁଲ ସୁଧାରିବା ପାଇଁ ଆଉ ପୁଣି ଥରେ ଚେଷ୍ଟା କରିବା ପାଇଁ ଗୋଟେ ସୁଯୋଗ ଦେଇଥାଏ। ଆଉ ଜିତିଲେ ହିଁ ଆମେ ଆଉ ଗୋଟେ ଥର ପାଇଁ ଖେଳିବା ପାଇଁ ଚେଷ୍ଟା କରିବା କି ଆଗ୍ରହ ଆଣିବା, ପରଥର ଜିତିଥିଲୁ ଆଗକୁ ମଧ୍ୟ ଜିତିବା। ଆଉ ହାରିଲେ ହିଁ ଆମେ ମାନେ ମନକୁ ଆତ୍ମବିଶ୍ୱାସ ରଖିବା, ଆଉ ଏଇ ଥର ହାରିଥିଲେ ତ ଆଗ ଥରକୁ ଜିତିବା। ହାର ଜିତ ଦୁହେଁ ଲାଗି ରହିଲେ ହିଁ ଆମେ ଖେଳରେ ନିଜକୁ ଆଗକୁ ବଢେଇ ପାରିବା ଆଉ ନିଜର ଖେଳର ଶୈଳୀକୁ ମଧ୍ୟ ବଦଳେଇ ପାରିବା।
1: ଆଚ୍ଛା, ତାହେଲେ ଖେଳ ଖେଳିବା ଦ୍ୱାରା ଆମର ଚରିତ୍ର ଗଠନରେ କିଛି ଉନ୍ନତି ଆସେ କି?
0: ନିଶ୍ଚିତ ଭାବରେ, ଖେଳ ଖେଳିବା ଦ୍ୱାରା ମାନେ ଆମେ ଯଦି ପଡିଆରେ ଦେଖିବା ତ ଯଦି ଦର୍ଶକ ମାନେ ଦେଖୁଛନ୍ତି ଖେଳ ତ ଆମେ ଆମର ସଂସ୍କାର, ଆମର କଥାବାର୍ତ୍ତା ଶୈଳୀ ଆମେ ସବୁକୁ ପୁରାପୁରି ଭାବରେ ବିକାଶ କରିବା ବା ପରିବର୍ତ୍ତନ କରି କଥାବାର୍ତ୍ତା ହେବା। ଆଉ ଯୋଉ ମାନେ ଖେଳାଳିକୁ ଅନ୍ୟ ଏକ ଖେଳାଳିକୁ ବା ଅନ୍ୟ ଦଳର ଖେଳାଳି ସେ ଆମର ଶତ୍ରୁ ଦଳ ହେଲେ ମଧ୍ୟ ଆମେ ତାଙ୍କୁ କିପରି ଭାବରେ ସମ୍ମାନ କରିବା ସେସବୁ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ, ଆଉ ଆମେ ନିଜକୁ ପରିବର୍ତ୍ତନ କରିପାରିବା।
1: ତାହେଲେ ଭାଇ, ଆଜିର ସମାଜରେ ଖେଳକୁ କିପରି ଭାବରେ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ଯୁବକ ହିସାବରେ ଆପଣଙ୍କର ମତ କଣ ରହିବ?
0: ଦେଖନ୍ତୁ, ଆଜିର ସମାଜ ମାନେ ସ୍କୁଲ ଆଉ କଲେଜରେ ଖେଳକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ, କାହିଁକି ସରକାର ଆଉ ସମାଜ ମିଶି ଦୁଇ ଜଣ ମିଶି ହିଁ ଭଲ ଖେଳ ଖେଳିବା ପାଇଁ ଗୋଟେ ପରିବେଶ ତିଆରି କରିବା ଦରକାର। ଆଉ ଗାଁ ସହର ଦୁଇଟି ଯାକରେ ଖେଳ ଖେଳର ପ୍ରତିଯୋଗିତା ଆରମ୍ଭ କରିବାର ଆବଶ୍ୟକ। ଆଉ ଛୋଟ ବେଳୁ ଶିଶୁମାନଙ୍କୁ ଖେଳ ପାଇଁ ପ୍ରେରିତ କରିବା। ଏବେ ଦେଖନ୍ତୁ, ଯଦି ଗୋଟେ ଛୋଟ ପିଲା ଅଛି ତ ତାକୁ ବ୍ୟାଟ୍ ଆଣିଦେବା, ବେଲ୍ଟ ବଲ୍ଟେ ଆଣିଦେବା ତ ସେ ଖେଳିବ, ଆଉ ମାନେ ଏଇ ଖେଳ ମତେ ଭଲ ଲାଗୁଛି ବୋଲି ସେ ଆଗକୁ ଯିବ, ସେ ଖେଳ ପାଇଁ ସେ ତାର ମନକୁ ଆକୃଷ୍ଟ କରିବ। ଆମେ ପିଲାବେଳୁ ଖେଳିବା ପାଇଁ ତାଙ୍କୁ ଛାଡିଲେ ହିଁ ସେମାନେ ବଡ ହେଲେ କିଛି ସେ ନିଜେ ଜାଣିବେ କି ମତେ ଏଇ ଖେଳରେ ଭଲ ରୁଚି ରହିଛି ଆଉ ମୁଁ ଏଇ ଖେଳ ପାଇଁ ନିଜ ଦେଶ ପାଇଁ ଏଇ ଖେଳ ଖେଳି କିଛି କରିପାରିବି। ତ ଆମେ ତାଙ୍କୁ ସମାଜରେ ଦେଖିବାକୁ ଯିବା ତ ଏମିତି ମଧ୍ୟ ଅଛି କି ଖେଳରେ କିଛି ନାହିଁ, ପାଠ ପଢିଲେ ସବୁ ହୁଏ, ଏମିତି ବି କିଛି ଜଣ କୁହନ୍ତି। ସେମାନଙ୍କୁ ଆମେ ଗୁରୁତ୍ୱ ନ ଦେଇ ଆମେ ଯୋଉ ଖେଳରେ ମଧ୍ୟ ରୁଚି ଅଛି ସେ ଖେଳରେ ଆଗକୁ ନିଶ୍ଚିନ୍ତ ଭାବରେ ବଢି ଚାଲିବା, ଆଉ ଭଗବାନ ନିଶ୍ଚୟ ତାର ଫଳ ମଧ୍ୟ ଦେବେ।
1: ଆଚ୍ଛା ଭାଇ, ଖେଳର କିଛି ବୟସ ସୀମା ରହିଛି?
0: ଖେଳର କୌଣସି ବୟସ ସୀମା ନାହିଁ, ଯଦି ଆପଣ ଶାରୀରିକ ଭାବରେ ପୁରା ସୁସ୍ଥ ଅଛନ୍ତି, ଆପଣଙ୍କୁ କୌଣସି ମାନେ ଶାରୀରିକ ଭାବରେ କୌଣସି କଷ୍ଟ ପୀଡା ନାହିଁ ତ ଆପଣ ନିଶ୍ଚିତ ଭାବରେ ଆରାମସେ ଖେଳି ପାରନ୍ତି। ଖେଳର କୌଣସି ବୟସ ସୀମା ନାହିଁ, ଦେଖିବେ ଛୋଟ ଛୋଟ ପିଲାମାନଙ୍କ ସହିତ ବଡ଼ ଲୋକ ବି ଆସି ଖେଳୁଛନ୍ତି, ବଡ଼ ଲୋକଙ୍କ ସହିତ ଛୋଟ ପିଲା ବି ଆସି ଖେଳୁଛନ୍ତି।
1: ତ ଭାଇ, ଆପଣ ଆମକୁ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ତାପରେ ଆମ ଶ୍ରୋତା ମାନଙ୍କୁ ଖେଳ ବିଷୟରେ କିଛି ବାର୍ତ୍ତା ଦେବାକୁ ଚାହିଁବେ କି?
0: ହଁ, ନିଶ୍ଚିତ ଭାବରେ ମୁଁ ଶ୍ରୋତା ମାନଙ୍କୁ କିଛି ବାର୍ତ୍ତା ଦେବି, ଆଉ ମୁଁ ସମସ୍ତଙ୍କୁ କହିବି କି ଯେ ପ୍ରତିଦିନ କିଛି ସମୟ ଖେଳ ପାଇଁ କାଢ, ଆଉ ଖେଳ ଆଉ ନିଜେ

0: ନିଜର ସାଙ୍ଗମାନଙ୍କୁ ନିଜର ପରିବେଶରେ ମଧ୍ୟ ଖେଳର ପରିବେଶଟା ସୃଷ୍ଟି କର, ଆଉ ମୋବାଇଲ ଟିଭି ସହିତ ଟିକେ ଦୂର ରହି ଖେଳ ପ୍ରତି ନିଜକୁ ମନକୁ ଆକୃଷ୍ଟ କର। ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ, ଆଉ ଖେଳକୁ ନିଜର ଜୀବନର ଗୋଟେ ଦିନଚର୍ଯ୍ୟାରେ ମଧ୍ୟ ସାମିଲ କରିବାର ଦରକାର। ଦିନକୁ କିଛି ନହେଲେ ମଧ୍ୟ ଘଣ୍ଟାଟିରୁ ଦେଢ ଘଣ୍ଟା ମଧ୍ୟ ଖେଳିଲେ ଶରୀର ମନ ସୁସ୍ଥ ରହିବ।
1: ଭାଇ ବହୁତ ବଢିଆ ଭାବରେ ଆପଣ ଆମକୁ ଖେଳ ସମ୍ପର୍କରେ ବହୁତ କିଛି କଥା କହିଲେ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଭିତରୁ ଆମକୁ କିଛି ସମୟ ଦେଇ ଆମ ସହିତ କଥା ହେବା ଯୋଗୁଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ ତରଫରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ, ନମସ୍କାର।
2: ବର୍ତ୍ତମାନ ଶୁଣିଲେ ଏକ ସାକ୍ଷାତକାର। ଆଶା କରୁଛୁ ସାକ୍ଷାତକାରଟି ଆପଣଙ୍କୁ ପସନ୍ଦ ଆସିଥିବ।

0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଖେଳ ପରିକ୍ରମା। ପ୍ରଥମେ ଶୁଣିବା ଲିଓନାଲ ମେସିଙ୍କ ବିଷୟରେ।
1: ଲିଓନାଲ ମେସି ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ମାନଙ୍କ ମଧ୍ୟରୁ ଜଣେ। ସେ 1987 ଜୁନ 24 ତାରିଖରେ ଆର୍ଜେଣ୍ଟିନା ଦେଶର ରୋସାରିଓ ସହରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ସେ ଫୁଟବଲ ଖେଳକୁ ବହୁତ ଭଲ ପାଉଥିଲେ। ମେସି ତାଙ୍କର ଫୁଟବଲ ଜୀବନରେ ବଡ ଅଂଶ FC ବାର୍କଲୋନା କ୍ଲବରେ କାଟିଥିଲେ। ସେ ସେଠାରେ ଅନେକ ଗୋଲ କରିଥିଲେ ଏବଂ ଦଳକୁ ସଫଳତା ଦେଇଥିଲେ। ତାଙ୍କର ଦ୍ରୁତଗତି, ସୁନ୍ଦର ଡ୍ରିବ୍ଲିଂ ଏବଂ ନିଖୁଣ ଗୋଲ କରିବାର କୌଶଳ ସମସ୍ତଙ୍କୁ ଆକର୍ଷିତ କରେ। 1982 ସେ ଆର୍ଜେଣ୍ଟିନା ଦଳକୁ ଫିଫା ୱାର୍ଲ୍ଡ କପ୍ ଜିତାଇବା ସହ ବିଶ୍ୱର ହୃଦୟ ମଧ୍ୟ ଜିତିଥିଲେ। ଏହା ତାଙ୍କର ଜୀବନର ସବୁଠୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଜାଣିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଷୟରେ।
0: ବିଶ୍ୱର ସର୍ବଶ୍ରେଷ୍ଠ

0: ଫୁଟବଲ ଖେଳାଳି ମଧ୍ୟରୁ ଜଣେ ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। 1985 ଫେବୃଆରୀ ମାସ 5 ତାରିଖରେ ପର୍ତ୍ତୁଗାଲ ଦେଶର ମାଡେଇରା ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫୁଟବଲ ପ୍ରତି ତାଙ୍କର ଆଗ୍ରହ ବହୁତ ଅଧିକ ଥିଲା। ସେ ଗୋଟିଏ ଗରିବ ପରିବାରରେ ଜନ୍ମ ହେବା ସତ୍ତ୍ୱେ ମଧ୍ୟ ନିଜ ପରିଶ୍ରମ ଓ ଆତ୍ମବିଶ୍ୱାସରେ ସେ ବିଶ୍ୱବିଖ୍ୟାତ ଖେଳାଳି ହୋଇପାରିଛନ୍ତି। ତାଙ୍କ ଦ୍ରୁତ ଗତି, ଶକ୍ତିଶାଳୀ ସଟ୍ ଓ ଅସାଧାରଣ ଗୋଲ୍ କରିବାର କୌଶଳ ସମସ୍ତଙ୍କୁ ଆକର୍ଷିତ କରେ। ସେ ବିଶ୍ୱର ସର୍ବାଧିକ ଗୋଲ୍ କରିଥିବା ଖେଳାଳିମାନଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ଶୁଣିବା ସାଥୀ ଡି ଗୁକେଶଙ୍କ ବିଷୟରେ।
1: ଭାରତର ଜଣେ ପ୍ରସିଦ୍ଧ ଚେସ୍ ଖେଳାଳି ହେଉଛନ୍ତି ଡି ଗୁକେଶ। ତାଙ୍କର ପୁରା ନାମ ହେଉଛି ଦମା ରାଜୁ ଗୁକେଶ। ସେ 2006 ମେ 29 ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେ ଛୋଟବେଳରୁ ଚେସ୍ ଖେଳ ପ୍ରତି ବହୁତ ଆଗ୍ରହୀ ଥିଲେ। ଗୁକେଶ ଅତି କମ୍ ବୟସରେ ଗ୍ରାଣ୍ଡ ମାଷ୍ଟର ଉପାଧି ହାସଲ କରିଥିଲେ। ସେ ଭାରତର ଯୁବ ଚେସ୍ ଖେଳାଳିମାନଙ୍କ ମଧ୍ୟରୁ ଜଣେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପରିଚିତ।
0: ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଭାରତ ପାଇଁ ଗୌରବ ଆଣିଛନ୍ତି। ମାତ୍ର 18 ବର୍ଷ ବୟସରେ ଗୁକେଶ କନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ରେକର୍ଡ କରିଛନ୍ତି। 7 ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିବା ଗୁକେଶ 2024 କ୍ୟାଣ୍ଡିଡ୍ସ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚାମ୍ପିୟନ ହୋଇଥିଲେ।
1: ବର୍ତ୍ତମାନ ଜାଣିବା ଉସେନ ବୋଲ୍ଟଙ୍କ ବିଷୟରେ। ଉସେନ ବୋଲ୍ଟ ବିଶ୍ୱର ସର୍ବଶ୍ରେଷ୍ଠ ଧାବକମାନଙ୍କ ମଧ୍ୟରୁ ଜଣେ। ସେ 1986 ଅଗଷ୍ଟ 21 ତାରିଖରେ ଜମାଇକା ଦେଶରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ସେ ଦୌଡ଼ ପ୍ରତି ବହୁତ ଆଗ୍ରହୀ ଥିଲେ। ନିଜର ଦ୍ରୁତଗତି ଓ କଠିନ ପରିଶ୍ରମ ଦ୍ୱାରା ସେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ। ଉସେନ ବୋଲ୍ଟ 100 ମିଟର ଓ 200 ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ବିଜୁଳି ବେଗର ମଣିଷ ଭାବେ ପରିଚିତ। ଅଲମ୍ପିକ୍ ଗେମ୍ସରେ ସେ ଅନେକ ସ୍ୱର୍ଣ୍ଣପଦକ ଜିତି ନିଜ ଦେଶର ଗୌରବ ବଢ଼ାଇଥିଲେ। 2008, 2012 ଏବଂ 2016 ଅଲମ୍ପିକ୍ରେ ସେ ଅସାଧାରଣ ସଫଳତା ହାସଲ କରିଥିଲେ। ଉସେନ ବୋଲ୍ଟଙ୍କ ଆତ୍ମବିଶ୍ୱାସ ଓ ଖେଳ ପ୍ରତି ନିଷ୍ଠା ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ସେ ସବୁବେଳେ ହସମୁଖ ଓ ସକାରାତ୍ମକ ମନୋଭାବ ରହୁଥିଲେ।
0: ସାଥୀ, ଆପଣଙ୍କ ସହିତ କଥା ହେଉ ହେଉ ସମୟ କିପରି ବିତିଗଲା ତାହା ଜଣାପଡ଼ିଲାନି। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପୂର୍ବରୁ ଜାଣି ରଖିବା ସାଥୀ ଆଗାମୀକାଲିର ଆକର୍ଷଣ ବିଷୟରେ।
1: ଆଗାମୀକାଲି ବୁଧବାର ସୋମବାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୀତ ସୁରେ ମଧୁଜରେ, ତା ସହ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ବା AI ଭବିଷ୍ୟତ।

0: ଆଶା କରୁଛୁ ସାଥୀ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହା ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାଇବେ। ସେଥିପାଇଁ ଆମ ମୋବାଇଲ ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ମେଲ୍ ଆଇଡିଟି ହେଉଛି
1: airjoypur@gmail.com।
0: ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଡ଼ି।
0: ରହୁଛୁ ସାଥୀ, ନମସ୍କାର।

ପ୍ରଚାର କଲେ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହାଲୋ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ଲାଲମୋହନ ମିଶ୍ରା।

0: ପ୍ରଶା କରିଛି ବହୁତ ଖୁସି ଲାଗୁଛି।
1: ନାଇଁ ଆମର ନୂଆ ବର୍ଷ ଲାଗି ଆମର ନାଇଁ ନାଇଁ ଆମର ସାରାସାରି ନୂଆ ବର୍ଷ ଲାଗି ତମେ ଶୁଣି ନ ପାରବା ସେଟା ହିରେଲା ଆମର ଆମର ଗଞ୍ଜାମ ଜୀବନ ସେମାନେ କରି କରି ସେମାନେ ଉପସ୍ଥାପନ କରିଲେ ଆପଣ ଖାଇଟା ବୋଲି ସମାନ ଟାଇପ୍ ଲାଗି ଶୁଣି ନ ପାରିଲା ସିନି।
0: ଆଚ୍ଛା ଆଚ୍ଛା ଆଚ୍ଛା ନାଲେ ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି ପୁରା ନିମାନ ଲାଗୁଛି। ଆଉ ଯଦି ପତ୍ର ଥୁଆ ଯେତେ ଆସିଗଲା ପତ୍ର ଥୁଆକୁ ଦେଖିଲେ ରେଡିଓକୁ ପଚାରେ ଗୋଟେ ବିଶେଷଜ୍ଞ ମହାଶାଳୀ ଆଣିକି ଗୋଟେ ସାର ଗୋଟେ ଆଣିକି ଯଦି ଆପଣ ମୋତେ ବସନ୍ତେ ଆଉ ପତ୍ର କେମିତି ବିକ୍ରି କରାଯିବ କେମିତି ତୁଳା ହେବ କେମିତି ଟିକେ ଲାଭ ମିଳିବ ଏ ବିଷୟବସ୍ତୁରୁ ଗୋଟେ ଗୋଟେ ଆଲୋଚନା କରନ୍ତୁ ତା ଟିକେ ନିହାତି ଶୁଣିବାକୁ ଟିକେ ଖୁସି ଲାଗିବ ମୋ କିଛି ଜାଣିବାକୁ ନିହାତି ମିଳିବ।
2: ଭଲ କଥା ତୁମର କଥା ଦୌଡ଼ିଲୁ ଆମେ ଆମର ତ ଠିକ ନାହିଁ ଯେଇଛି ଆଇବା ମାସକେ ଏ ବାବୁ ମାନକେ ଡାକାଇବୁ ଆର ତୁମର ସଙ୍ଗେ କଥା କରାଇବୁ ହେଲେ ଜୁହାର ଲାଗ ତେବେ
1: ହ୍ୟାଲୋ ଚୈତିଜନ
3: ଜୁହାର
1: ଜୁହାର କେନ୍ତାର ଜବର ଦିନ କେ କାଇ ସେ ଆମକେ ହେତୁ ପକାଲେ ଆସନି ଫୋନ ନାଇଁ ଖାଇଟା ନାଇଁ କାଇ ହେଲା
3: ତୁମର
2: ବାଟେ ଖରା କେନ୍ତା ଛେକିଲାନି
3: ଆମ ଏପଟେ ଖରା ଟା ଚାଲିଛି ଆଜି ଟିକେ ବର୍ଷା ହେଇଛି ଯୋଉ ତିନିଟା ବେଳେ ବର୍ଷା ହେଲା ଟିକେ ଥଣ୍ଡା ଲାଗୁଛି ନହେଲେ ଚାରି ପାଞ୍ଚ ଦିନ ହେଲା ଖାଲି ଖରା ଯୋଉ ପ୍ରବଳ ଖରା ଥିଲା ଗୋଳୁଗୁଳି ପଡୁଥିଲା କାହିଁକିନା ଖରା ନହେଲେ ଗୋଳୁ ନହେଲେ ଆମ୍ବ ପଣସ ପାଚିବ ପୁଣି ଆମ ମା ଭଉଣୀ ମାନେ ପାଚିଲା ଆମ୍ବ ସପୁରି ଖାଇକି ତ ପୁଣି ସାପିତ୍ରୀ ବର୍ଷା କରିବେ
2: ଏଟା ଯୋଜନ ଦିନେ ଆଚେ ଫୁଲମୁଲ କେଦାରି କରି ଆଖା ଆମର କାଇସେ ପୁଣି ପର ମନ ଚାଲିଲାନି।
3: ଆଉ ଦେଖନ୍ତୁ ଯୋଉ ପ୍ରୋଗ୍ରାମ ଉପରେ କହିବି ଆପଣ ତ ବହୁତ ଭଲ ପ୍ରୋଗ୍ରାମ ହଉଛି ସୋମବାର ଟୁ ରବିବାର ପର୍ଯ୍ୟନ୍ତ ମୁଁ ଶୁଣୁଛି ବହୁତ ଭଲ ଲାଗୁଛି ଯଦି ସେଥିରେ ଯଦି ପଚାରି କରନ୍ତେ ଗୋଟେ ଦେଶିଆ ଭାଷାରେ ନାଟକ କିମ୍ବା ଯୋଉ କମେଡି ନାଟକ ଗୋଟେ ପଚାରି କରନ୍ତି କିମ୍ବା ଯେମିତି ଆମ ସୌରଭ ଆମା ମହାପାତ୍ର ଅଛନ୍ତି ଗୋଟେ କୋରାପୁଟ ଗୀତ ଗାଆନ୍ତି କି ସ୍ୱାଧୀନତା ସମୟରେ ସାକ୍ଷାତକାର ଯଦି ନିଅନ୍ତେ ବହୁତ ଭଲ ହୁଅନ୍ତା।
2: ଏଟା ଜାଣିଲୁ ଆମେ ତୁମର କଥା କି ଆମର ନାଟକ ଏବେ
3: ଆଲୋଚନା କରନ୍ତେ ଯେମିତି କଳା ସଂସ୍କୃତି ଆମର ସବୁ ଆସ୍ତେ ଆସ୍ତେ ବୁଢ଼ି ବୁଢ଼ି ଆସିଲାଣି
1: ନାଇଁ ଆମର
3: ବହୁତ କଳା ସଂସ୍କୃତିରେ ଏକ ନମ୍ବର କାରଣ ବହୁତ ଭଲ ସହର ସେ ଗୋଟେ ଜିଲ୍ଲାରେ ସେ ବିଷୟରେ କିଛି ଗୋଟେ ଆଲୋଚନା କରନ୍ତେ ବହୁତ ଭଲ
1: ଲାଗନ୍ତା।
2: ଏଟା ଆମର ବାବୁମନ ମିଶା ଶୁଣିଲାଇନି ତୁମର କଥା କି ଆମେ ମିଶା ଆମର ବୈଠକ ଲଗେଇ ପକାଇବୁ ଆରେ ତମେ ଫୋନ କରଲା ପରା
3: ଦିନ ଦୁନିଆ ଚେଞ୍ଜ ଅଛି ଆମେ ଟିକେ ସେ ଚେଞ୍ଜ ହେଇକି ଟିକେ ଭଲ ଭଲ ନାଟକ ନାଟକ ହଉ ଦଳଗତ ଆଲୋଚନା ଦେଖନ୍ତୁ ଆମେ ଆଗ କାଳେ ଯୋଉ ଆମ ଥିଲା କୋରାପୁଟ ବହୁତ କିଛି ଭଲ ଭଲ ଜାଗା ଥିଲା କିମ୍ବା ସ୍ୱାଧୀନତା ସଂଗ୍ରାମୀ ଆମ କୋରାପୁଟ ଜୟପୁର ଗୋଟେ ଐତିହାସିକ ଅଛି ତା ବିଷୟରେ ଟିକେ ଆଲୋଚନା କରନ୍ତେ ଏମିତି କଲେ ବହୁତ ଏମିତି ପ୍ରୋଗ୍ରାମ ବହୁତ ଭଲ ଲାଗୁଛି ଆପଣ ମାନଙ୍କ ପ୍ରୋଗ୍ରାମ ବହୁତ ତାପରେ ଆପଣ ମାନେ ଯୋଉ ରେଡିଓକୁ ପଚାରେ ଆଣିଛନ୍ତି ବିଶେଷଜ୍ଞ ତାକୁ ଶୁଣିକି ବହୁତ ଖୁସି ଲାଗୁଛି ଆଉ ବିଭିନ୍ନ ପ୍ରକାର ଯଦି ବିଷୟବସ୍ତୁରେ ଆଲୋଚନା କରନ୍ତେ ବହୁତ ଭଲ ଲାଗନ୍ତା।
2: ଡାକାଇବୁ ସେ ରକମର ବାବୁ ମନକେ ତମର କଥା ଧାରିଲୁ ହେଲେ ତମର କଥା ଧାରି
3: ଶ୍ରଦ୍ଧା ଲାଗୁରେ ଯଦି ଆପଣ ମାନେ ଯଦି ଟିକେ ନୂଆ ନୂଆ ଗୀତ ପ୍ରଚାର କରନ୍ତେ ମାନେ ଆମେ ଦେଖୁଛୁ ସେଇ ଗୀତ ବାରମ୍ବାର ରିପିଟ୍ ହଉଛୁ ଆମେ ଯୋଉ ଗୀତ ମାଗୁଛୁ ମିଳୁନି
2: ନାଇଁ ଏଟା ଖାଇ
1: ଅନୁରୋଧ କଲାସନି ଅନୁରୋଧ କଲାନି ନା ଇଏ ଗୀତ ଏକା ଯୋନ ଗୀତ ପପୁଲାର ହେଲା ଅଛି କି ଲୋକପ୍ରିୟ ହେଲା ଅଛି ସେ ଗୀତ ଏକା ବଜାବ ବୋଲି ସେମାନେ କହିଲାନି ସେମାନଙ୍କେ ନ ବଜାଇଲେ ସେମାନେ ମନ ଦୁଃଖ କରବାଇ ହଁ ତମର ପରା ସେ ଜବର ଲୋକ ଅଛ କି ନାଇଁ ଶୁଣବା ଖାଜେ
3: ଦେଖନ୍ତୁ ବାପା ଅନ୍ୟ ବେଳେ ଯଦି ଆପଣ ସେ ଗୀତ ଟିକେ ବଜାନ୍ତୁ ଆମେ ଶୁଣନ୍ତୁ ବହୁତ ଭଲ ଲାଗେ କାରଣ ଦେଶୀୟ ଭାଷା ମତେ ସବୁଠୁ ବହୁତ ଭଲ ଲାଗେ ବିଶେଷ କରି ଚୈତି ଜନ ସବୁ ପ୍ରୋଗ୍ରାମ ଶୁଣେ ଆପଣଙ୍କର କାରଣ ଚୈତି ଜନ ପ୍ରୋଗ୍ରାମ ବହୁତ ଭଲ ଲାଗେ କାରଣ ଆକାଶବାଣୀ ଜୟପୁର ପ୍ରାଣ କେନ୍ଦ୍ର ହଉଛି ଚୈତି ଜନ
2: ଧନ୍ୟବାଦ
3: ପଚାରେ ତାକୁ ବି ଶୁଣିଛି ବହୁତ ଭଲ ଲାଗୁଛି
2: ହେଲେ ଧନ୍ୟବାଦ ତୁମକୁ
3: ମୁଁ ଶିଳ୍ପାଲି ଅପାଙ୍କ ଅନୁରୋଧ କରୁଛି ଏଇ ବୁଧବାର କାଲି ଆସନ୍ତେ ଶ୍ରଦ୍ଧା ଲାଗିଲେ ବହୁତ ଭଲ ଲାଗେ କାହିଁକି ଅପାରେ ବହୁତ ଦିନ
1: ନାଇଁ ଆମକୁ ଏବେ କହିଲିନି କାହିଁକି ଯେତିକି ଭଞ୍ଜା ମାଝେ ନାଚ ତ ଆମର ଷ୍ଟୁଡିଓ ଲଗେ ଗୋଟେ ଗୋଟେ ଫାଲି ଲଗେ ଭଞ୍ଜା ମାଝି ପଡିଲେ ସେମାନେ ଆଇବେ କହିବା ମୋତେ ଯେଉଁ ଦିନ ଫାଲି ପଡ଼ୁଛି ସେଦିନ ମୁଁ ଆଇଲିନି କଥା କହିଲିନି ହଁ
3: ନାଇଁ ଆପଣଙ୍କ କଥା ତ ବହୁତ ଭଲ ଲାଗେ ମାନେ ଆପଣଙ୍କ ସାଙ୍ଗରେ ବହୁତ ଭଲ ଲାଗେ କେବେ 2022 ଆପଣଙ୍କ ସାଙ୍ଗେ କଥା ବହୁତ ଭଲ ଲାଗେ
2: ହେଲେ ଜୁହାର ଲାଗୁ ତେବେ
3: ରହୁଛି ମାଙ୍କା ପ୍ରାର୍ଥନା କରେ ରହୁଛି ଜୁହାର ନମସ୍କାର।

0: ଆରେ କେମିତି ସେତି ତମର ଗରମ?
1: ଗରମ ତ ତମର ଆଛେ ଆଶା,
0: ଖାଲି ତ
1: ଦୁଇ ଦିନ ଆଗରୁ ବର୍ଷା ହେଇଥିଲା, ତେହାରି ବର୍ଷା ନାଇଁ ପ୍ରବଳ ଖରା ହେଲା।
2: ତୋକେ ଖାଇବାଦା ନାଇଁ, ଖରା ଛେକ ପାଣି ମାର ସି ତ ତୋକେ କହିବାଦା ନାଇଁ। ସେଠି
1: ଜୁହାର ଲାଗ ବାବା,
2: ଜୁହାର ଜୁହାର କାହିଁକି ନ ବୋଲେ ତୋର ସେ ଗାଗଡ଼ ପାଖନା ପରା ଅଛି କି ନାଇଁ? ସେ ପାଖନା ପରା ଗାଗଡ଼ ରହିବା ଲୋକ କେ ପୁଣି ତପ ତହିଲେ ମିଶା ସେ ଭିତରେ କାଜିକି ଦେଇଛି ପୁଣି।
1: ହଇ ହଇ ତମେ ପାଖନା ପରା ଲୁହା ପରା।

0: ବୋଲେ ସେଟା ତ ଖାଇଦେବି ଆଜ୍ଞା ସେଟା ଗଛି ଖାଇଦେବି ଧାନ ସବୁ ଚିରିଦେବେ ସେ ବୋଲେ
1: ଏବେଟା କିନ୍ତୁ ପୁରା ଜବର ଇଏ ପାଚି ନଷ୍ଟ ହେଲା ପରେ ଦିଶିଲାନି ବୋଲୁବି
0: ଆଜ୍ଞା
1: ତମର ଧାନ ଲାଗଲା ଅଛି କି ନାଇଁ
0: ଆମଟା ଲାଗିଥିଲି ଆଜ୍ଞା ମୁଁ ଯେନ୍ କହିନି ଆପଣ କି ଆମେ ତିନି ଥର ଯାଇ ଆମେ ଉଷୁମାନେ ସିଞ୍ଚନ କରିଛୁ ତିନି ଥର ପରେ ଯାଇ ତାହାକେ ଦମନ କରିପାରିଛୁ
1: ହେଲେ ଜନ ଭାଇ ବହିନୀ ମନ ଜାଣିଲାଇ ସେ ମନକେ ସରକାରୀ ତରଫରୁ ନି ଖାଇଛେ ଏଟା ମାରା ସେଟା ମାରା ବୋଲି କରି ବୁଝାଇଲାଇନି କି
0: ହଁ ହଁ ବିଭିନ୍ନ ବିଜ୍ଞାପନ ଦଉଛେ ତାପରେ ଆମ କୃଷି ଅଧିକାରୀ ମାନେ ବି ବେଳେ ବେଳେ ଆସୁଛନ୍ ଆଜ୍ଞା ଆଉ ଏଇଟା ଆମେ ନିଜେ ଟିକେ ବି ସଚେତନ ହେବାର କଥା ରହିବାର କଥା ନେଇ ଜାଣିବା ବୋଲେ ଦେଖ ଫସଲଟା ଆମେ କରୁଛୁ ମେହନତରେ ସବୁ ତ ଏଇ ଫଳିଯିବା ନା ରୋଗରେ ତା ଛଡ଼ା ଏଇ ନଦିନିଆ ବର୍ଷା ବି ହଉଛି ଏ ବିଷୟରେ ବି ଟିକେ ସତର୍କ ରହିବାର କଥା ଆମେ ଯଦି ଧାନ କାଟି କୁଟା ଦେଇଛୁ ଲାଗୁଥିଲା ଟିକେ ହୁସାରି କରି ତାକୁ ମୋଡ଼ି ମୁଣା ଦେବାର କଥା କିମ୍ବା ଖଲା ଯଦି ଧାନ ଆଣିପାରୁଛେ ଟିକେ ଭଲସେ ପଲିଥିନ ଥାକି ରୁଆ ଦେବାର କଥା କାହିଁକି ଅଦିନିଆ ବର୍ଷା ଦିନେ ଦିନ ପରେ ସବୁବେଳେ ଲାଗି ରହିଛି ନା
1: ଆହୁରି ଗୋଟେ କଥା କହିଲାନି ଏ ଜଣ କାହିଁ ସେ ଲେମ୍ପ ଥାନେ ହଉ କି କାହିଁ ସେ ଗ୍ରୁପ ଦଲ ଥାନେ ଯେଉଁ ମାନେ ମନ ମାଣ୍ଡି ଭିତରେ ନାଉ ଚେଗା ହେଲା ଅଛତ ସେ ମନକେ ମେସେଜ ମନ ଆସିଛି ସେ ମନକେ କାହିଁ ସେ ଫୋନ ମନ ଆସିଛି ଯେ ଏବେ ପାନି ହେଇଛି ସତର୍କ ରୁହା ନହେଲେ ଏବେ କାହିଁ ସେ ଫାଲନା ଔଷଧ ମାରବାର ଧାନ କେଟ ଯାଇ ବିହନ ପକାଇବାର ଏଟା ମନ ଖବର ମନ ଆସିଛି ବୋଲାଇନି ତମକେ ଆଇଲାନି କି ନାଇଁ
0: ହଁ ହଁ ସେଟା ମୁଁ ବି ପଳେଇ ଆସୁଛି ମେସେଜ ତ ଆସୁଛି ଦୁଇ ତିନି ଘଣ୍ଟା ଭିତରେ ସେ ମୋବାଇଲ ମେସେଜ ଆସୁଛି ସେଟା
1: ଏଟା ଗୋଟେ ସରକାର ତରଫରୁ ସୁବିଧା ହେଲା ଅଛି କି ନାଇଁ
0: ସୁବିଧା ଲୋକ ଜାଣିପାରୁଛନ୍ ପହିଲା କଥା ହେଇ ସେମାନେ ସତର୍କ ହେଇଯାଉଛନ୍
1: ତାହେଲେ ଭଲ କଥା ଆମର କାର୍ଯ୍ୟକ୍ରମ କେନ୍ତା ଲାଗଲାନି ସେଟା କୁହା
0: ଭଲ ଲାଗୁଛି
2: ଛତିଜନ କାର୍ଯ୍ୟକ୍ରମ କେନ୍ତା ଲାଗଲାନି କୁହା ବାବୁ ଆରେ କାଇଟା କହିଲେ କେମିତି ଭଲ ଲାଗ୍ସି
0: ହଁ ବିଭିନ୍ନ ଶୁଣିବାକୁ ଦେଖିଲେ ନା ବିଭିନ୍ନ ଯେମିତି ଟପିକ ରଖା ହଉଛି ଏଇଟା ଭଲ ଲାଗୁଛି ଆଉ ଏହାର ଗୋଟେ ନାଟକଟି ଆପଣମାନେ ପଚାରି କଲେ ତ ତାପରେ ଭଲ ଲାଗୁଛି
1: ନାଇଁ ଏବେ ଆମର ନାଟକ ଆମର ଖାଇଛି ପିଲା ମନ ଆଖା ଆମର ଯେଉଁ ଉପସ୍ଥାପକ ମନ ଆଚ ଏ ମନ ବନାଇଲାଇନି ଆରେ ଛାଡ଼ିଲାଇନି ଏବେ ଆରି କରବାଇ ଏମିତି ଆଖା ଆମର ଖାଇଛେ କାର୍ଯ୍ୟକ୍ରମକୁ ଶୁଣିତରୁଆ ଧନ୍ୟବାଦ ଲାଗତେ ବି
0: ଧନ୍ୟବାଦ
2: ହ୍ୟାଲୋ ଚୈତିଜନ
3: ହ୍ୟାଲୋ ଦିଦି ଭଲ ଲାଗୁ
2: ଜୁଆର ଜୁଆର ଜୁଆର କେନ୍ତା ରାଚାସ
3: ମୁଁ ଭଲ ଅଛି ଦିଦି ବରଗଡ଼ରୁ ସ୍ନାନ ପ୍ରଭାକର କହିଲେନି
1: ସୁନାବାନା କେନ୍ଲାସ କି ନାଇଁ ବାଞ୍ଜି
3: ମାମା ଜୁଆର ଲାଗୁ
1: ସୁନାବାନା କେନ୍ଲାସ କି ନାଇଁ ବୋଲିନି
3: କାଁ ବୋଲେ
2: ସୁନା ସୁନା ସୁନା ଘେନ୍ଲାସ କି ନାଇଁ ବୋଲି ପଚାରଲାଇନି
1: ନାଇଁ ଜବର ରେଟ ଚକଲା ଅଛେ ତ ଘେନ୍ଲାସ କି ନାଇଁ ବୋଲିନି
3: ସୁନା ହଁ ରେଟ ତ ଅଛେ ଯେ ରେଟ ଅଛି ସବୁ ସୋଚ ଆଉ ନାଇଁ ଘିନେବାର ଏନ୍ତା କାମ ପଡ଼ଲେ ସୁନା ଘିନୁଛ ଆଉ ଦାମ ତ ହେଇଛି ବିହା ବୁହି ଲାଗି ତ ଘିନବାର କେ ପଡୁଛି ଯାର ବିବାହ ବ୍ରତ ହେଲେ
1: କାକେ ମୁଦି ଗୋଟେ ଦେଶ କାକେ କାନଟା କାକେ ନାକଟା ଏମିତି ଘେନି ଘେନି ଦେବାକୁ ପଡ଼ଲାନି କି ନାଇଁ
3: ହଁ ମାମା
1: ଏଲେ ଜମ ଡବୁ ରଖଲା ଚାଷପିନି ଏବେ ତୁମେ
3: ଆଜିକେ ବୁଝି ନା ପାର କାଁ ବୋଇଲେ
1: ଜବର ଟଙ୍କା ଅଛେ କାହିଁକି ତମର ଲଗେ
3: ନାଇଁ ନାଇଁ ମା ଜବର ଟଙ୍କା କେନ ପାଏ ଏନ୍ତା ତ ସମସ୍ତଙ୍କର
2: ମାଇଜି ମନ୍ତ୍ର ସୁନା ବନାଲ ବଡେ ସରଦା
1: ଇଏ ଦେ ସୁରୁବାଲି ଜବର ଡାବୁ ରଖଲା ଅଛେ ତ ତମର ଲଗେ ବି ସା ଡାବୁ ରହିଛି କାହିଁକି ବୋଲିନି
2: ଆମର ଚୈତ୍ରଜନ କାର୍ଯ୍ୟକ୍ରମ କେନ୍ତା ଲାଗଲାନି କଣ କୁହା ତୁମେ
3: ଚୈତ୍ରଜନ କାର୍ଯ୍ୟକ୍ରମ ତ ଭଲ ଅଛି ଆଜି ତ ଏତେ ବେଲ ହେଇଯାଇଥିଲା ନା ମୋର ମନେ ନାଇଥିଲା ସେ ଆମର ସମ୍ବଲପୁର ରେଡିଓ ହେଲୋ ଅନୁରୋଧ ଦଉଥିଲା ସେଟା ଶୁଣୁଥିଲି ଆପଣଙ୍କର ଏଇଟା ଫେର ମନେ ପଡିଗଲା ଆଜି ହେଲେ ଚୈତ୍ରଜନ ଅଛି ବୋଲି ଆଉ ଲଗାଲି ବେଲେ 4:30 ହେଇଯାଇଥିଲା ନା ଫେର ବି ରିସିଭ କଲେ ଯାହା ହଉ ଧନ୍ୟବାଦ ଆପଣମାନଙ୍କୁ ତ ଚୈତ୍ରଜନ କାର୍ଯ୍ୟକ୍ରମ ସବୁ ଭଲ ଅଛି ଆଉ ଆପଣ ମାନଙ୍କୁ ବି ଆମେ କଥା ହଉଛନ୍ ତ ସେଟା ଭଲ ଲାଗୁଛେ ଆଉ ସବୁ କାର୍ଯ୍ୟକ୍ରମ ଯାହା ବି ଦଉଛନ୍ ଯେତେ ସମସ୍ତଙ୍କ ସାକ୍ଷାତକାର ତାପରେ ଆମର ଯେତେ ସବୁ ଶିକ୍ଷଣୀୟ କାର୍ଯ୍ୟକ୍ରମ ମାନେ ହଉଛେ ଦିଦି ଆଉ ରେଡିଓ କି ପଚାରରୁ ବି ଆମେ ଯେନ୍ ବିଷୟ ମାନେ ଆମେ ସିଧାସଳଖ ପଚାରି କରି ତାର ଉତ୍ତର ପାଇପାରୁଛୁ ତାପରେ ଶ୍ରଦ୍ଧା ଲାଗିବା ଗୀତରେ ଆମର ପସନ୍ଦର ଗୀତ ଶୁଣିପାରୁଛୁ ହେଲେ ଚୈତ୍ରଜନରେ ମତାମତ ଦେଇପାରୁଛୁ ଆପଣମାନଙ୍କ ସାଙ୍ଗେ କଥା ହେଇପାରୁଛୁ ଆଉ ବାକି ସବୁ କାର୍ଯ୍ୟକ୍ରମ ଯାହା ବି ଦଉଛନ୍ ସବୁ ବଢିଆ ନିମା ହଉଛେ ଦିଦି ସବୁ ଭଲ ଲାଗୁଛେ ସବୁ ଶିକ୍ଷଣୀୟ
1: ଆଲୋଚନୀ ଭାଇ ମନ୍ କେ ଖୋଇ ଦେଉ ଆମକେ ଏମିତି ଆଖା ଫୋନ ମନ କରତ ଆମର ସଙ୍ଗେ କଥା କରତ।

ବର୍ତ୍ତମାନ ଶୁଣିବା ଆସନ୍ତାକାଲିରୁ କିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ପ୍ରଚାର କରିବୁ ସକାଳ 6:05। ଶିଳ୍ପୀମାନେ ହେଲେ ବୀଣାପାଣି ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, ସାଧନା ଦାସ, ଗୁରୁପ୍ରସାଦ ଦାସ ଏବଂ ସୁପ୍ରଭା କୁମାରୀ ପାଢ଼ୀ। ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳ 6:35। ସକାଳ 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ପରଜା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଗୋରିମଣି ପରଜା ଏବଂ ସାଥୀ। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ଏଥିରେ ଶୁଣିବେ ସମାଜସେବୀ ଆଶା ବାନିସ୍କାଙ୍କ ସହ ସାକ୍ଷାତକାର। ସକାଳ 8:30 ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା ଏବଂ ସୌରଭ ନାୟକ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ସପ୍ତଧାରା। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ପ୍ରଚାର କରିବୁ ନାଟକ ମରୁଭୂମିର ପ୍ରହରୀ, ପ୍ରଯୋଜନା କରିଛନ୍ତି ଗୌରଚନ୍ଦ୍ର ତ୍ରିପାଠୀ। ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାରବା, ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ଗିରିଶ ପଟ୍ଟନାୟକ, ସୁଧା ମିଶ୍ର।

ଉଦୟନାଥ ସାହୁ ଏବଂ ତୃପ୍ତି ଦାସ। ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଷ୍ଟେବିନ୍ ବେନ୍ ଏବଂ ଜୁବିନ୍ ନୌଟିଆଲ। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଓ ଘରଣୀ।

ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ଭାରରେ ଶୁଣିବେ ଗୀତ ସୁରେ ମଧୁଝୁରେ, ଗୀତ ସୁରେ ମଧୁଝରେ। ପରେ ଶୁଣିବେ କୃତ୍ରିମ ବୁଦ୍ଧିମତା ବା ଏଆଇର ଭବିଷ୍ୟତ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜନ। ଏଥିରେ ରହିଛି ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହାଲୋ ଶ୍ରଦ୍ଧା ଲାଗିବା ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ଏବଂ ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ବିପଦ କଥାରେ ଶୁଣିବେ ଉଦ୍ୟାନ ବିଭାଗ ଦ୍ୱାରା ମା ଭଉଣୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଆଜିର ଚାଷୀ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିରସବୁଜ ଶୁଣିବେ ରାତି 8:00। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ନେଇଛୁ ତୁମ୍ସେ ଆଚ୍ଛା କୌନ୍ ହେ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି

ଗୋଟିଏ ପଟରେ ଦିଦିଙ୍କର ପ୍ରଣୟ ନିବେଦନ, ଅନ୍ୟପଟରେ ଋଷି କାଶ୍ୟପ ସନ୍ଧ୍ୟାକାଳ ଭୟଙ୍କର ବେଳାରେ ରତି ରଙ୍ଗରେ ରଙ୍ଗିଲେ ତାର ଧର୍ମ ପରିଣାମ ବୁଝେଇ ଶେଷରେ ନିରାଶ ହୋଇଛନ୍ତି। ଏକାନ୍ତରେ ଦିଦିଙ୍କର ପ୍ରଣୟାଗ୍ନିରେ ଝାସ ଦେଇଛନ୍ତି। ତାପରେ ଦିଦିଙ୍କର ଆପଣା କର୍ମ ଉପରେ ସଚେତନତା, ମନସ୍ତାପ, ଅପରାଧ ମାର୍ଜନ ଆବେଦନ କଥା ମୈତ୍ରୀୟ କହିଲା ପରେ ଗର୍ଭରୁ ଯେ ରାକ୍ଷସ ଗୁଣ ସମ୍ପନ୍ନ ସୁତ ଜନ୍ମିବେ ଆଉ ବହୁ ଦୁଷ୍କର୍ମ କରିବେ ସେ କଥା ଜଣାଇଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଉଦୟ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଅନୁଭବ କରିପାରିଛି। ଆଶ୍ୱସ୍ତ ମଧ୍ୟ ହୋଇଛି ନିଜର ଦୁର୍ଦ୍ଦିନ ଗୁଡିକର ବିଲୟ ଦେଖି। ଭୋଜନ ପାଇଁ ଯେଉଁ ଗୁରୁ ଦାୟିତ୍ୱ ତା ନିକଟରେ, ଏଲ୍ପିଜି ସିଲିଣ୍ଡର ପାଇବା ପରେ ତା ମୁହଁରେ ଖୁସିର ଲହରୀ ଖେଳିଯାଇଛି। ବିଗତ 10 ବର୍ଷ ପୂର୍ବେ ଅର୍ଥାତ୍ 2016 ମେ ମାସରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏହି ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ 2016 ମେ 1 ତାରିଖ ଦିନ ଉତ୍ତରପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏକ ଆର୍ଥିକ ଅନଗ୍ରସର ପରିବାରର ମା ଭଉଣୀମାନଙ୍କର ଭୋଜନ ପ୍ରସ୍ତୁତି ସମୟରେ ସମ୍ମୁଖୀନ ହେଉଥିବା ଦୁର୍ଦ୍ଦଶାକୁ ଦୂରୀଭୂତ କରିବା ଥିଲା ଉଜ୍ଜଳା ଯୋଜନା ପରି ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ। ଏହା ବ୍ୟତୀତ ପରିବେଶ ପ୍ରଦୂଷଣକୁ ଅର୍ଥାତ୍ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ମଧ୍ୟ ଏହାର ଲକ୍ଷ୍ୟ ଥିଲା। ବାସ୍ତବରେ ଏକ ଗ୍ରାମୀଣ ପରିବାରରେ ଆମ ଜେଜେମା ବା ମାଙ୍କ ସମୟରେ ପରିବାର ସଦସ୍ୟଙ୍କ ପାଇଁ ମୁଠାଏ ଭୋଜନ ପ୍ରସ୍ତୁତି ପାଇଁ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ବାଡ଼ି ବଗିଚାରୁ ସଂଗୃହୀତ ଜାଳେଣୀ, ଶୁଖିଲା ପତ୍ର, ଗାଈ ଗୋବରରୁ ପ୍ରସ୍ତୁତ ଶୁଖିଲା ଘଷିଫଡ଼ା କିମ୍ବା କିଣିଥିବା କାଠକୁ ମାଟି ଚୁଲିରେ ଜାଳେଣୀ ଭାବେ ବ୍ୟବହାର କରି ରୋଷେଇ କରିଥାନ୍ତି। ବେଳେବେଳେ ଏହି ଜାଳେଣୀର ଅଭାବ ମଧ୍ୟ ପଡ଼ିଥାଏ, ଆଉ ବର୍ଷା ପାଗରେ ଆହୁରି ଦୟନୀୟ ସ୍ଥିତି। ଓଦା ଜାଳେଣୀ ହେତୁ ଚୁଲିର ଧୂଆଁରେ ଆଖିରୁ ଲୁହ ସହିତ କାଶି କାଶି ବିବ୍ରତ ସେମାନେ ହୁଅନ୍ତି। ପୁଣି ରୋଷେଇରେ ସମଗ୍ର ଦିନଟି ମଧ୍ୟ ବିତିଯାଏ। ଧୂଆଁ ହେତୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଏ। ଯେତେବେଳେ ସମଗ୍ର ଦେଶରେ ମହିଳା ସଶକ୍ତିକରଣ ଓ ନାରୀ ବନ୍ଦନକୁ ନେଇ ଉଚ୍ଚାଙ୍ଗ ସ୍ୱର ଉଠିଥାଏ, ସେଠାରେ ପାକଶାଳାରେ ଯଦି ସାଧାରଣ ମହିଳାଟି ଭୋଜନ ପ୍ରସ୍ତୁତିରେ ନିଜ ଜୀବନକୁ ଦୟନୀୟ ଭାବେ ଅତିବାହିତ କରେ, ତେବେ ମହିଳା ସଶକ୍ତିକରଣ କିପରି ବା ସମ୍ଭବ ହୁଅନ୍ତା? ବିକଶିତ ଭାରତ ଗଠନରେ ଗ୍ରାମୀଣ ଦୁର୍ବଳ ମହିଳାଟି କେମିତି ବା ଭାଗିଦାରୀ ନେଇପାରନ୍ତା? ତେଣୁ ଗ୍ରାମୀଣ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଜୀବନକୁ ସହଜ, ସରଳ, ସୁନ୍ଦର କରିବା ପାଇଁ ପାରମ୍ପରିକ ଜାଳେଣୀକୁ ପ୍ରତିହତ କରି ପ୍ରାକୃତିକ ଗ୍ୟାସ ବା ଏଲ୍ପିଜିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ସାମିଲ ହେବା ପାଇଁ ଥିବା ସର୍ତ୍ତକୁ ପୂରଣ କରିବା ପରେ ଜଣେ ମହିଳା ଉପଭୋକ୍ତା ହୋଇଥାଏ। ସାଧାରଣତଃ ରେସନ କାର୍ଡଧାରୀ ବିପିଏଲ୍ ବର୍ଗର ଯେକୌଣସି 18 ବର୍ଷରୁ ଉର୍ଦ୍ଧ ମହିଳା ନିଜର ରେସନ କାର୍ଡ, ଫଟୋ, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ ଓ ଆଧାର କାର୍ଡ ସହିତ ସଂଲଗ୍ନ ନିଜର ମୋବାଇଲ ନମ୍ବର ଦେଇ ନିକଟସ୍ଥ ଗ୍ୟାସ ଯୋଗାଣକାରୀ ସଂସ୍ଥାରେ ଆବେଦନ କରି ଉପଭୋକ୍ତା ହୋଇପାରିବେ। ପ୍ରଥମେ ଉପଭୋକ୍ତା ଏଲ୍ପିଜି କନେକ୍ସନ ପାଇଁ 1600 ଟଙ୍କାର ଅର୍ଥରାଶି ସହାୟତା ପାଇଥାଏ। ଏଲ୍ପିଜି କନେକ୍ସନ ସହିତ ସିଲିଣ୍ଡର, ଚୁଲା, ପାଇପ ଆଦି ସମସ୍ତ ସାମଗ୍ରୀ ମାଗଣାରେ ତାକୁ ମିଳିଥାଏ। ଏବେ 2025-26 ଉଜ୍ଜଳା ଉପଭୋକ୍ତାକୁ ସର୍ବାଧିକ 9ଟି ରିଫିଲ୍ ଯୋଗାଇବା ସହିତ 300 ଟଙ୍କାର ସବସିଡି ଦେବାକୁ 12,000 କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ କମ୍ ଦରରେ ବିକ୍ରି ଓ ଅଧିକ ଦରରେ କ୍ରୟ କରୁଥିବାରୁ ଯେଉଁ କ୍ଷତି ସହିବେ ସେଥିପାଇଁ ସରକାର ମଧ୍ୟ ତୈଳ କମ୍ପାନୀକୁ 12ଟି କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ୍ ଶେଷ ସୁଦ୍ଧା 10,54,00,000 ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017ର ଏକ ତଥ୍ୟରୁ ଜଣାଯାଏ 2016 ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4,00,000ରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ, ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନା ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇ ଉଜ୍ଜଳା ଉପଭୋକ୍ତା ଆମ ମା ଭଉଣୀ ଖୁବ୍ ଉଲ୍ଲସିତ। କହିବାକୁ ଗଲେ ଉଜ୍ଜଳା ଯୋଜନା ସାମାଜିକ ସ୍ତରରେ ମହିଳାଙ୍କୁ ସୁଦୃଢ଼ ଓ ସଶକ୍ତ କରିପାରିଛି। ସରକାରଙ୍କ ଉଜ୍ଜଳା ଯୋଜନା ଯେ ବ୍ଲୁ ଫୁଏଲ୍ ରିଭଲ୍ୟୁସନ୍ ବା ନୀଳ ଇନ୍ଧନ ବିପ୍ଳବକୁ ସଫଳ କରିପାରିଛି ଏଥିରେ ଦ୍ୱିମତ ହେବାର ନାହିଁ।

ଶୁଣୁଥିଲେ ଆଲୋଚନା ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମହାପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବାନି, ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋହାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ଆଇସିସିଆର୍ ସମୟ କୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତ କୋ 2047 କି ରୋଡ ମ୍ୟାପ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୋ ଧ୍ୟାନ ଦେନା ପଡେଗା। ୟେ ଆଇସିଏସ୍ଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନେ ଭାଷା କୋ ମହତ୍ତ୍ୱ ଦେନା ପଡେଗା, ହମାରୀ ଅର୍ଥନୀତି କୋ ମଜବୁତ କରନା ହୈ ତୋ ହମାରୀ ଭାଷା କୋ ହମେ ମହତ୍ତ୍ୱ ଦେନା ପଡେଗା।
0: ସ୍ନାତକ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ନୂତନ ପରୀକ୍ଷା ତାରିଖ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି। ପରୀକ୍ଷାରେ ମିଳୁଥିବା ଯେକୌଣସି ଛୋଟ ଅନିୟମିତତାକୁ ଗମ୍ଭୀର ଭାବେ ବିବେଚନା କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। 22 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା ପରିଚାଳନା କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए जो फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं, ताकि सीबीआई जो भी व्यक्ति हो उसको ढूंढे, उसको जेल भेजे, जिससे

ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ପ୍ରାଧିକୃତ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି। ଭିତର ରତ୍ନଭଣ୍ଡାରର ପ୍ରତିଟି ଅଳଙ୍କାରକୁ 1978 ତାଲିକା ଅନୁଯାୟୀ ମେଳକ କରାଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଯୋଜନାର ରଜକ ଜୟନ୍ତୀ ଅବସରରେ ରାଜ୍ୟକୁ ସର୍ବାଧିକ ଜନବସତି ସଂଯୋଗୀକରଣ ବର୍ଗରେ ଏହି ପୁରସ୍କାର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କର ନିରନ୍ତର ସହଯୋଗ ପାଇଁ ଓଡ଼ିଶା ଗ୍ରାମୀଣ ଭିଭିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି। କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଏବଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାର୍ଗ ପ୍ରଶସ୍ତ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟାଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତଥା ଶାସନ ସଚିବ ଅଶ୍ୱସ୍ତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କର ଉପସ୍ଥିତିରେ ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳୀପୁରଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମୀକ୍ଷା କରିଛନ୍ତି। ପ୍ରକଳ୍ପର ବିଭିନ୍ନ ବୈଷୟିକ ଦିଗ ଏବଂ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହ ଶ୍ରୀ ସ୍ୱାଇଁ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ବେବର୍ତ୍ତପଲ୍ଲୀ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦେୟମୁକ୍ତ ଆଇନ ସହାୟତା ନମ୍ଘର 1510 ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଘରୋଇ ହିଂସା, ମହିଳା ସୁରକ୍ଷା, ଶିଶୁ ଅଧିକାର ଏବଂ ସାଇବର ଅପରାଧ ଆଦି ଆଇନ ସଂକ୍ରାନ୍ତୀୟ ପରାମର୍ଶ ପାଇଁ ଏହି ନମ୍ଘରରେ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍କନ୍ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସହୁବଗ ଯୋଗଦେଇ ମହିଳାମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ଅଧ୍ୟକ୍ଷତା କରି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, ସମସ୍ୟା ଓ ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଳ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନର ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ପ୍ରୋହାହନକୁ ପ୍ରୋହାହିତ କରିବା ଏହି ତିନୋଟି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା

0: 1973 ମସିହାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ସ୍ୱପ୍ନସାଗର ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ଅକ୍ଷୟ ମହାନ୍ତି, ଅନୁରାଧା ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆରତୀ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ପ୍ରଣବ ପଟ୍ଟନାୟକ, ତାନସେନ ଏବଂ ଚନ୍ଦନା ରଥ, ଗୀତିକାର ସୁବ୍ରତ ଦାସ, ସଙ୍ଗୀତ ବାସୁଦେବ ରଥ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଜଗା ହାତରେ ପଘା ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ଅଜିଜ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତରେ ଆସନ୍ତା 14 ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 3 ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
2: 14 ଓ 15 को ବ୍ରିକ୍ସ ବିଦେଶ ମନ୍ତ୍ରୀ की बैठक हो रही है जिसकी अध्यक्षता हम लोग कर रहे हैं। जहां तक देशों का आपने जिक्र किया, उनकी तरफ से कौन आएगा ये तो खैर उनको तय करना है, लेकिन जैसे जैसे लोग आएंगे आपको पास ले जाए कौन उनके नेतृत्व कर रहे हैं, कौन लोग उसमें भाग ले रहे हैं।
1: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
2: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। उसके अलावा जो 4 अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहां पर भी ये देश में से के नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा ये प्रधानमंत्री के दौरे का एक मुख्य आधार है।
1: ଚଳିତ ମାସ 3 ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ

0: କରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି, ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
1: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए जो फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं।
0: आपण माने संवाद सुनुचंते आकाशवाणी रो। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରି ଚାଲିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଦେଶରେ ସାଇବର ଆର୍ଥିକ ଠକାମୀ ବିପକ୍ଷରେ ପଦକ୍ଷେପ ନେବା ସହିତ ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ଆଜି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ମଧ୍ୟରେ ଏକ ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏଥିସହିତ ବ୍ୟାଙ୍କିଂ କ୍ଷେତ୍ରରେ ଥିବା ବେଆଇନ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ଦିଗରେ ମଧ୍ୟ ଏହି ଏମ୍ଓୟୁ ସହାୟକ ହେବ। ଦେଶରେ ସାଇବର ଅପରାଧକୁ ନିୟନ୍ତ୍ରଣରେ ଆଣିବା ଦିଗରେ ଏଭଳି ଆକାଉଣ୍ଟସ୍ଗୁଡ଼ିକ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ତେବେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁ ନାଗରିକମାନଙ୍କ ଲାଗି ସାଇବର ଅପରାଧ ବିପକ୍ଷରେ ଆଗାମୀ ପିଢ଼ିର ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନବସୃଜନ କ୍ଷେତ୍ରରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନୂଆଦିଲ୍ଲୀ ଏକ ଜାତୀୟ ପ୍ରାଥମିକ ସଂସ୍ଥା ରୂପେ ଗତ 70 ବର୍ଷ ଧରି ସେବା କରି ଆସୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏମ୍ସର 51ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ରୋଗୀଙ୍କର ଯତ୍ନ ନେବା ସହିତ ଆଧୁନିକ ଔଷଧର ସୁଗମ ଉପଲବ୍ଧତା କ୍ଷେତ୍ରରେ ଏମ୍ ସର୍ବୋଚ୍ଚ ମାନକ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛି। ବାର୍ଷିକ ପ୍ରାୟ 50 ଲକ୍ଷ ବହିର୍ବିଭାଗ ରୋଗୀ ଆସୁଥିବା ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିପାରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏମ୍ସ ନୂଆଦିଲ୍ଲୀ କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସଂସ୍ଥା। ଦେଶବ୍ୟାପୀ ଜନସାଧାରଣଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଆଗାମୀ 2-3 ବର୍ଷ ମଧ୍ୟରେ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସରକାର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ 1,75,000 ବୃଦ୍ଧି କରିସାରିଛନ୍ତି ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭିତ୍ତିକ ଗବେଷଣା ଓ ନବସୃଜନ ବ୍ୟବସ୍ଥାକୁ ପ୍ରୋହାହନ ଦେବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଆଇସିଏସ୍ଏସ୍ଆର୍ର 58ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଶିକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଉଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତକୁ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ କିଭଳି ପ୍ରତିହତ କରାଯାଇପାରିବ ସେ ଦିଗରେ ଆଇସିଏସ୍ଏସ୍ଆର୍ ଯତ୍ନବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିଜର ଭାଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
2: ଆଇସିସିଆର୍ ସମୟକୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତକୁ 2047 କି ରୋଡ୍ ମ୍ୟାପ୍ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୁ ଧ୍ୟାନ ଦେନା ପଡ଼େଗା ୟେ ଆଇସିଏସ୍ଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଆପଣି ଭାଷା କୁ ମହତ୍ୱ ଦେନା ପଡ଼େଗା, ହମାରି ଅର୍ଥନୀତି କୁ ମଜବୁତ କରନା ହେ ତୋ ହମାରି ଭାଷା କୁ ହମେ ମହତ୍ୱ ଦେନା ପଡ଼େଗା।
0: ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି, ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ ପରିଣତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି

0: ଗୋଏଲ କହିଛନ୍ତି ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149,49,00,000 ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର 38,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
3: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ବିଗତ ଦିନରେ ନଳ ଥିଲା ପାଣି ହୋଇନଥିଲା, ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯୋଉ ଉନ୍ମୋଚିତ ହେଲା ଏଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯୋଉ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ କରିବା ବ୍ୟବସ୍ଥା କରିବୁ। 2027 ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ ପ୍ରତିନିଧି ଏମ୍ପି ଏମ୍ଏଲ୍ଏ ତାଙ୍କର ଉପସ୍ଥିତି ଜିଲ୍ଲା କଲେକ୍ଟର ସମସ୍ତ ବିଭାଗୀ ଉପସ୍ଥିତି ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ଭରସା ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଯେ ପାଣି ସ୍ୱାସ୍ଥ୍ୟ ରାସ୍ତା ଗାଁର ବ୍ୟବସ୍ଥା ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢ଼ିବା।
2: ଆସନ୍ତା 26 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ 5 ବ୍ଲକର 6 ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍କାର୍ଟ ଓଡ଼ିଶା ହାକାଥନ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀ

ଝାରସୁଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70,48,00,000 ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋହାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଜଳାର ସିଧା ପ୍ରସାରଣ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର, ସହାୟତା ସୁବ୍ରତ କୁମାର ବିଶ୍ୱାସରାୟ, ବୈଷୟିକ ସହାୟତା ରବୀନ୍ଦ୍ର କୁମାର ମୁନି ଏବଂ ସୁନୀଲ କୁମାର ରଥ। ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିୟାଣା। ସେ ଜଣେଇବେ ନିଜ ସଫଳତାର ରହସ୍ୟ।
2: ମୋର କୃଷକ ଭାଇ ଓ ଭଉଣୀ ମାନେ ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
1: କିପରି?
2: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ 1800180551।
3: ଇଏ ନମ୍ବର କାହା ଭାଇ?
2: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
1: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
2: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
3: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
2: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
3: ସତରେ?
2: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800180551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଜଳର ସିଧା ପ୍ରସାରଣ। ନମସ୍କାର ଭାଇ ଭଉଣୀମାନେ, ଆଜିର ଫୋନ୍ ଇନ୍ ପ୍ରଶ୍ନମଞ୍ଚରେ ଆଲୋଚନାର ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ପୁଣି ଥରେ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ଏ ସମ୍ପର୍କରେ ଯେଉଁ ଚାଷୀ ଭାଇ ଭଉଣୀମାନେ ପ୍ରଶ୍ନ ପଚାରିବା ପାଇଁ ଚାହୁଁଛନ୍ତି ସେମାନେ ବର୍ତ୍ତମାନଠାରୁ ରାତି 8 ପର୍ଯ୍ୟନ୍ତ ଆମ ପାଖକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ପଚାରିପାରିବେ, ଆଉ ବିଶେଷଜ୍ଞଙ୍କଠାରୁ ଉତ୍ତର ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନେ ସିଧାସଳଖ ପାଇପାରିବେ। ତାହେଲେ ଯୋଗାଯୋଗ ପାଇଁ ଆମର ଫୋନ୍ ନମ୍ଘରଟି ହେଲା

0: 06 8 5 4 2 3 0 6 9 0 ପୁଣି ଥରେ କହି ରଖୁଛୁ, ଆମ କେନ୍ଦ୍ରର ଯୋଗାଯୋଗ ନମ୍ବରଟି ହେଲା 06 8 5 4 2 3 0 6 9 0। ଆଜି ଆପଣମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ବିଶେଷଜ୍ଞ ଆଜ୍ଞା ଉପସ୍ଥିତ ଅଛନ୍ତି। ତାହେଲେ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ଜି ଆଜ୍ଞା, ମୋ ନାଁଟା ହେଉଛି ରାଜେନ୍ଦ୍ର କୁମାର ପାଳ। ମୁଁ କୋରାପୁଟ ବ୍ଲକରେ କୃଷି ଅଧିଦର୍ଶକ ଭାବେ ନିୟୋଜିତ ଅଛି।
0: ଆଜ୍ଞା, ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ ସାର୍।
1: ଥ୍ୟାଙ୍କ ୟୁ।
0: ତାହେଲେ ସାର୍, ଆଜିର ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ଏମିତିରେ ତ ଆମ ଅବିଭକ୍ତ କୋରାପୁଟ ଅଞ୍ଚଳରେ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଏ ଭିତରେ ଆମ କଥାବାର୍ତ୍ତାକୁ ଟିକେ ରଖିବା ସାର୍, ଫୋନ୍ କଲ୍ଟେ ଆସିଛି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ଭାଇ ନମସ୍କାର, କିଏ କହୁଥିଲେ ଭାଇ, କୋଉଠୁ କହୁଥିଲେ?
2: ମ୍ୟାଡମ୍, ବଲାଙ୍ଗୀର ଜିଲ୍ଲା ତାଉଣୀପୁର ଗ୍ରାମରୁ କହୁଛି ମ୍ୟାଡମ୍, ଉଗ୍ରସେନ ପଟେଲ।
0: ଉଗ୍ରସେନ ଭାଇ, ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ ଭାଇ। ଆଜିର ପ୍ରଶ୍ନ କ'ଣ ରହିଛି ଆପଣ କୁହନ୍ତୁ ଭାଇ।
2: ମହାଶୟଙ୍କୁ ମୋର ପ୍ରଶ୍ନ ରହିବ କି ଆମେ ଯୋଉ ରେଜିଷ୍ଟ୍ରେସନ କଲା ସମୟରେ ଯୋଉ ଆମେ ଡେଟ୍ଟା ଦେଇଥାଉ ଏବଂ ଟୋକନ ଆସିଲା ପରେ ଯୋଉ ଆମକୁ ଯେଉଁ ଶେଷ ତାରିଖ ଦିଆଯାଉଛି, ଯଦି ଆମେ ଶେଷ ତାରିଖ ଭିତରେ ଯଦି ଆମେ ଧାନ ପହଞ୍ଚେଇ ନ ପାରୁଛୁ ମଣ୍ଡିକୁ, ତାହେଲେ ଟୋଟାଲି ଆମେ ଧାନ ବିକ୍ରି କରିପାରିବା ନା ତାର ମଧ୍ୟ କିଛି ପଦକ୍ଷେପ ଅଛି?
1: ହଁ ଦେଖନ୍ତୁ ଭାଇ, ପ୍ରଶ୍ନ ଆପଣ ଯୋଉ ପଚାରିଲେ ଏଇଟା ଆପଣଙ୍କର ମଣ୍ଡି ରେଜିଷ୍ଟ୍ରେସନ ବିଷୟରେ ପଚାରିଲେ, କିନ୍ତୁ ଆଜିର ବିଷୟବସ୍ତୁ ଯୋଉଟା ଅଛି, ବର୍ତ୍ତମାନ ଯୋଉ ଆମର କୃଷକ ପଞ୍ଜୀକରଣ ଫାର୍ମର ରେଜିଷ୍ଟ୍ରି ଚାଲିଛି, ଆପଣ ଜାଣିଥିବେ ବୋଧହୁଏ। ହଁ, ଫାର୍ମର ରେଜିଷ୍ଟ୍ରି ଯୋଉଟାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବର୍ତ୍ତମାନ ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯୋଉଥିରେ କି ଆପଣଙ୍କର ଯୋଉ ପୂର୍ବପୁରୁଷରୁ ଜମିଗୁଡ଼ାକ ଯୋଉ ପୂର୍ବପୁରୁଷ ନାଁରେ ଥିଲା ଚେଞ୍ଜ ହେଇନାହିଁ, ସେଗୁଡ଼ାକ ବର୍ତ୍ତମାନ ଚାଷୀ ଭାଇମାନଙ୍କ ନାଁରେ ପରିବର୍ତ୍ତନ କରାଯାଉଛି ଏବଂ ସେମାନଙ୍କର ପଞ୍ଜୀକରଣ କରାଯାଉଛି, ସେଇଟାକୁ ଫାର୍ମର ରେଜିଷ୍ଟ୍ରି ବୋଲି କୁହାଯାଉଛି। ତ ସେଇ
2: କରାଯାଉଛି। ଆଜ୍ଞା, ମୋତେ ଏଠି ଗୋଟେ କହିବେ କି ଆମ ଜମି ଗୁଡିକ କାହିଁ ପୂର୍ବପୁରୁଷ ଅଜାମାନଙ୍କ ନାଁରେ ଥିଲେ, ତ ବର୍ତ୍ତମାନ ଯଦି ଚେଞ୍ଜ କରିବାକୁ ଚାହିଁଲେ ତାଙ୍କର ଡେଥ୍ ସାର୍ଟିଫିକେଟ୍ ମଧ୍ୟ ଲାଗୁଛି?
1: ନାଇଁ ଶୁଣନ୍ତୁ, ଡେଥ୍ ସାର୍ଟିଫିକେଟ୍ କଥା ନାହିଁ, ବର୍ତ୍ତମାନ ଆମର କୋଡ଼ିଏ କଲମ ଟୁ ବୋଲିକି ଚାଲିଛି, ଜାଣିଛନ୍ତି ନା?
2: ନାଇଁ ଆଜ୍ଞା, ଟିକେ ଜଣେଇଦେବେ।
1: ହଁ, କଲମ ଟୁଟା ହଉଛି, ଶୁଣନ୍ତୁ, ସେଇଟା ଆମର ଆପଣ ରେଭିନ୍ୟୁ ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରିବାକୁ ପଡ଼ିବ ଏବଂ ଏବେ ରାଜ୍ୟ ସରକାର ବର୍ତ୍ତମାନ ରେଭିନ୍ୟୁ ଡିପାର୍ଟମେଣ୍ଟକୁ ଆଦେଶନାମା ଜାରି କରିଛନ୍ତି। ସେମାନେ ଆର୍ଆଇ ମାନେ ଗାଁ ଗାଁରେ ଯାଇକି ଫାର୍ମର ରେଜିଷ୍ଟ୍ରି କ୍ୟାମ୍ପ କରୁଛନ୍ତି, କଲମ ଟୁ କ୍ୟାମ୍ପ କରୁଛନ୍ତି, ଯେଉଁଥିରେ କି ସେମାନେ ଗୋଟିଏ ପରିବାରର ଯାହାର ଲ୍ୟାଣ୍ଡ ରେକର୍ଡ଼ ଅଛି, ତାଙ୍କର ଯଦି ପୂର୍ବପୁରୁଷର ଅଛି ବୋଲି କହିଲେ, ସେମାନେ ଆର୍ଆଇଙ୍କ ସହିତ ଯୋଗାଯୋଗ କଲେ ତାଙ୍କର ସହପରିବାରର ସେମାନେ ବିବରଣୀ ନେଉଛନ୍ତି, ଯେମିତିକି ବାପା କିଏ, ତା ପୁଅ କିଏ, ତା ତଳେ କିଏ, ତା ପୁଅ ଅଛି, ସେଭଳିଆ ଯାହା ବୁଝିପାରୁଥିବେ, ଫ୍ୟାମିଲି ଟ୍ରି କାଢୁଛନ୍ତି, ସେହିସବୁରେ ଯେଉଁମାନେ ହିତାଧିକାରୀ, ଯେଉଁମାନେ ଲିଗାଲ ଭାବେ ଦାୟତ ଯେଉଁମାନେ, ସେମାନଙ୍କର ଟିପ୍ପଣୀ ବନାଯାଉଛି, ସେଗୁଡ଼ାକୁ ନେଇକି ସେମାନେ ଏନ୍ଏକ୍ସଚର 2 ଏ 3 ଦୁଇଟା ଅଛି ଫର୍ମ, ସେ ଫର୍ମରେ ଫିଲ୍ଅପ୍ କରିକି ଗାଁ ଲୋକଙ୍କର ୱିଟନେସ୍ ପ୍ଲସ୍ ଚାଷୀ ଯେତିକି ଅଛନ୍ତି ସେମାନଙ୍କର ସିଗ୍ନେଚର କରିକି ନେଉଛନ୍ତି, ଆଉ ସେଇଟା ପରବର୍ତ୍ତୀ ମୁହୂର୍ତ୍ତରେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଗୋଟେ ଦିନ ହିୟରିଂ ପାଇଁ ଡାକନ୍ତି, ତ ସେଇ ହିୟରିଂ ହେଲା ପରେ ଆପଣମାନଙ୍କର ନାଁ ସେଇ ପଟାରେ ଆସିଯିବ, ବୁଝିଲେ? ଆସିଗଲା ପରେ ତାପରେ ଆମର କୃଷି ବିଭାଗ ସହିତ ଯଦି ଆପଣ ଯୋଗାଯୋଗ କରିବେ, ତାହେଲେ ଆମର କ୍ଷେତ୍ର କର୍ମଚାରୀମାନେ ଯାଇକି ଆପଣଙ୍କର କୃଷକ ପଞ୍ଜୀକରଣ କରିଦେବେ। ଏହି କୃଷକ ପଞ୍ଜୀକରଣ ଫଳରେ ଆପଣ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କର ଯେତିକି ସବୁ ଆର୍ଥିକ ସହାୟତା, ଯେମିତିକି ପିଏମ୍ କିଷାନ, ସିଏମ୍ କିଷାନ ସବୁଥିର ହିତାଧିକାରୀ ହୋଇପାରିବେ, ତତ୍ସଂଲଗ୍ନ ଆପଣ ଚାଷ ପାଇଁ ମଧ୍ୟ ସବୁ ସୁବିଧା ପାଇପାରିବେ।
2: ଆଜ୍ଞା, ଏଇ ଯୋଉ ପିଏମ୍ କିଷାନ, ସିଏମ୍ କିଷାନ ଯୋଉ କୁହାଯାଉଛି, ପ୍ରାୟତଃ ଅଧିକାଂଶ ହିତାଧିକାରୀ କଣ ବାଦ ପଡ଼ିଲେଣି, ତ ଏଇ ଯୋଉ ଫାର୍ମର ହିସାବରେ କଣ ବାଧ୍ୟତାମୂଳକ କି? ଆଜ୍ଞା, ଏଇଟା ନକଲେ କଣ ଏଠି ଯୋଜନା ଲାଭ ନେଇପାରିବେନି କି ସେମାନେ?
1: ଭାଇ ବହୁତ ବଢିଆ ପ୍ରଶ୍ନ ପଚାରିଲେ, ଏଇଟା ହିଁ ଆମର ମୂଳ ବିଷୟବସ୍ତୁ, କାରଣ ବର୍ତ୍ତମାନ ପରିପ୍ରେକ୍ଷୀରେ ଫାର୍ମର ରେଜିଷ୍ଟ୍ରି କରିବାଟା ନିହାତି ବାଧ୍ୟତାମୂଳକ, କାହିଁକି ନା ଫାର୍ମର ରେଜିଷ୍ଟ୍ରି କଲେ କଣ ହଉଛି ନା, ଆପଣମାନଙ୍କର ଜଣାପଡ଼ିଯିବ ଯେ କୋଉମାନେ ଯୋଗ୍ୟ ଚାଷୀ, ବୁଝିଲେ? ଯାହାର ଜମିପଟା ଅଛି, ଏବେ ପୂର୍ବପୁରୁଷଙ୍କ ନାଁରେ ଥିଲା, ବର୍ତ୍ତମାନ ଯଦି ଆପଣଙ୍କ ନାଁକୁ

0: ଟ୍ରାନ୍ସଫର ହେଉଛି ତାର ଅର୍ଥ ଜାଣିବା କଥା ଯେ ଆପଣ ଯୋଗ୍ୟ ହିତାଧିକାରୀ, ତ ଯୋଗ୍ୟ ହିତାଧିକାରୀ ମାନେ ହିଁ ସୁବିଧା ପାଇପାରିବେ।
1: ଆଉ କିଛି ପ୍ରଶ୍ନ ରହିଛି ଭାଇ?
2: ବହୁତ
1: ବହୁତ ଧନ୍ୟବାଦ ଭାଇ, ନମସ୍କାର। ତାହେଲେ ଆଜ୍ଞା, ଯୋଉ ଆମେ କଥାବାର୍ତ୍ତା ହଉଥିଲେ ଭାଇଙ୍କ ପ୍ରଶ୍ନ ଅନୁସାରେ, ଏଇ ଯୋଜନା କେବେଠାରୁ ଆରମ୍ଭ ହେଲାଣି ସାର?
0: ଏଇଟା ମ୍ୟାଡମ 2025 ଜାନୁଆରୀ ମାସଠାରୁ ଆରମ୍ଭ ହେଲାଣି।
1: ବର୍ତ୍ତମାନ ସୁଦ୍ଧା ପ୍ରାୟ କେତେ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେଇସାରିଲେଣି?
0: ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ବୋଲି କହିଲେ ତ ଆମ ଯଦି ଆମର କୋରାପୁଟ ପରିପ୍ରେକ୍ଷୀରେ କହିବା ବୋଲେ ମ୍ୟାଡମ ପାଖାପାଖି 40-50% ଚାଷୀ ଇଏ ହେଲେଣି।
1: ଆଜ୍ଞା ଆଜ୍ଞା, ମାନେ କୋଉଭଳି ଉଦ୍ଦେଶ୍ୟ ନେଇକି ଏଇ ଯୋଜନା କରାଯାଇଛି, ତାର ଲକ୍ଷ୍ୟ କ'ଣ ରହିଛି ସାର?
0: ଲକ୍ଷ୍ୟ ଉଦ୍ଦେଶ୍ୟ କଥା ଯଦି ପଚାରୁଛନ୍ତି ମ୍ୟାଡମ, ୟାର ଲକ୍ଷ୍ୟଟା ଦେଖନ୍ତୁ, ଯେକୌଣସି ଗୋଟେ କାର୍ଯ୍ୟକ୍ରମ ଆରମ୍ଭ ହେଲା ବେଲେ ଆଜି ତାର ସୁଫଳଟା ଆପଣ ହଠାତ୍ରେ ହୃଦୟଙ୍ଗମ କରି ନ ପାରନ୍ତି।
1: ଆଜ୍ଞା, ଏଠି ଟିକେ ଆମ କଥାବାର୍ତ୍ତାକୁ ରଖିବା ସାର, ଫୋନ କଲ୍ଟା ଆସିଛି। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ ମ୍ୟାଡମ ନମସ୍କାର।
1: ନମସ୍କାର ଭାଇ, କିଏ କହୁଥିଲେ ଭାଇ, କୋଉଠୁ କହୁଥିଲେ? ବହୁତ ବହୁତ ଧନ୍ୟବାଦ ଭାଇ ଫୋନ କରିଛନ୍ତି। କୁହନ୍ତୁ ଭାଇ, ଆପଣଙ୍କର ପ୍ରଶ୍ନ କଣ ରହିଛି?
3: ଦେଖନ୍ତୁ, ପ୍ରଥମେ ଜାଣିବା ପାଇଁ ଚାହିଁବି ଯେ ଯଦି ଗୋଟେ ଚାଷୀ ଯଦି ଚାଷୀ ପଞ୍ଜୀକରଣ ଯଦି କରିବା ପାଇଁ ଚାହିଁବ ତାହେଲେ ତାର ବୟସ କେତେ ହେବା ତା ଆବଶ୍ୟକତା ଅଛି, ଏବଂ ଦ୍ୱିତୀୟ କୁଶ୍ଚିନ୍ଟେ ହେବ, ଯଦି ଚାଷୀ ପଞ୍ଜୀକରଣ କରିବା ତାହେଲେ କୋଉ କୋଉ ଡକ୍ୟୁମେଣ୍ଟ ଲାଗିବ, ଏଇଟା ଟିକେ ମୁଁ ବିଶେଷକୁ ଜାଣିବା ପାଇଁ ଚାହୁଁଛି।
1: ଆଜ୍ଞା ଆଜ୍ଞା, ବିଶେଷଜ୍ଞ ଆଜ୍ଞା ଆପଣଙ୍କର ଉତ୍ତର ଦଉଛନ୍ତି।
0: ଭାଇ ଧନ୍ୟବାଦ, ଭଲ ପ୍ରଶ୍ନଟେ କରିଛନ୍ତି। ଆପଣଙ୍କର କହିବା ମୁତାବକ ଚାଷୀ ପଞ୍ଜୀକରଣ ପାଇଁ ବୋଲି, ଶୁଣନ୍ତୁ, ଏକ୍ଚୁଆଲି ଗୋଟେ ପରିବାରରେ ଯିଏ ଯିଏ ଯୋଗ୍ୟ ଦାୟିତ୍ୱ ଅଛନ୍ତି, ଏବେ ମୁଁ ପୂର୍ବ ପ୍ରଶ୍ନରେ କହିଥିଲେ, ବୋଧହୁଏ ଆପଣ ଶୁଣିଥିବେ କି ନାହିଁ ମୁଁ କହିପାରୁନି, ଯଦି ଶୁଣିଥିବେ ଶୁଣିଥିବେ, ତ ଯୋଉ ଗୋଟେ ପରିବାରର ଯୋଉ ପଟା ଜମି ପଟା ଯୋଉ ଆରୁଆର ବୋଲି ଯୋଉଟା କୁହାହଉଛି, ତାକୁ ଯୋଉ ପରିବର୍ତ୍ତନ କରାଯାଉଛି ବର୍ତ୍ତମାନ, ସେଟା ଆମର ରାଜସ୍ୱ ନିରୀକ୍ଷକ ମାନେ କରନ୍ତି, ବୁଝିଲେ, ସେମାନେ ସେ ନାଁ ଯାକ ଟିପିକି ନେଲା ବେଳେ ଆପଣଙ୍କର ପରିବାରରେ ଯୋଉ ଯୋଉ ମାନେ ଯୋଗ୍ୟ ହିତାଧିକାରୀ, କହିବାର ଅର୍ଥ ହଉଛି ମନେକର ଆପଣ ଜେଜେବାପାଙ୍କ ନାଁରେ ପଟ୍ଟାଟା ଥିଲା, ବର୍ତ୍ତମାନ ଯଦି ଆପଣ ବାପା ଅଛନ୍ତି ତାହେଲେ ସେଟା ବାପାଙ୍କ ନାଁକୁ ହିଁ ଆସିବ, ଆପଣ ମାନଙ୍କ ନାଁ ଆସିବ ନାହିଁ, ଯଦି ବାପା ନାହାନ୍ତି ତାହେଲେ ଆପଣ ମାନଙ୍କ ନାଁ ଆସିବ, ବୁଝିଲେ, ତ ଇଏ ହଉଛି ପଟ୍ଟାର ଚେଞ୍ଜ ହେବାର ଇଏଟା, ପ୍ରଥମେ ଜମି ପଟ୍ଟାଟା ଆପଣ ନାଁକୁ ଆସିଗଲା ପରେ କୃଷକ ପଞ୍ଜୀକରଣ କରିବା ପାଇଁ ଆପଣ ଆମର କୃଷି ବିଭାଗର ଯେକୌଣସି ଗ୍ରାମ୍ୟ ସ୍ତରୀୟ କ୍ଷେତ୍ର ଅଧିକାରୀକୁ ମଧ୍ୟ ଆପଣ ଯୋଗାଯୋଗ କରିପାରିବେ, ଯିଏ ଆମର ଗ୍ରାମ ସେବକ କୁହନ୍ତୁ କି ଯାହା କୁହନ୍ତୁ, ସେମାନଙ୍କୁ ଆପଣ ଯୋଗାଯୋଗ କରିପାରିବେ, କିମ୍ବା ନିକଟସ୍ଥ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଯାଇକି ବି ସୂଚନା ପାଇପାରିବେ, ତ ଯୋଗାଯୋଗ କରିକି ସେଇଠୁ ଆପଣ କଣ କରିବେ ନା, ଡକ୍ୟୁମେଣ୍ଟ ବୋଲି କହିଲେ ଯୋଉ ଆପଣଙ୍କର ଯୋଉ ପଟ୍ଟାଟା ନା ନିଜ ନାଁରେ ଥିବା ପଟ୍ଟାଟା, ଲ୍ୟାଣ୍ଡ ରେକର୍ଡଟା, ବୁଝିଲେ ନା, ସେ ଲ୍ୟାଣ୍ଡ ରେକର୍ଡ ପ୍ଲସ୍ ଆପଣଙ୍କର ଆଧାର କାର୍ଡଟା ଦରକାର, ଯୋଉ ଆଧାରରେ କି ଆପଣଙ୍କର ମୋବାଇଲ ନମ୍ବର ଲାଗିଥିବ, ରେଜିଷ୍ଟର୍ଡ ମୋବାଇଲ ନମ୍ବର, ଆଧାର କାର୍ଡ ଆଜିକାଲି ମୋବାଇଲ ନମ୍ବର ଗୋଟେ ଲାଗୁଛି ନା,
3: ଲାଗିଥିବ,
0: ସେତିକି ଡକ୍ୟୁମେଣ୍ଟ ଧରିକି ଯାଇକି ଆପଣ ଯଦି ଯୋଗାଯୋଗ କରିବେ ବୋଲେ ସେମାନେ ଆପଣଙ୍କର ମୋବାଇଲ ନମ୍ବର, ଆଧାର ନମ୍ବର, ବୟସ ଦେଖନ୍ତୁ, ବୟସ ମାନେ ପଞ୍ଜୀକରଣ ପାଇଁ ବୋଲି ବୟସର ସେଇଟା କଣ ବୋଲେ, ଯିଏ ଯୋଗ୍ୟ ହିତାଧିକାରୀ ଅଛି ତାର ପଞ୍ଜୀକରଣ ହେଇପାରୁଛି, ଅଧିକନ୍ତୁ ସିଏ ଯଦି ସରକାରଙ୍କର ସୁବିଧା ପାଇବାର ଅଛି ବୋଲେ ସିଏ ପ୍ରାପ୍ତ ବୟସ୍କ ଯେମିତିକି 18 ବର୍ଷରୁ ଉର୍ଦ୍ଧ ହବାକୁ ପଡିବ, ବୁଝିପାରିଲେ ନା?
1: ଆଜ୍ଞା, ଧନ୍ୟବାଦ ଭାଇ ଫୋନ କରିଥିବାରୁ। ତାହେଲେ ଆଜ୍ଞା, ଆମେ ଯୋଉ କଥାବାର୍ତ୍ତା ହଉଥିଲେ କୋଉ କୋଉ କାଗଜପତ୍ର ଦରକାର ଏଇ ପଞ୍ଜୀକରଣ ପାଇଁ, ପ୍ରଥମେ ତ କୋଉ ଉଦ୍ଦେଶ୍ୟ ନେଇକିରି କରାହେଇଛି, ତାର ମୂଳ ଲକ୍ଷ୍ୟ କ'ଣ ରହିଛି ସାର୍, ଚାଷୀମାନେ କିପରି ଆଇନରେ ଲାଭ ପାଇପାରିବେ?
0: ହଁ ଦେଖନ୍ତୁ ମ୍ୟାଡମ, ଯେହେତୁ ଆମର ଏଠି ଜମି ପଟା କଥା ଯଦି କହିବା, ବହୁତ ଗ୍ରାମାଞ୍ଚଳରେ ବହୁତ ଏମିତି ଅଛି ଯୋଉଟାକି ପୂର୍ବପୁରୁଷରୁ ଜମି ପଟା ଗୁଡାକ ବିଭାଜିତ ହେଇନାହିଁ, ସେଥିଯୋଗୁଁ ଏବେ ଗୋଟେ ଗୋଟେ ଗାଁରେ ଗୋଟେ ଗୋଟେ ପଟା ଅଛି ଯୋଉଥିରେ କି ଗୋଟିଏ ସାହି, ଗୋଟେ ସାହିର ଗୋଟିଏ ପଟା ହେଲା ଭଳିଆ ଅଛି,
1: ସେମିତି ବି ଥାଏ,
0: ଏମିତି ବହୁତ ବୋଲେ ସେଠି ସେମାନେ ପରିବାର କରିକି ସମୟକ୍ରମେ ବହୁତ ଗୁଡ଼େ ଲୋକ ରହିଯାଇଛନ୍ତି, ତ ଯେହେତୁ ସମସ୍ତେ ଅଛନ୍ତି ଏତକ, ମାତ୍ର ସେମାନଙ୍କର ନାଁରେ କୌଣସି ରେକର୍ଡ
1: ନାହିଁ,
0: ତ ବର୍ତ୍ତମାନ ସରକାରଙ୍କର ଏଇ ଯୋଉ ପଦକ୍ଷେପ ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପଟା, ଏଇଟା ଦ୍ୱାରା କଣ ହବ ନା, ଚାଷୀଙ୍କର ନିଜ ନାଁକୁ ଆସିଯିବ, ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ନାଁକୁ ଆସିଯିବ, ଆସିଗଲା ପରେ ଯୋଉ ପଟ୍ଟାରେ କି ଦିନେ ଗୋଟେ ଗାଁର ଅଧା ପରିବାରଙ୍କର ନାଁ ଥିଲା।

0: ମାତ୍ର ପୂର୍ବପୁରୁଷଙ୍କ ନାଁରେ ଥିବାରୁ ସେମାନେ କୌଣସି ହିତାଧିକାରୀ ଭାବେ କୌଣସି ଲାଭ ପାଇପାରୁନଥିଲେ। ଏବେ ଯେହେତୁ ସେମାନଙ୍କ ନାଁକୁ ଆସିଗଲା ପରେ ସେମାନେ ସରକାରଙ୍କର ଯାହା ଯାହା ସୁବିଧା ଅଛି ସବୁ ପାଇପାରିବେ। ଅଧିକନ୍ତୁ କହିବାକୁ ଗଲେ ଏବେ ଚଳିତ ଖରିଫ ଋତୁରେ ତ ଆପଣଙ୍କର ବିହନ ସାର ସବୁଥିରେ କୃଷକ ପଞ୍ଜୀକରଣ ଆଇଡିଟା ଦରକାର ବୋଲି
1: ବାଧ୍ୟତାମୂଳକ କରାଯାଇଛି, ତା ମାଧ୍ୟମରେ ସବୁ ଲାଭ ପାଇପାରିବେ। ଆଜ୍ଞା, ବର୍ତ୍ତମାନ ମଧ୍ୟ ଅନେକ ଚାଷୀ ଅଛନ୍ତି ଯେଉଁମାନେ ଏହି ପଞ୍ଜୀକରଣ ପଦ୍ଧତି ବିଷୟରେ ଜାଣିନାହାନ୍ତି ସାର, ସେମାନେ ଜାଣିବା ପାଇଁ ଚାହୁଁଛନ୍ତି। ବିଭିନ୍ନ ପ୍ରକାର ରେଜିଷ୍ଟ୍ରେସନ ଅଛି, ସେମାନେ ମଧ୍ୟ ଜାଣିପାରୁନାହାନ୍ତି କୋଉ ରେଜିଷ୍ଟ୍ରେସନ।
0: ଦେଖନ୍ତୁ, କୃଷି ବିଭାଗ ଅଧୀନରେ ଆମ ଡିପାର୍ଟମେଣ୍ଟର ତ ଯୋଉଟାକି ବିହନ ପାଇଁ ବୋଲିକି ପୂର୍ବରୁ ଚାଲୁଥିଲା ଗୋଟେ ଡିବିଟି ଆଇଡି ବୋଲି କୁହାଉଥିଲା, ସେଇଟା ଆମ ବିଭାଗର ଥିଲା, ଠିକ ଅଛି। ପୁଣି କୃଷକ ଓଡ଼ିଶା ପଞ୍ଜୀକରଣ ବୋଲି ଗୋଟେ ଆରମ୍ଭ ହୋଇଥିଲା, ସେଇଟା ତ ସେଇଟା ବି ଅଛି ବର୍ତ୍ତମାନ। ସେଥିରେ ସେଇଟା କ'ଣ ନା ମ୍ୟାଡମ୍, ଆପଣଙ୍କର ଅନଲାଇନ୍ ଡାଟା ବେସ୍ଟା ସେଇଟା, ଯେଉଁଥିରେ କି ଥରେ ସେଇଟା ଓପନ୍ ପୋର୍ଟାଲ ଯିଏ ବି କରିପାରିବେ, ବୁଝିଲେ ନା। ଅନଲାଇନ୍ରେ ସେଇଟା କଲେ ଆପଣଙ୍କର କ'ଣ ହେଉଛି, କୃଷକ ଓଡ଼ିଶାରେ କରିବାଟା କ'ଣ, ସେଥିରେ ଆପଣଙ୍କର ଅନଲାଇନ୍ ଡିଜିଟାଲ ଫର୍ମାଟ୍ରେ ଗୋଟେ ଡାଟା ରହିଗଲା ଯେ ଆପଣ କିଏ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ, ଆପଣଙ୍କର କ'ଣ ଚାଷ କରୁଛନ୍ତି, ତାର ବିବରଣୀଟା ରହିଗଲା। କିନ୍ତୁ କୃଷକ ଓଡ଼ିଶା ସମୟରେ କ'ଣ ହଉଥିଲା ବୋଲି ମ୍ୟାଡମ୍, ସେଥିରେ ଯୋଉ ଜମିପଟାଟା ଦଉଥିଲେ ସେଇଟା ତାର ତ ଚାଷୀ ନିଜ ନାଁରେ ନଥିଲେ ମଧ୍ୟ ସେ କାହା ନାଁରେ ଅଛି, ବାପା ଦାଦା ଜେଜେବାପା କି ଭାଗ ଚାଷୀ, ଏମିତି ସବୁ ଫର୍ମାଟ ଦେଖିକି ସେ ରେଜିଷ୍ଟ୍ରେସନ କରିପାରୁଥିଲା। କିନ୍ତୁ ଏଇ ଯୋଉ କୃଷକ ଆମର ଏଗ୍ରିଷ୍ଟ ଆକାଉଣ୍ଟରେ ଯୋଉ ଆମର ଫାର୍ମର ରେଜିଷ୍ଟ୍ରି ହଉଛି, ଏଇଟା କେବଳ ହିତାଧିକାରୀ ଯୋଗ୍ୟ ହିତାଧିକାରୀ ଯୋଉମାନଙ୍କର କି ନିଜ ନାଁକୁ ଜମିପଟା ହସ୍ତାନ୍ତରିତ ହେଇଛି, ବୁଝିଲେ, ଯୋଉଟାକି ଆମର ରେଭିନ୍ୟୁ ଡିପାର୍ଟମେଣ୍ଟ ଥ୍ରୁରୁ ଆର୍ଆଇ ମାନଙ୍କର ସହଯୋଗରେ ଯୋଉଟାକି ସେମାନଙ୍କର ନାଁଟା ଚଢ଼ିକି ଆସୁଛି ପଟାରେ, ଏକ୍ଜାକ୍ଟଲି କଲମ ଟୁ ମାନେ ପଟାରେ 2 ନମ୍ବର କଲମରେ ଥାଏ ଚାଷୀ ବା ତାଙ୍କ ପରିବାର ଲୋକଙ୍କର ସବୁ ନାଁ, ଜାତି ପ୍ରମାଣପତ୍ର ସବୁ ଥାଏ ସେଠି, ସେଥିପାଇଁ ତାକୁ କଲମ ଟୁ ବୋଲି କୁହାଯାଉଛି।
1: ଆଜ୍ଞା ଆଜ୍ଞା, ହେଲେ ଏଇ ଯୋଉ କଲମ ଟୁ କରିବା କିମ୍ବା ଚାଷୀମାନେ ଯେତେବେଳେ ରେଜିଷ୍ଟ୍ରେସନ କରିବେ, କେଉଁ କେଉଁ ବିଷୟ ପ୍ରତି ସେମାନେ ଧ୍ୟାନ ଦେବା ଜରୁରୀ?
0: ନାଇଁ, ଧ୍ୟାନ ଦେବା ଜରୁରୀ ମାନେ ଦେଖନ୍ତୁ, ଆର୍ଆଇଙ୍କ ବଢିଆ ବହୁତ ଭଲ ସ୍ୱାଗତ ଯୋଗ୍ୟ ପ୍ରଶ୍ନ ଗୁଡ଼େ ପଚାରିଛନ୍ତି ମ୍ୟାଡମ୍, ଏଇଟା ନିହାତି ଚାଷୀ ଭାଇମାନଙ୍କର ପହଞ୍ଚିବା ଦରକାର ଯେ କୃଷକ ପଞ୍ଜୀକରଣ ତ କରିବେ, ପଟ୍ଟାଟା ପ୍ରଥମେ ନିଜ ନାଁରେ ପରିବର୍ତ୍ତନ ହେଲେ କୃଷକ ପଞ୍ଜୀକରଣ କରିବେ, ତା ପୂର୍ବରୁ ଯୋଉ କଲମ ଟୁ ବେଳେ ଆର୍ଆଇଙ୍କ ପାଖକୁ ଯାଇକି ଯୋଉ କରୁଛନ୍ତି, ସେ ସମୟରେ ନିଜ ପରିବାରର ବିବରଣୀ ଦେବା ସମୟରେ ସେମାନେ କ'ଣ ନା ଆଧାର କାର୍ଡର ଖଣ୍ଡେ ଖଣ୍ଡେ ଜେରକ୍ସ ଦେଲେ ବହୁତ ଭଲ ହବ।
1: ତାଦ୍ୱାରା
0: କ'ଣ ମାନେ ଦେଖନ୍ତୁ, ଏବେ ଆମର ଗାଁ ଗହଳିରେ କ'ଣ ହଉଛି ନା, ଲୋକଙ୍କର ନାଁ ଗୋଟେ ଥାଉଛି, ତାଙ୍କ ଗାଁରେ ଅଲଗା ଗୋଟେ ନିକ୍ ନେମ୍ରେ ଡାକନ୍ତି, ଡାକନା ଅଲଗା ଥାଉଛି। ତ ଏମିତି କ'ଣ ଅଛି, ଆର୍ଆଇ ଯେତେବେଳେ ତଥ୍ୟ ସଂଗ୍ରହ କରୁଛନ୍ତି, କଲା ସମୟରେ ୟାଙ୍କ ପରିବାରର କିଏ ଅଛି ଇଏ ଅଛି ଇଏ ଅଛି ବୋଲି ତାଙ୍କ ଡାକ ନାଁ କହିଦେଲେ, ଏମାନେ ଟିପିକି ନେଇଯାଇଥିବେ, ଯଦି ସେଇଟା ଯଦି ପଟାରେ ଉଠିଗଲା, କୃଷକ ପଞ୍ଜୀକରଣ କଲା ସମୟରେ ଆଧାର କାର୍ଡ ଯୋଉଟା ଅଛି ସେଇ ନାଁ ପ୍ଲସ୍ ଲ୍ୟାଣ୍ଡ ରେକର୍ଡର ଯୋଉ ନାଁ ଅଛି ସେ ଦୁଇଟା ନାଁଟା ଏକ୍ଜାକ୍ଟ ହେଲେ ହିଁ ଆପଣଙ୍କର ମ୍ୟାଚ୍ ହବ, ନହେଲେ ଏନ୍ଏମ୍ଏସ୍ ନେମ୍ ମ୍ୟାଚିଂ ସ୍କୋର ଜିରୋ ହେଇଯାଉଛି,
1: ତାଦ୍ୱାରା ବି କିଛି ଚାଷୀ ବାଦ ପାଇଯାଉଛନ୍ତି।
0: ତ ସେଇ ଜାଗାରେ ସେଗୁଡ଼ାକ ସଂଶୋଧନ କରିବା ପାଇଁ ପୁଣି ଥରେ ପଟାରେ ସଂଶୋଧନ କରିବା ପାଇଁ ସେଇ ରେଭିନ୍ୟୁ ଡିପାର୍ଟମେଣ୍ଟକୁ ହିଁ ଲେଖିଦେବାକୁ ପଡିବ।
1: ଆଜ୍ଞା, କାହା ସହିତ ଯୋଗାଯୋଗ କରିବେ ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ଜାଣିପାରୁନାହାନ୍ତି?
0: ଜାଣିପାରୁନାହାନ୍ତି ମାନେ ଶୁଣନ୍ତୁ, ପ୍ରଥମେ ପଟା ଯଦି ପଟା ଚେଞ୍ଜ ହେଇକି ଭୁଲ ନାଁ ପଳେଇ ଆସିଛି ବୋଲେ ସେମାନେ ସେଇ ପଟାର ଜେରକ୍ସ ଖଣ୍ଡେ ପ୍ଲସ୍ ଆଧାର କାର୍ଡ ତା ସହିତ ଗୋଟେ ଆବେଦନ ପତ୍ର ଲେଖିକି ତହସିଲଦାରଙ୍କ କାର୍ଯ୍ୟାଳୟରେ ନେଇକି ଦେଇପାରିବେ।
1: ଆଜ୍ଞା ଆଜ୍ଞା, ତାହେଲେ ଏଇ ଯୋଉ ପଞ୍ଜୀକରଣଟା ଥରେ କରିଦେଲେ ଆଉ କରିବା ଦରକାର ନା କିଛି ବର୍ଷ ତାର ଅବଧି ଥାଏ?
0: ନା ନା, ଏଇଟା ଥରେ କରିଦେଲେ ତାର ଆକ୍ଚୁଆଲି କ'ଣ ବୋଲେ ଦେଖନ୍ତୁ, ଏଇ ପଞ୍ଜୀକରଣରେ କ'ଣ ହଉଛି ନା, ଆପଣଙ୍କର ଆଧାର କାର୍ଡ, ଲ୍ୟାଣ୍ଡ ରେକର୍ଡ, ମୋବାଇଲ ନମ୍ବର, ଏ 3ଟାର ଲିଙ୍କେଜ ହେଇଯାଉଛି।
1: ଆଜ୍ଞା ଆଜ୍ଞା,
0: ବୁଝିଲି।
1: ଆଜ୍ଞା, ଏଇ କାର୍ଯ୍ୟକ୍ରମକୁ ଆମେ ଏଇଠି ଅଳ୍ପ ସମୟ ପାଇଁ ରଖିବା, ନେଇଯିବା ଗୋଟିଏ ବିଜ୍ଞାପନ ବିରତି। ବିରତି ପରେ ପୁଣି ଥରେ ଆମ କାର୍ଯ୍ୟକ୍ରମକୁ ଜାରି ରଖିବା।
2: ହରିଆ ଦେଖ, ଭାଉଜ ଆସିଲେ।
3: ଆରେ ତମେ କାହିଁକି ଆସିଲ ଜମିକୁ?
4: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
3: ଆ ତମେ କ'ଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
2: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ତ୍ୱ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
4: ଆରେ ବାଃ, ଇଏ ତ ବହୁତ ଭଲ କଥା।
2: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।

0: ମୁଁ ପୁଣି ଥରେ କହି ରଖେ
1: ହୁଁ
0: କି ଏଥିରେ ଯେଉଁ ରେଜିଷ୍ଟ୍ରେସନ ହେଉଛି ଏଇଟା କେନ୍ଦ୍ର ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଛି, ଯେହେତୁ ଏଇଟା ଥରେ ହେଇଗଲେ ସେହି ଚାଷୀ ପାଇଁ ବୋଲି ସେଇଟା ସବୁଦିନ ପାଇଁ ରହିବ, କାରଣ ଏଥିରେ ତାର ଜମି ପଟ୍ଟା ବିବରଣୀ, ତାର ଆଧାର କାର୍ଡ, ତା ମୋବାଇଲ ନମ୍ବର ସବୁ ସଂଯୁକ୍ତ ହେଇଯାଉଛି।
1: ଚାଷୀଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡେ ସାର, କିଛି ଦେୟ ଦେବାକୁ ପଡେ?
0: ଏଇଟା ଏଇଟା ଏଇଟା ସମ୍ପୂର୍ଣ୍ଣ ମାତ୍ରାରେ ମାଗଣା, କିଛି କୋଉଠି କିଛି ଇଏ ନୁହଁ।
1: ଆଜ୍ଞା,
0: ଆଉ ଏଇଟା ଏଇ ଯୋଉ ପଞ୍ଜୀକରଣ କରିବା ପାଇଁ ମ୍ୟାଡମ ଏଇଟା ଚାରି ଚାରି ପ୍ରକାର ଇଏ ଅଛି। ଗୋଟିଏ ଆମର କୃଷି ବିଭାଗର ଅପରେଟର ମାନ କରିପାରିବେ, କିମ୍ବା ଏଲ୍ଆଇଡି ଡିପାର୍ଟମେଣ୍ଟର ଆମର ଅପରେଟର କାହାକୁ ଦିଆଯିବ ବୋଲି ସେମାନେ କରିପାରିବେ। ଆମର କୃଷି ବିଭାଗ ତରଫରୁ କିଛିଟା ଯୋଉ ଗ୍ରାମାଞ୍ଚଳରେ ଯୋଉ ଶିକ୍ଷିତ ଯୁବକ ଥାଉଛନ୍ତି ସେମାନଙ୍କ ଭିତରୁ କିଛି ଶିକ୍ଷିତ ଯୁବକଙ୍କୁ ଆମେ କୃଷି ସହାୟକ ଭାବେ ବି ନିଯୁକ୍ତ କରିଥାଉ, ସେମାନେ ବି ଏଇଟା କରିପାରିବେ। ଏବଂ ଜନସେବା କେନ୍ଦ୍ରରେ ବି ଏଇଟା ହେଇପାରିବ, ସିଏସ୍ସି ସେଣ୍ଟର ମାନଙ୍କରେ ବି ଏଇଟା କରିପାରିବେ। ଏବଂ ଚାଷୀ ଚାହିଁଲେ ଓପନ୍ ପୋର୍ଟାଲରେ ବି ନିଜେ ପଞ୍ଜୀକରଣ କରିପାରିବ, ଯଦି ସେ ଟିକେ ଅଧିକ କିଛି ତ ଆଜିକାଲି ଆମର ତ ପଢାପଢି ପିଲାମାନେ ବି ଚାଷୀ ଅଛନ୍ତି, ତ ସେମାନେ ଚାହିଁବେ ବୋଲି ନିଜେ ନିଜେ ବି କରିପାରିବେ।
1: ଆଜ୍ଞା, କଥାବାର୍ତ୍ତାକୁ ଟିକେ ଏଇଠି ରଖିବା ସାର, ଜାଣିବା ଫୋନ କଲ। ହ୍ୟାଲୋ,
2: ହ୍ୟାଲୋ
1: ଭାଇ, ନମସ୍କାର, କିଏ କହୁଥିଲେ ଭାଇ? କୋଉଠୁ କହୁଥିଲେ?
2: ନମସ୍କାର, ମୁଁ ଲୋକାଞ୍ଚ କହୁଥିଲି କୋରାପୁଟରୁ।
1: ଆଜ୍ଞା, ଆପଣଙ୍କ ପ୍ରଶ୍ନ କୁହନ୍ତୁ ଭାଇ।
2: ପ୍ରଶ୍ନ ହଉଛି ପୁରା, ଆମ ବାପା ଥିଲେ ତିନି ଭାଇ, ତିନି ଭାଇ ଆମର ଜମିବାଡି କିଛି ନାହିଁ,
1: ଆଜ୍ଞା,
2: ଖାଲି ଧିଅ ବାଡି ହଉଛି 8 cent। ସେଇ 8 cent କୁ ମୋ ଭାଗଟା ଅଲଗା ହେଇପାରିବ ନା ନାହିଁ?
1: ଆଜ୍ଞା,
0: ଏଇ ଏଇ ପ୍ରଶ୍ନଟା ହୁଏତ ଆପଣ ତହସିଲ କାର୍ଯ୍ୟାଳୟରେ ଯାଇକି ଯୋଗାଯୋଗ କଲେ ଜାଣିପାରିବେ ସାର।
2: ଯେହେତୁ
0: ଏଇଟା ଆପଣଙ୍କର ଦିହ ଜମି ବୋଲେ ଘରବାରି ଜମି କହୁଛନ୍ତି, ଘରବାରି ଜମିଟା ସହିତ ଆମର କିଛି ଇଏ ନୁହଁ, ଏଇଟା କେବଳ ଚାଷୀଙ୍କର ଜମି ଯୋଉଟାକି ତାଙ୍କର ପୂର୍ବପୁରୁଷରୁ
2: ହେଇନଥାଉଛି।
0: ଆଜ୍ଞା ଆଜ୍ଞା, ସେଥିପାଇଁ ବୋଲିକି ଆପଣ ତ କୋରାପୁଟ ଅଛନ୍ତି, ନିକଟସ୍ଥ
1: ଆଜ୍ଞା ଆଜ୍ଞା, ଧନ୍ୟବାଦ ଭାଇ। ଆଜ୍ଞା ନମସ୍କାର। ତାହେଲେ ସାର, ଆମେ କିଛି ସମୟ ପୂର୍ବରେ କଥା ହୋଇଥିଲେ ଯାହା ଆମେ ପଞ୍ଜୀକୃତ ହେଇଥିବା ଯୋଉ ଚାଷୀ ଭାଇ ଭଉଣୀମାନେ ପଞ୍ଜୀକୃତ ହେଇସାରିଲେଣି, ସେମାନେ କି କି ଲାଭ ପାଉଛନ୍ତି ସାର ଏଇ ଯୋଜନାରୁ?
0: ଦେଖନ୍ତୁ, ଆମର ଯୋଉ 2019 ଆରମ୍ଭ ହେଲାଣି ପିଏମ୍ କିଷାନ, ଆପଣଙ୍କର ଅଧିକନ୍ତୁ ଯୋଉଟାକି ପୁରୁଣା ସରକାରରେ କାଳିଆ ଯୋଜନା ଥିଲା, ବର୍ତ୍ତମାନ ସେଇଟା ସିଏମ୍ କିଷାନ ଭାବରେ ଚାଲୁଛି। ଏଇଥିରେ ଯୋଉ ସିଏମ୍ କିଷାନ ହଉ କି ଆପଣଙ୍କ ପିଏମ୍ କିଷାନ ହଉ,
1: ଫୋନ କଲ୍ଟା ଆସୁଛି ସାର, ଜାଣିନେବା କିଏ କରୁଛନ୍ତି। ହ୍ୟାଲୋ,
3: ନମସ୍କାର।
1: ନମସ୍କାର ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ ଭାଇ? ଆଜ୍ଞା ଆଜ୍ଞା, ଧନ୍ୟବାଦ ଭାଇ ଫୋନ କରିଛନ୍ତି, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
3: ଦେଖନ୍ତୁ, ମୋର ପ୍ରଶ୍ନ ହେଲା, ଆମେ ଚାଷୀ ପଞ୍ଜୀକରଣ କଲେ କଣ ଆମ ଉପକାର ହେବ, ଭାଗ ଚାଷୀ ମାନେ କରିପାରିବେ କି?
1: ଆଜ୍ଞା ଆଜ୍ଞା ଆଜ୍ଞା
3: ଆଜ୍ଞା,
0: ଦେଖନ୍ତୁ ଭାଇ, ଯିଏ ଆପଣ ପଚାରୁଛନ୍ତି ଯେହେତୁ ଭଲ କଥା, କିଛି କଥା ନାହିଁ, ଆପଣଙ୍କର ପଞ୍ଜୀକରଣଟା ଏଇଟା କେବଳ ଚାଷୀଙ୍କ ଉଦ୍ଦେଶ୍ୟରେ, ଚାଷୀମାନେ ଯିଏ ଯୋଗ୍ୟ ଜମି ପଟ୍ଟାଧାରୀ ଚାଷୀ, ଭାଗ ଚାଷୀ ପାଇଁ ବୋଲିକି 31 ଟାକର ଇଏରେ କୌଣସି ପଞ୍ଜୀକରଣର ବ୍ୟବସ୍ଥା ନାହିଁ। ଆପଣଙ୍କର ଯଦି ପୂର୍ବପୁରୁଷରୁ କୌଣସି, ଦେଖନ୍ତୁ ବହୁତ ଅଞ୍ଚଳରେ କଣ ହଉଛି ନା, ପଟ୍ଟା ଗୁଡାକ ସବୁ ପୂର୍ବପୁରୁଷଙ୍କ ନାଁରେ ଅଛି, 20-30 ବର୍ଷ ଲେଖା ପଟ୍ଟା ଗୁଡାକ ଚେଞ୍ଜ ହେଇନାହିଁ, ଗୋଟେ ଦୁଇଟା ପିଢ଼ି ସେଠି ଚାଲିଗଲାଣି। ବର୍ତ୍ତମାନ ସେଇ ଜାଗାରେ କଣ ହଉଛି ନା, ଗୁଡ଼ାଏ ଚାଷୀ ଅଛନ୍ତି କିନ୍ତୁ ସେମାନଙ୍କର ନିଜ ନାଁରେ ପଟ୍ଟା ନଥିବା ଯୋଗୁଁ ସେମାନେ ଯୋଗ୍ୟତା ସାବ୍ୟସ୍ତ କରିପାରୁନାହାନ୍ତି, ତ ସେମାନଙ୍କର ପରିପ୍ରେକ୍ଷୀରେ ବର୍ତ୍ତମାନ ଏଇ ଫାର୍ମର ରେଜିଷ୍ଟ୍ରି ଚାଲିଛି, ଯେଉଁଥିରେ କି ଆପଣ ପଞ୍ଜୀକରଣ କରିପାରିଲେ ଆପଣଙ୍କର, ଏବେ ତ ୟାର ପ୍ରୋସେସ ଗୁଡ଼ାକ ତ ସବୁ କହିଲି ମୁଁ, ଆଉ ସ୍ୱଳ୍ପ ସମୟ ଯୋଗୁଁ ମୁଁ ଆଉଥରେ ତ ଦୋହରାଇ ପାରୁନାହିଁ। ଆପଣଙ୍କର କ'ଣ ନା, ଥରେ ଯଦି ରାଜସ୍ୱ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରିକି ଆପଣଙ୍କର ପଟ୍ଟାର ବିବରଣୀ ଦେଇକି ସେଠି ପଟ୍ଟାଟା ଯଦି ନିଜ ନାଁରେ ଚେଞ୍ଜ
3: କରିବେ। ଚାଷୀ ପଞ୍ଜୀକରଣ ଅଛି,
0: ଯାହାବି ଯାହାବି ଚାଷୀ ମାନେ ଚାଷୀ, ଆପଣ ବୁଝିଲେ, ଧାନ କରନ୍ତୁ, ପନିପରିବା କରନ୍ତୁ, ଯାହା କରନ୍ତୁ, ଜମି ଯଦି ଆପଣ ନିଜ ନାଁରେ ଅଛି ଆପଣ କିଛି ବି କରିପାରନ୍ତି। ନାଇଁ ଆଜ୍ଞା, ସେମାନଙ୍କର ନା ମାଛ ଚାଷୀ, କୁକୁଡ଼ା ଚାଷୀ, ସେମାନଙ୍କ ପାଇଁ ସରକାର ଅଲଗା ଅଲଗା ଯୋଜନା ସବୁ କରିଛନ୍ତି, ବୁଝିଲେ। ଆମର ଯୋଉ ପିଏମ୍ କିସାନ କିମ୍ବା ସିଏମ୍ କିସାନ ଯାହା ଚାଷୀମାନଙ୍କୁ ଦିଆ

0: ଯାଉଛି ସେଇଟା କେବଳ
1: ଆଜ୍ଞା
0: ଜମି ପଟ୍ଟାଧାରୀ ଚାଷୀଙ୍କୁ ହିଁ ଦିଆଯାଉଛି।
2: ଆଜ୍ଞା ଆଜ୍ଞା ଧନ୍ୟବାଦ ଭାଇ। ତାହେଲେ ସାର୍, ଯେତେବେଳେ ଆମେ କଥା ହଉଥିଲେ ପୂର୍ବ ପ୍ରଶ୍ନରୁ ଶୁଣିଲା ଭଳିଆ ଧାନ ମାଣ୍ଡିଆ କଥା, ବି ସେମିତିରେ ସବୁ ପ୍ରକାର ଫସଲକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି କି? ଯେମିତି ଆମର ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ମଧ୍ୟ ରହିଛି
0: ସବୁ। ଦେଖନ୍ତୁ ମ୍ୟାଡ଼ାମ, ମୋର କୃଷକ ପଞ୍ଜୀକରଣ ବା ଫାର୍ମର ରେଜିଷ୍ଟ୍ରି କଥା ଯୋଉଟା ଉଠୁଛି ସେଇଟା କେବଳ ଏଠି ଜମି ପଟ୍ଟା ସହିତ ସଂଲଗ୍ନ।
2: ଆଜ୍ଞା,
0: ଜମି ପଟ୍ଟା ଯଦି ଆପଣଙ୍କ ନିଜ ନାଁରେ ଅଛି ତାହେଲେ ଆପଣଙ୍କର ଫାର୍ମ ରେଜିଷ୍ଟ୍ରି ଖଣ୍ଡେ ହେଇପାରିବ। ସେ ଜମିରେ ଆପଣ ଯାହା କରିବେ, ଆପଣ ଯାହା ଫିଜିବୁଲ ଭାବିବେ, ସେଟା ଧାନ ଯୋଗ୍ୟ ହେଇଥିଲେ ଧାନ କରିବେ, ମାଣ୍ଡିଆ ହେଇଥିଲେ ମାଣ୍ଡିଆ କରିବେ, ଆଖୁ ହେଇଥିଲେ ଆଖୁ କରିବେ, କପା ହେଇଥିଲେ କପା କରିବେ।
2: ଆଜ୍ଞା, ତାହେଲେ ଗାଁ ଗହଳିରେ ମଧ୍ୟ ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ କମ୍ ପାଠ ପଢ଼ିଥାନ୍ତି, ସେମାନଙ୍କ ପାଇଁ ଏଇ ରେଜିଷ୍ଟ୍ରେସନ କରିବା କେତେ ଜରୁରୀ? ସଚେତନମୂଳକ କାର୍ଯ୍ୟକ୍ରମ ହିସାବରେ ଆମର ପଦକ୍ଷେପ ସବୁ କ'ଣ କ'ଣ ନିଆଯାଉଛି ସାର୍ ବିଭାଗ ତରଫରୁ?
0: ନିହାତି ମ୍ୟାଡ଼ାମ, ଆମର କ'ଣ ହେଉଛି ନା ଗ୍ରାମାଞ୍ଚଳରେ ପ୍ରତ୍ୟେକ ଗ୍ରାମରେ ଆମ କୃଷି ବିଭାଗ ତରଫରୁ ଯାଇକି ଆମର କ୍ଷେତ୍ର କର୍ମଚାରୀମାନେ ସବୁ ଯାଇକି ଗୋଟେ ଗୋଟେ ଫାର୍ମର ରେଜିଷ୍ଟ୍ରି କ୍ୟାମ୍ପ କରୁଛନ୍ତି ପ୍ରତ୍ୟେକ ଗ୍ରାମରେ, ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ନେଇ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ବି ଯାଇକି ଏଇ ଫାର୍ମର ରେଜିଷ୍ଟ୍ରି କ୍ୟାମ୍ପ ମାନେ କରାଯାଉଛି, କରିକି ଯେଉଁମାନଙ୍କର ପଟ୍ଟା ରାଜସ୍ୱ ବିଭାଗ ତରଫରୁ ଯେଉଁମାନଙ୍କର ପଟ୍ଟା ପରିବର୍ତ୍ତନ ହେଇକି ଆସିଛି ସେମାନଙ୍କର ବିବରଣୀ ଆମକୁ ତହସିଲ କାର୍ଯ୍ୟାଳୟରୁ ମିଳିଯାଉଛି। ସେଇ ବିବରଣୀ ଅନୁଯାୟୀ ଆମର କ୍ଷେତ୍ର କର୍ମଚାରୀମାନେ ଯାଇକି ସେଠି ଫାର୍ମ ରେଜିଷ୍ଟ୍ରି କରୁଛନ୍ତି।
2: ଆଜ୍ଞା ଆଜ୍ଞା, ଆଗାମୀ ଦିନରେ ଏଇ ଯେଉଁ କୃଷକ ପଞ୍ଜୀକରଣ କେତେ ସହାୟକ ହେଇପାରିବ ଚାଷୀ ଆଉ ଚାଷକୁ ଆଗକୁ ବଢ଼ାଇବା ପାଇଁ ସାର୍?
0: ତ ଆଗାମୀ ଦିନରେ ଏଇଟା ତ ନିହାତି ଫଳପ୍ରଦ ହେବ, କାହିଁକି ଯେହେତୁ କୌଣସି ଜିନିଷ ହେଲେ ମଧ୍ୟ ଆରମ୍ଭ ହେଲା ବେଲେ ଗୋଟେ ଥରେ ତ ଗୋଟେ ଦିନରେ କି ମାସରେ କି ଛଅ ମାସରେ ହେବ ବୋଲି ସେମିତି ଆମେ କହିପାରିବାନି, କିନ୍ତୁ ଅଧିକନ୍ତୁ କିଛି ସମୟ ଲାଗିପାରେ କିନ୍ତୁ ନିହାତି ଏଇଟା ଫଳପ୍ରଦ ହେବ।
2: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ଆପଣ ଆମ ଷ୍ଟୁଡିଓକୁ ଆସି କୃଷକ ପଞ୍ଜୀକରଣ ସମ୍ପର୍କରେ ବହୁତ ସୁନ୍ଦର ସୂଚନା ସବୁ ଦେଲେ। ଆପଣଙ୍କ କହିବା ଅନୁସାରେ ଚାଷୀ ଭାଇ ଭଉଣୀମାନେ ପଞ୍ଜୀକୃତ ହୁଅନ୍ତୁ, ନିଶ୍ଚିତ ରୂପରେ ସବୁ ପ୍ରକାର ଲାଭ ପାଇପାରିବେ ବୋଲି ଆମେ ଆଶା ମଧ୍ୟ ରଖିବା। ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ସାର୍, ରହିଲୁ, ନମସ୍କାର।
0: ନମସ୍କାର।
2: ଏମିତି ତ ଅନେକ କଥା ରହିଗଲା ଚାଷୀ ଭାଇ ଭଉଣୀମାନେ, ପୁଣି ଏକ କାର୍ଯ୍ୟକ୍ରମରେ ଆମେ ନିଶ୍ଚିତ ଏସବୁ ବିଷୟ ନେଇ ଆସିବୁ। ସମୟ ତ ସରି ଆସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଜଳାର ସିଧା ପ୍ରସାରଣ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର, ସହାୟତା କରିଥିଲେ ସୁବ୍ରତ କୁମାର ବିଶ୍ୱାସରାୟ, ବୈଷୟିକ ସହାୟତା କରିଥିଲେ ରବୀନ୍ଦ୍ର କୁମାର ମୁନି ଏବଂ ସୁନୀଲ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ନିବେଦିତା ଏବଂ ସୌରିନ, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଏକ ନେନୁ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
1: ହେଲା ମତେ ପ୍ରେମଜର ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ।

ସ୍ୱଚ୍ଛତା ମାନେ ହେଉଛି ସଫା ସୁତୁରା ରହିବା ଓ ପରିଷ୍କାର ରହିବାର ଅଭ୍ୟାସ। ଏହା କେବଳ ଶରୀରକୁ ସଫା ରଖିବାରେ ସୀମିତ ନୁହେଁ, ବରଂ ଘର, ପରିବେଶ ଓ ଆମ ଚାରିପାଖର ସମସ୍ତ ଜାଗାକୁ ପରିଷ୍କାର ରଖିବାକୁ ମଧ୍ୟ ସ୍ୱଚ୍ଛତା କୁହାଯାଏ। ସ୍ୱଚ୍ଛତା ମାନବ ଜୀବନର ଏକ ମୂଳ ଅଂଶ ଓ ସୁସ୍ଥ ଜୀବନ ପାଇଁ ଏହା ବହୁତ ଜରୁରୀ। ପୁରାତନ କାଳରୁ ସ୍ୱଚ୍ଛତାକୁ ସ୍ୱାସ୍ଥ୍ୟର ଆଧାର ବୋଲି କୁହାଯାଏ। ଯଦି ଆମେ ସ୍ୱଚ୍ଛତା ରଖିବା ତେବେ ଅନେକ ରୋଗ ଆମକୁ ଛୁଇଁପାରିବ ନାହିଁ। ବ୍ୟକ୍ତିଗତ ସ୍ୱଚ୍ଛତା, ପରିବେଶ ସ୍ୱଚ୍ଛତା, ଖାଦ୍ୟରେ ସ୍ୱଚ୍ଛତା, ଏସବୁ ମିଶି ସ୍ୱଚ୍ଛତାର ଅଂଶ। ସ୍ୱଚ୍ଛତା ରଖିଲେ ଶରୀର ସୁସ୍ଥ ରହେ, ମନ ଖୁସି ରହେ ଓ ସମାଜ ମଧ୍ୟ ସୁନ୍ଦର ହୁଏ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ସ୍ୱଚ୍ଛତାକୁ ନିଜ ଜୀବନରେ ଅନୁସରଣ କରିବା ଏବଂ ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ବି ଖୁସିରେ ରଖିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ଭଲ ଥିଲେ ଆମକୁ ସବୁ କାମ କରିବାକୁ ଇଚ୍ଛା ହୁଏ। ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆମକୁ ଯେମିତି ଖାଦ୍ୟ ଖାଇବାକୁ ହୁଏ, ଠିକ୍ ସେମିତି ପରିବେଶକୁ ଠିକ୍ ରଖିବାକୁ ଓ ନିରୋଗ ରହିବା ପାଇଁ ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବାକୁ ହୁଏ। ସ୍ୱଚ୍ଛ ଭାରତ ଅଭିଯାନ ଖାଲି ଭାରତରେ ନୁହେଁ, ସବୁଠାରେ ପ୍ରଚଳିତ ହେବା ଦରକାର। ସ୍ୱଚ୍ଛ ସୁନ୍ଦର ପୃଥିବୀ ରହିଲେ ତ ଆଉ କାହାର ଭୟ ରହିବନି, ସମସ୍ତେ ନିରୋଗ ଏବଂ ସୁସ୍ଥ ରହିବେ। ସମସ୍ତେ ମିଳିମିଶି ବାପୁଜୀଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାର ପଣ ନେବା ଆଉ ଆଗେଇ ଯିବା। ଆମେ ଚାଲିଛୁ, ଆପଣ ବି ଚାଲିବା ପାଇଁ ଚେଷ୍ଟା କରନ୍ତୁ ଆଉ ଆଗକୁ ବଢି ଚାଲନ୍ତୁ।

0: ଯେଉଁଠାରେ ସ୍ୱଚ୍ଛତା ନଥାଏ ସେଠାରେ ରୋଗ ଓ ଜୀବାଣୁ ବଢ଼ିଥାନ୍ତି। ତେଣୁ ତ କହନ୍ତି ସ୍ୱଚ୍ଛତାର ଅଭାବରେ ରୋଗ ବୃଦ୍ଧି ହୁଏ ବୋଲି। ତେବେ ଆଜି ଆସନ୍ତୁ ଏ ସମ୍ପର୍କରେ ଅଧିକ ଜାଣିବା ଏବଂ କଥା ହେବା ନମିତା ପାଢ଼ୀଙ୍କ ସହିତ।
1: ମ୍ୟାଡମ୍ ନମସ୍କାର।
2: ନମସ୍କାର ମ୍ୟାଡମ୍।
1: ତ ମ୍ୟାଡମ୍, ଆଜି ଆମେ ଆପଣଙ୍କୁ ଜାଣିବା ପାଇଁ ଚାହିଁବୁ ପ୍ରଥମେ ଯେ ସ୍ୱଚ୍ଛତା କହିଲେ ଆମେ କ'ଣ ବୁଝିବା, ଆପଣଙ୍କ ମତରେ ସ୍ୱଚ୍ଛତା କହିଲେ କ'ଣ?
2: ସ୍ୱଚ୍ଛତା ମାନେ ଜୀବନର ଏକ ମୂଳ ଆବଶ୍ୟକତା। ସ୍ୱଚ୍ଛତା ଦ୍ୱାରା ହିଁ ସବୁକିଛି ମାନେ ଆମକୁ ଭଲ ଲାଗେ। ଚାରିଆଡ଼େ ଯଦି ସଫା ସୁତୁରା ରହେ ତାହେଲେ ବହୁତ ଆମକୁ ଖୁସି ଲାଗେ, ମନ ଶାନ୍ତି ରୁହେ। ସେସବୁ ସକାଳୁ ଉଠୁ ଫାର୍ଷ୍ଟ ଆମେ ମୁହଁ ଧୋଉଛେ, ତାପରେ ବ୍ରଶ କରୁଛେ, ସେସବୁ ହିଁ ଫାର୍ଷ୍ଟ। ତାପରେ ଗାଧୋଉଛେ, ଇଏ କରୁଛେ, ଆଉ ଯାହା କିଛି ଡ୍ରେସ୍ ମାନେ ଆମର ସଫା ସୁତୁରା ସବୁ କରିବା କଥା କରୁଛେ, ଝାଡୁ କରୁଛେ, ପୋଛା କରୁଛେ, ବର୍ତ୍ତମାନ ସବୁ ମାଜୁଛେ, ଇଏ କରୁଛେ, ସେସବୁ ସଫା ହେଉଛି। ମୋଟାମୋଟି କହିବାକୁ ଗଲେ ସବୁ ଚାରିପାଖ ଆଖପାଖ ସବୁଯାକ ଆମେ ସଫା ରଖିବାକୁ ସବୁବେଳେ ଚେଷ୍ଟା କରୁଛେ, ସେଇଟାକୁ କହିବେ ସ୍ୱଚ୍ଛତା।
1: ସ୍ୱଚ୍ଛତା ଅଭାବରେ ରୋଗର ବୃଦ୍ଧି କ'ଣ ଆପଣ କହିବାକୁ ଚାହିଁବେ?
2: ମୋ ହିସାବରେ ସ୍ୱଚ୍ଛତା ଆମର ଜୀବନର ମେନ୍ ମାନେ ମୂଳ ଜିନିଷଟା, ଯଦ୍ୱାରା କି ଆମେ ସୁସ୍ଥ ରହିପାରିବା, ନିଜକୁ ସୁସ୍ଥ ରଖିପାରିବା। ସ୍ୱଚ୍ଛତା ଦ୍ୱାରା ହିଁ ଆମକୁ କିଛି ରୋଗ ଆସିବନି। ଆଉ ଆମେ ଚାହିଁବା ଯେ ଆମ ପରିବାର ବି ଯେମିତି ସ୍ୱଚ୍ଛତାରେ ହିଁ ରହିବେ, ସଫା ସୁତୁରା ରଖିବେ, ଆମେ ପିଲାମାନଙ୍କୁ ବି ସେମିତି ଟ୍ରେନିଂ ଦବା କଥା କି ମାନେ କେମିତି ପିଲାମାନେ ବି ଆଖପାଖ ତାଙ୍କ ଖେଳନା ତାଙ୍କର ଜିନିଷ ସବୁଯାକ ସମାନରେ ରଖିବେ, ଯେମିତିକି ଧୂଳି ହବନି, ମଇଳା ହବନି, ସବୁବେଳେ ପୋଛାପୋଛି କରିକି ରଖୁଥିବେ ତାଙ୍କ ଜିନିଷ, ଯଦ୍ୱାରା ତାଙ୍କ ଏରିଆଟା ମାନେ ତାଙ୍କର ଖେଳନା ସବୁଯାକ ସବୁ ସଫାରେ ରହିବ, ପିଲାମାନେ ବି ସଫା ସୁତୁରା ରହିବେ। ଆଉ ଘରେ ବି ମାନେ ଯେମିତିକି ଆମେ ଚେଷ୍ଟା କରିବା ଘର ଆଖପାଖ ଯେମିତି ପାଣି ନ ରହିବ ଜମିକି, ଯଦ୍ୱାରା ମଶା ମାଛି ସବୁ ହୁଏ, ଯଦ୍ୱାରା ବହୁତ ଗୁଡ଼େ ରୋଗ ଆସେ। ତ ସେଥିପାଇଁ ଆମକୁ ସବୁଆଡେ ମାନେ କ୍ଲିନ୍ ରଖିବା ଦରକାର, ସ୍ୱଚ୍ଛତା ରଖିବା ଦରକାର, ଯଦ୍ୱାରା କି ଜୀବାଣୁ ସବୁଯାକ ମଶା ମାଛି ସବୁ ଯେମିତି ନ ହୁଏ, ମାନେ ରୋଗ ବୃଦ୍ଧି ହଉଛି, ସେଥିପାଇଁ ଆମକୁ ଚାରିଆଡେ ସ୍ୱଚ୍ଛତା ରଖିବା ଦରକାର। ତାପରେ ହଉଛି ମେନଲି ଅଶୁଦ୍ଧ ପାଣି ପିଇବା, ସେଇଟା ବି ଗୋଟେ ରିଜନ ଯଦ୍ୱାରା କି ଆମକୁ ରୋଗ ଆସେ। ପାଣିକୁ ସବୁବେଳେ ମାନେ କ୍ଲିନ୍ ରଖିବା ଦରକାର, ଆଉ ଗାଧେଇଲା ବେଳେ ବି ଡେଟଲ ଟିକେ ପକେଇବେ, ଗାଧେଇବେ, ହାତ ଧୋଇ ସବୁବେଳେ ଧୋଉଥିବେ, ସଫା କରି ରଖୁଥିବେ, ଖାଇବା ଆଗରୁ ଖାଇବା ପରେ ଯାହା ବି କିଛି କାମ କରୁଛନ୍ତି ସବୁଯାକ, ରୋଷେଇ କଲା ବେଳେ ପିଲାମାନେ ବି ଯୋଉ ଖେଳିକି ଆସୁଛନ୍ତି ସବୁ, ସେମାନଙ୍କୁ ବି ହାତ ଧୋଇବା ପାଇଁ ଗୋଡ ଧୋଇବା ପାଇଁ ସବୁବେଳେ କହିବା କଥା, ତା ଅନୁସାରେ ଆମେ ନିଜକୁ ସଫା ରଖିପାରିବା। ତାପରେ ଆମେ ଦେଖିବା ଯେ ଫାର୍ଷ୍ଟ ସ୍ୱଚ୍ଛତା ଆମ ଘରଠୁ ହିଁ ଷ୍ଟାର୍ଟ କରିବା କଥା, ଯଦ୍ୱାରା କି ଆମେ ନିଜେ ସ୍ୱଚ୍ଛତା ମାନେ ରଖିପାରିଲେ ଅନ୍ୟମାନଙ୍କୁ ଆମେ କହିପାରିବା ଯେ ଘର ଆଖପାଖ ଯେମିତି ସାହି ପଡ଼ିଶା ଯେମିତି ମାନେ ଆବର୍ଜନା ଯେମିତି ନ ରହିବ, ସେଟା ଆମେ କହିପାରିବା। ଯେମିତିକି ଲୋକମାନେ ନାଳିରେ ସବୁ ପକେଇ ଦଉଛନ୍ତି ଜିନିଷ ଖାଇକି, ସେମିତି ନାହିଁ, ପ୍ରତି ଜାଗାରେ ଡଷ୍ଟବିନ୍ ରଖା ହେଇଛି, ସେଇଠି ପକେଇବା କଥା, ନହେଲେ କହିଲେ ଗୋଟେ କର୍ଣ୍ଣରରେ ମାନେ କୋଣରେ ପକେଇବ, ଅଳିଆ ଗାଡି ଆସିଲେ ସିଏ ନେଇକି ଯିବ। ଆଉ ଲୋକମାନେ କିନ୍ତୁ ବୁଝୁନାହାନ୍ତି, ନାଳିରେ ପକେଇ ଦଉଛନ୍ତି, ଏଠି ସେଠି ପକେଇ ଦଉଛନ୍ତି, ଯଦ୍ୱାରା ମାନେ ବହୁତ ମାନେ ଇଏ ହଉଛି, ହଁ ସବୁ ହଉଛି, ସବୁ ଜମୁଛି, ସବୁ ମାନେ ପ୍ରୋବ୍ଲେମ ହଉଛି ସମସ୍ତଙ୍କୁ,
1: ତା ସହିତ ରୋଗ ବି ଆମକୁ ହଉଛି।
2: ଆଉ ଗୋଟେ ଇମ୍ପୋର୍ଟାଣ୍ଟ ମାନେ ମୂଲ୍ୟବାନ କଥା ହଉଛି, ସରକାର ଆମ ପାଇଁ ବହୁତ କିଛି ସୁବିଧା କରିଛନ୍ତି, ସ୍ୱସ୍ଥତା ରଖିବା ପାଇଁ, ପରିବେଶର ସ୍ୱସ୍ଥତା ରଖିବା ପାଇଁ ବୋଲିକି, ସଫା ରଖିବା ପାଇଁ ବୋଲି, କିନ୍ତୁ ଆଜି ବି ଲୋକ ଯାକ ଅଛନ୍ତି ଯୋଉମାନେ କି ଠିକରେ ବୁଝିପାରୁନାହାନ୍ତି ସେସବୁ କଥା, ମାନେ ଯେମିତିକି ବାହାରେ ଶୌଚ କରିବା କଥା ନାହିଁ, କିନ୍ତୁ ଲୋକମାନେ ଯୋଉମାନେ ଅଛନ୍ତି କି ଅଶିକ୍ଷିତ ସେମାନେ ବୁଝିପାରୁନାହାନ୍ତି, ବାହାରେ ହିଁ ଶୌଚ କରିଦଉଛନ୍ତି, ଯେ ପରିବେଶ ବହୁତ ମାନେ ଖରାପ ହଉଛି, ସ୍ୱଚ୍ଛତା ଆଉ ରହୁନି, ସେଥିରେ ସବୁ ମାନେ ଗନ୍ଧ ଆସୁଛି, ତାପରେ ମଶା ମାଛି ସବୁ ଯାକ ହଉଛି, ଡେଙ୍ଗୁ ମ୍ୟାଲେରିଆ କଲେରା ସବୁ ହଉଛି। ସେସବୁ ଯାକ ମେନଲି ପିଲାମାନଙ୍କୁ ଆଉ ବୃଦ୍ଧ ଯୋଉମାନେ ସେମାନଙ୍କୁ ଫାର୍ଷ୍ଟ ଆଟାକ୍ କରୁଛି, ପ୍ରଥମରେ ଆଟାକ୍ କରୁଛି, ଯଦ୍ୱାରା ବହୁତ ମାନେ ପ୍ରୋବ୍ଲେମ ହଉଛି ସେମାନଙ୍କୁ। ଆଉ ବିଦ୍ୟାଳୟ ହସ୍ପିଟାଲ ଆଉ ସାର୍ବଜନିକ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ନ ରହିଲେ ରୋଗ ଶୀଘ୍ର ବଢ଼ିଯାଏ, ଆଉ ଏଇଟା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଖରାପ ପ୍ରଭାବ ପକଉଛି। ରୋଗ ବଢ଼ିଲେ ଲୋକମାନଙ୍କ କାମ କରିବାର କ୍ଷମତା ମଧ୍ୟ କମିଯାଉଛି, ଅର୍ଥନୈତିକ କ୍ଷତି ମଧ୍ୟ ହଉଛି।

0: ସେଥିପାଇଁ ଆମେ ସବୁବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଉଚିତ। ହେଉଛି ନିୟମିତ ସ୍ନାନ କରିବା, ହାତ ଧୋଇବା, ଘର ଓ ଆସପାସ ସଫା ରଖିବା, ତାପରେ ସବୁବେଳେ ଡଷ୍ଟବିନରେ ହିଁ ସବୁ ଜିନିଷ ମାନେ ଯାହା ମଇଳା ଅଦରକାରୀ ଜିନିଷ ପକେଇବା କଥା, ଏସବୁ କଲେ ଫାଷ୍ଟ ଘର ସୁନ୍ଦର ରହିବ, ସ୍ୱଚ୍ଛତା ରହିବ। ତାପରେ ଆମେ ଦେଖିବା ଯେ ଯିଏ ବି ମାନେ ଆଖପାଖ ଏପଟେ ସେପଟେ ଆବର୍ଜନା ପକଉଛନ୍ତି ସେମାନଙ୍କୁ ଆମେ କହିବା କଥା ଯେ ଏଇଠି ସେଠି, ହଁ ସଚେତନ କରିବା କଥା ଯେ ଏଇଠି ସେଠି ପକାନ୍ତୁନି, ଏଠି ଡଷ୍ଟବିନ୍ ର ବ୍ୟବସ୍ଥା ରଖାହେଇଛି, ସରକାର ସବୁ କରୁଛନ୍ତି ଆମ ପାଇଁ, ତାଙ୍କ କଥା ଆମେ ମାନିବାର ଅଛି, ତାଙ୍କୁ ସହଯୋଗ କରିବାର ଅଛି, କଲେ ହିଁ ଆମ ଦେଶ ମାନେ ଆମ ଅଞ୍ଚଳ ମାନେ ସ୍ୱଚ୍ଛତାରେ ରହିବ। ଆଉ ନାଳିରେ ପକେଇ ଦଉଛନ୍ତି ସବୁ, ନାଳିରେ ନ ପକଉଣୁ ଅନ୍ୟ ଜାଗାରେ ମାନେ ଗୋଟେ କର୍ଣ୍ଣରେ କୋଉଠି ପକେଇବେ, ଗାଡି ଆସୁଛି ଆଉ ସେମାନେ ଅଳିଆ ନବା ପାଇଁ ଯୋଉ ଆସୁଛନ୍ତି ସେମାନେ ଆମର ବହୁତ ସହଯୋଗୀ, ସେମାନଙ୍କୁ ଆମେ ମାନେ ସାହାଯ୍ୟ କରିବା କଥା। ଆଉ ଗୋଟେ ମୂଲ୍ୟବାନ କଥା ହଉଛି, ମନୁଷ୍ୟ ପ୍ରକୃତିର ଏକ ଅଂଶ, ତେଣୁ ପରିବେଶକୁ ସୁରକ୍ଷା ଦେବା ମନୁଷ୍ୟର କର୍ତ୍ତବ୍ୟ। ଆଉ କୌଣସି ଜୀବ କିମ୍ବା ଗଛ ଲତାକୁ ବିନା କାରଣରେ କ୍ଷତି ନ ପହଞ୍ଚାଇବା, ଆଉ ନଦୀ ପୋଖରୀ ଜଙ୍ଗଲ ଆଉ ବାୟୁକୁ ପ୍ରଦୂଷିତ ନ କରିବା। ଆମେ ବେଳେବେଳେ କୁଆଡେ ବୁଲି ଗଲାବେଳକୁ ବି ମାନେ ଏଠି ସେଠି ପକେଇ ଦଉଛେ ଅଳିଆ ସବୁ ନଦୀ ପୋଖରୀରେ, ସେମିତି ସବୁ ନ କଲେ ବହୁତ ଭଲ। ଆଉ ପ୍ରକୃତିରୁ କେବଳ ଆବଶ୍ୟକତା ଜିନିଷ ଗ୍ରହଣ କରିବା, ଅତି ଲୋଭ ନ କରିବା। ବୁଦ୍ଧଙ୍କ ଅନୁସାରେ ଯେଉଁଠାରେ ପରିବେଶ ଶୁଦ୍ଧ ଓ ଶାନ୍ତ ସେଠାରେ ଧ୍ୟାନ ଏବଂ ଜ୍ଞାନ ପ୍ରାପ୍ତି ସହଜ ହୋଇଥାଏ। ତେଣୁ ପରିବେଶ ସୁରକ୍ଷା ହେଉଛି ଆଧ୍ୟାତ୍ମିକ ବିକାଶର ଏକ ଅଂଶ। ମାନେ ଚାରିଆଡେ ଯଦି ପରିବେଶ ମାନେ ସଫାସୁତୁରା ରହିଛି ସେଥିରେ ଆମକୁ ବହୁତ ଶାନ୍ତି ମଧ୍ୟ ମିଳେ, ବହୁତ ଖୁସି ଲାଗେ। ଅଳିଆ ଆବର୍ଜନା ଯିବ ମାନେ ମନକୁ ଶାନ୍ତ ମିଳେନି,
1: ମନଟା ଭଟକି ଯାଏ ପୁରା, ମାନେ କୁଆଡେ କଣ କରିବି ଚିନ୍ତା କରି ହୁଏନି। ଠିକ କଥା ଆପଣଙ୍କ କଥାରେ, ଆପଣ ଯାହା କହୁଛନ୍ତି ଠିକ କଥା।
0: ସଂକ୍ଷେପରେ କହିବାକୁ ଗଲେ ପ୍ରକୃତିକୁ ବଞ୍ଚାଅ, ପ୍ରକୃତି ତୁମକୁ ବଞ୍ଚାଇବ ବାର୍ତ୍ତା ଦେଇଥାଏ। ଆମେ ଯଦି ପ୍ରକୃତିକୁ ମାନେ ବଞ୍ଚେଇବା, ପ୍ରକୃତି ଆମକୁ ବଞ୍ଚେଇବ, ଆମକୁ ରକ୍ଷା କରିବ,
1: ମାନେ ଆମକୁ ଫଳମୂଳ
0: ଯାହା ଦେଇପାରିବ। ଆଉ ଚାରିଆଡେ ଯଦି ଅଳିଆ ଆବର୍ଜନା ରହିଥିବ ତାହେଲେ ଗଛ ପତ୍ର ଲଗେଇଲେ ବି ସେଟା କିଛି ମାନେ ଭଲରେ ହେବନି, ବଢିବନି, ଯଦ୍ୱାରା ଆମକୁ କିଛି ବି ମାନେ ମିଳିବନି ଭଲ ଜିନିଷ।
1: ତ ମ୍ୟାଡାମ ଶେଷରେ ଗୋଟେ ପ୍ରଶ୍ନ ରହିବ ମୋର, ଯେ ଆପଣଙ୍କ କଥା ଆମ ଶ୍ରୋତା ମାନେ ଶୁଣୁଛନ୍ତି, ତ ଆପଣ ଆମ ଶ୍ରୋତା ମାନଙ୍କୁ କଣ କହିବା ପାଇଁ ଚାହିଁବେ ଏଇ ସ୍ୱଚ୍ଛତା ସମ୍ପର୍କରେ?
0: ଶେଷରେ ମୁଁ ଏହା କହିବାକୁ ଚାହୁଁଛି, ସ୍ୱଚ୍ଛତା ଯୋଉ ଅଛି ସେଟା ପ୍ରଥମେ ଆମେ ନିଜ ଘରରୁ ହିଁ ଷ୍ଟାର୍ଟ କରିବା କଥା। ସେମିତି ଯଦି ସବୁ ପରିବାର ଭାବିବେ, ସବୁ ଘର ଭାବିବେ, ତାହେଲେ ସମସ୍ତେ ନିଜ ଘରରୁ ଷ୍ଟାର୍ଟ କରିବେ, ତାହେଲେ ଆମ ଆଖ ପଡୋଶୀ ଯୋଉମାନେ ଅଛନ୍ତି ସମସ୍ତେ ନିଜ ନିଜ ଘରରୁ ଷ୍ଟାର୍ଟ କଲେ ସବୁ ମାନେ ସ୍ୱଚ୍ଛତା ରହିବ, ତା ଅନୁସାରେ ଆମେ ଭାରତକୁ ମାନେ ସ୍ୱଚ୍ଛତାରେ ପରିବର୍ତ୍ତନ କରିପାରିବା। ମେନ୍ କଥା ହଉଛି ଆମେ ଛୁଆମାନଙ୍କୁ ସେଇ ହିସାବରେ ଟ୍ରେନିଂ ଦବା କଥା, ସେମାନେ କେମିତି ମାନେ ତାଙ୍କର ସବୁ ଜିନିଷ ମାନେ ଇଏ ରଖିବେ, ସଫାସୁତୁରା ରଖିବେ, ପିଲାମାନଙ୍କୁ ତାଙ୍କ ସାଙ୍ଗମାନଙ୍କୁ ବି ସେୟା କହିବେ, ତମ ଜିନିଷ ତମେ ସଫାସୁତୁରା ରଖ, ଘର ସଫାସୁତୁରା ରଖ, ଯେହେତୁ ସେମାନେ ହଉଛନ୍ତି ଆଗାମୀ କାଲିର ମାନେ ଭବିଷ୍ୟତ। ସେମାନେ ଯଦି ଏବେଠାରୁ ଯଦି ଠିକରେ ସଫାସୁତୁରା ରଖିବେ ତାହେଲେ ତାଙ୍କର ଫ୍ୟୁଚରରେ ବି କିଛି ବି ଅସୁବିଧା ହବନି, ରୋଗ କିଛି ଆସିବନି, ତାଙ୍କେ ମାନେ ବହୁତ ଭଲରେ ରହିବେ। ତ ସ୍ୱଚ୍ଛତା ହେଉଛି ସୁସ୍ଥ ଓ ସୁନ୍ଦର ଜୀବନର ମୂଳ ଆଧାର, ସେଥିପାଇଁ ସ୍ୱଚ୍ଛତାର ଅଭାବ ଅନେକ ରୋଗକୁ ଆମନ୍ତ୍ରଣ କରେ ଓ ମନୁଷ୍ୟର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ତେଣୁ ପ୍ରତ୍ୟେକ ଲୋକଙ୍କୁ ବ୍ୟକ୍ତିଗତ ଓ ସାମାଜିକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ଯଦି ଆମେ ସବୁବେଳେ ସଫା ସୁତା ରହିବା ଓ ପରିବେଶକୁ ପରିଷ୍କାର ରଖିବା ତେବେ ଅନେକ ରୋଗରୁ ଦୂରେ ରହି ସୁସ୍ଥ ଜୀବନ ଯାପନ କରିପାରିବା।
1: ଯା ହଉ ମ୍ୟାଡାମ, ବହୁତ ବହୁତ ଧନ୍ୟବାଦ। ଆପଣ ଆଜି ଆମକୁ କିପରି ଭାବରେ ଆମେ ସୁସ୍ଥ ରହିପାରିବା, ରୋଗ ବୃଦ୍ଧିକୁ କିପରି କମେଇବା, ସ୍ୱଚ୍ଛତା ରଖିବା, ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଆସି ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
1: ସମସ୍ତେ ଯଦି ଆମେ ମିଳିମିଶି ସ୍ୱଚ୍ଛତା ପାଇଁ ଆଗେଇବା ତେବେ ସ୍ୱଚ୍ଛତା ସବୁଠି ରହିବ ଏବଂ ଆମେ ସମସ୍ତେ ରୋଗ ବୃଦ୍ଧିକୁ ରୋକିପାରିବା। ସ୍ୱଚ୍ଛତାକୁ ଆପଣାନ୍ତୁ ଏବଂ ଗାଁରୁ ସହର ସବୁ ସଫା ରଖିବାରେ ସାହାଯ୍ୟ କରନ୍ତୁ। ସ୍ୱଚ୍ଛତା କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ ସୁସ୍ଥ ଓ ସଂସ୍କାରିତ ଜୀବନଶୈଳୀର ପରିଚୟ। ମଣିଷ ଯଦି ସ୍ୱଚ୍ଛ ରହେ ତେବେ ସେ ଶାରୀରିକ ଓ ମାନସିକ

ସୁସ୍ଥ ରହିପାରେ। ସ୍ୱଚ୍ଛତା ମାନେ ନିଜ ଶରୀର, ପୋଷାକ, ଖାଦ୍ୟ, ଘର ଓ ପରିବେଶକୁ ସଫା ରଖିବାକୁ ବୁଝାଏ। ସ୍ୱଚ୍ଛତା ଆମକୁ ଅନେକ ପ୍ରକାର ରୋଗରୁ ସୁରକ୍ଷା ଦିଏ। ଏହା ଆମ ଜୀବନର ମାନକୁ ଉନ୍ନତ କରେ ଓ ସମାଜରେ ଭଲ ପ୍ରଭାବ ପକାଏ।

ଗୃହ ଓ ପରିବେଶର ସ୍ୱଚ୍ଛତା ସମ୍ପର୍କରେ ଆସନ୍ତୁ ଜାଣିବା। ଗୃହ ଓ ପରିବେଶର ସ୍ୱଚ୍ଛତା ମାନବ ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ। ଯେଉଁ ଘର ସଫା ଥାଏ ସେଠାରେ ରୋଗର ସମ୍ଭାବନା କମ୍ ଥାଏ ଓ ଲୋକମାନେ ସୁସ୍ଥ ଓ ସୁଖୀ ରହନ୍ତି। ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ଓ ପୋଛାପୋଛି କରିବା ଦରକାର। ତା ସହିତ କଚରାକୁ ଠିକ୍ ଜାଗାରେ ପକାଇବା ଓ ଘରକୁ ଯେମିତି ବାୟୁ ଓ ଆଲୋକ ପ୍ରବେଶ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ଘରକୁ ପ୍ରତିଦିନ ଝାଡୁ ଓ ପୋଛା କରନ୍ତୁ। ଧୂଳିମଳି ଜମି ରହିବାକୁ ଦିଅନ୍ତୁ ନାହିଁ। ଅଳିଆକୁ ଅଲଗା ଅଲଗା ଯେମିତିକି ଶୁଖିଲା ଅଳିଆ ଅଲଗା ଓ ଓଦା ଅଳିଆକୁ ଅଲଗା କରି ଡଷ୍ଟବିନ୍ରେ ପକାଇ ଠିକ୍ ସମୟରେ ଅଳିଆ ଗାଡ଼ି ଆସିଲେ ଦେବା। ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ। ରାନ୍ଧିବା ଖାଦ୍ୟକୁ ସବୁବେଳେ ଘୋଡ଼ାଇ ରଖନ୍ତୁ ଏବଂ ପଚାସଢ଼ା ଖାଦ୍ୟ ଖାଆନ୍ତୁ ନାହିଁ। ପିଇବା ପାଣିକୁ ଛାଣି ଫୁଟାଇ ବ୍ୟବହାର କରନ୍ତୁ ଏବଂ ସବୁବେଳେ ଢାଙ୍କିକି ରଖନ୍ତୁ। ଶୌଚାଳୟକୁ ପ୍ରତିଦିନ ପରିଷ୍କାର କରନ୍ତୁ ଓ ହାତ ଗୋଡ଼ ଭଲ ଭାବରେ ଧୁଅନ୍ତୁ। ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପାଣି ଜମିଥିଲେ ଯଥାଶୀଘ୍ର ସଫା କରନ୍ତୁ ଏବଂ ମଶା ମାଛିର ବଂଶ ବିସ୍ତାରକୁ ରୋକନ୍ତୁ। ଗଛଟିଏ ଲଗାନ୍ତୁ, ପରିବେଶର ସୁରକ୍ଷା କରନ୍ତୁ। ରାସ୍ତା ଓ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ଫିଙ୍ଗନ୍ତୁ ନାହିଁ। ନିଜ ପରିବାରର ସଦସ୍ୟମାନଙ୍କୁ ଏବଂ ସାଙ୍ଗସାଥୀଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରନ୍ତୁ। ନିଜେ ବି ସଚେତନ ହୁଅନ୍ତୁ ଏବଂ ସୁସ୍ଥ ଓ ସୁରକ୍ଷିତ ଜୀବନ ବଞ୍ଚନ୍ତୁ। ସ୍ୱଚ୍ଛତାକୁ ଆପଣାନ୍ତୁ, ପାଦଟିଏ ସ୍ୱଚ୍ଛତା ଦିଗରେ ବଢ଼ାନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ସ୍ୱଚ୍ଛତା ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ପ୍ରଚାର କଲୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭାଓଲିନ୍ରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଡିକେ ଦତ୍ତାର। ରାଗ ୟମନ୍।

64

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଇଠି ଶେଷ ହେଲା ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଶ୍ରୀମତୀ ଢୁଣ୍ଡୁତାଇ କୁଲକର୍ଣ୍ଣୀ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ମନ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ସଞ୍ଜୀବ ଦର୍ଶନ।

ହମ୍ ଆପକେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ, ସମୀରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ୍, ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ। ଶିଳ୍ପୀ ସାଧନା ସର୍ଗମ ଏବଂ ଉଦିତ ନାରାୟଣ, ଗୀତିକାର ନୱାବ ଆର୍ଜୁ, ସଙ୍ଗୀତ ନଦୀମ ଶ୍ରବଣ।

ଆ ଅବ୍ ଲୌଟ୍ ଚଲେ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସମୀରଙ୍କ ଗୀତ ସଙ୍ଗୀତ ନଦୀମ ଶ୍ରବଣ।